2026 ମସିହା ମଇ ମାସର 26 ତାରିଖ କାର୍ଯ୍ୟକ୍ରମ ଶୁଣିଥିବା ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଚ୍ଚରେ ଓ ନ୍ୟୁଜ୍ ଅନ୍ ଏଆଇଏଲ୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ସେକେଣ୍ଡ।

ଭଜମନ ଗୋବିନ୍ଦ ଗୋପାଳ ଗିରିଧାରୀ ବିଶ୍ୱମନ ମୋହନ ବ୍ରଜବାସୀ ଜୀବନ ମାଧବ ମୁକୁନ୍ଦ ମୁରାରୀ କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ବୈଷ୍ଣବ ପାଣିଙ୍କ ଗୀତ ରଚନାରୁ ଗାଇଛନ୍ତି ଶିଳ୍ପୀ ଉମା ମହେଶ୍ୱରୀ ପଟ୍ଟନାୟକ।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି, ଭୀମଭୋଇଙ୍କ ଗୀତ ରଚନାରୁ। ଭଜରେ ଶ୍ରୀଗୁରୁ ପାଦ ନକରି ହେଳା, ଅଣହେଳା କଲେ ଭବେ ବୁଡ଼ିବ ଭେଳା।

ଏଥରର ଶିଳ୍ପୀ ହେଲେ ସୁଧାକର ମିଶ୍ର। ଗୀତ ରଚନା କରିଛନ୍ତି ସୁଭଦ୍ରା କମିଲା। ବାଜି ଉଠୁ ଶୁଭ ଶଙ୍ଖ ବାଜରେ ମଙ୍ଗଳବାଦ୍ୟ ଜନନୀଙ୍କ ଆବାହନୀ।

ଦେଖୁଥିବି ପ୍ରଭୋ ରଥର ଉପରେ ବରଷ ବରଷ ଧରି ଏତିକି ମାଗୁଣୀ ଘେନିବ ପ୍ରଭୁ ହେ ଚରଣେ ଦାସୀ ତୁମରେ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ପୁରାତନ ରଚନାରୁ ଗାଇଛନ୍ତି ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର।

ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣ। ଏଥର ଶୁଣନ୍ତୁ ଚେତନା ଚିନ୍ତନ ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ସୃଷ୍ଟିକର୍ତ୍ତା ବ୍ରହ୍ମା ସେଦିନ ଇଚ୍ଛା କଲେ ଅନ୍ତତଃ ଧରିତ୍ରୀକୁ ଯାଇ ତାଙ୍କର ସୃଷ୍ଟିର ହାଲଚାଲ, ବିଶେଷ କରି ଶ୍ରେଷ୍ଠ ସୃଷ୍ଟି ମଣିଷର କ୍ରିୟାକଳାପ କାର୍ଯ୍ୟକଳାପ ଟିକେ ଦେଖିବେ। ଧରିତ୍ରୀରେ ବୁଲିବା ଭିତରେ ପ୍ରଥମେ ନଜରକୁ ଆସିଲା ଏକ ବିଚିତ୍ର ଦୃଶ୍ୟ। ଏହି ଅଭାବନୀୟ ଦୃଶ୍ୟ ଦେଖି ସେ ନିଜକୁ ବିଶ୍ୱାସ କରିପାରିନଥିଲେ। ପ୍ରଥମେ ନିକଟକୁ ଯାଇ ଦେଖିଲେ ଜଣେ ବ୍ୟକ୍ତି ଗଇଁତିରେ ଏକ ବିଶାଳକାୟ ପାହାଡ଼କୁ ତାଡ଼ିବାରେ ଲାଗିଛି। ସାଧାରଣ ମଣିଷଟିର ଏଭଳି ଆସ୍ପର୍ଦ୍ଧା ତାଙ୍କୁ ପାଗଳାମୀ ବୋଲି ବୋଧ ହେଉଥିଲା। ତାର ଏହି ଦୁଃସାହସ ଦେଖି ସୃଷ୍ଟିକର୍ତ୍ତାଙ୍କୁ ହସ ଲାଗିଥିଲା ମଧ୍ୟ। ନିକଟକୁ ଯାଇ ଏଭଳି କାହିଁକି କରୁଛ ବୋଲି ପଚାରିଥିଲେ ବ୍ରହ୍ମା। କୃଷକ ଉତ୍ତର ଦେଇଥିଲେ, ମୋ ସହ କିପରି ଅନ୍ୟାୟ ହୋଇଛି ଦେଖୁନାହାନ୍ତି? ଏହି ପାହାଡ଼କୁ କ'ଣ ଅନ୍ୟ କେଉଁଠି ଜାଗା ମିଳିଲା ନାହିଁ? ବାଦଲ ଆସି ଏହି ପାହାଡ଼ ଦେହରେ ଧକ୍କା ଖାଇ ଏଇଠି ବର୍ଷୁଛି। ଏହି ପାଣି ଏପଟେ ତଳକୁ ବହିଯାଉଛି। ପାହାଡ଼ର ଆରପଟରେ ତଳ ଦେଶରେ ମୋର ଚାଷ ଜମି ରହିଛି, ଜମି ଶୁଖିଲା ପଡ଼ୁଛି। ତମେ କ'ଣ ଏହି ବିଶାଳ ପାହାଡ଼କୁ ହଟାଇ ପାରିବ? ଏମିତି ପଚାରିଲେ ସୃଷ୍ଟିକର୍ତ୍ତା ବ୍ରହ୍ମା। ଦୃଢ଼ ଆତ୍ମବିଶ୍ୱାସର ସହ କୃଷକ କହିଥିଲେ, କାହିଁକି ନୁହେଁ, କ'ଣ ବିଶ୍ୱାସ ଆସୁନି? ଏହାକୁ ନ ହଟାଇବା ପର୍ଯ୍ୟନ୍ତ ମୁଁ ଚୁପ୍ ହୋଇ ବସିପାରିବି ନାହିଁ। ଏହା ମୋର ଦୃଢ଼ ସଂକଳ୍ପ, ଏହି ସଂକଳ୍ପରୁ ଓହରିବାର ମୋର ନାହିଁ। ସୃଷ୍ଟିକର୍ତ୍ତା ଏହା ଶୁଣି ଆଗକୁ ବଢ଼ିଥିଲେ। ଅଳ୍ପ କିଛି ବାଟେ ଯିବା ପରେ ଭେଟ ହୋଇଯାଇଥିଲା ପର୍ବତରାଜଙ୍କ ସହିତ। ପର୍ବତରାଜ ତାଙ୍କୁ କିଛି ଅନୁରୋଧ କରିବା ଅବସ୍ଥାରେ ଥିଲେ। ଦୁଇ ହାତ ଯୋଡ଼ି ଅତି କାକୁସ୍ଥ ଅବସ୍ଥାରେ କହିଥିଲେ, ହେ ବିଧାତା, ମୋତେ ରକ୍ଷା କରନ୍ତୁ। ଆପଣ ଯଦି ଏ ବିପଦରୁ ଉଦ୍ଧାର ନ କରିବେ, ମୋତେ ଆଉ କିଏ ବା ରକ୍ଷା କରିପାରିବ? ମୋତେ ରକ୍ଷା କରନ୍ତୁ ପ୍ରଭୁ। ଏହି ସମଗ୍ର ସଂସାରରେ ଆପଣଙ୍କ ଛଡ଼ା ମୋର ଆଉ କେହି ହେଲେ ଉଦ୍ଧାରକର୍ତ୍ତା ରକ୍ଷାକର୍ତ୍ତା ନାହାନ୍ତି। ବିଧାତା ପଚାରିଲେ, ଏମିତି କ'ଣ ହେଲା କି ତୁମର ଏପରି ଦୟନୀୟ ଅବସ୍ଥା ସମ୍ପର୍କରେ ସୂଚନା ଦେଉଛ? କ'ଣ ବା ନ ହୋଇଛି ଦେଖୁନାହାନ୍ତି? ମୋର ସ୍ଥିତିକୁ ଲୋପ କରିଦେବା ପାଇଁ ସେ କୃଷକ କ'ଣ କରୁଛି? ଏହା ଶୁଣି ବିଧାତା କହିଥିଲେ, ଏଥିରେ ଘାବରେଇବାର କ'ଣ ଅଛି? ଜଣେ ମାମୁଲି କୃଷକକୁ ନେଇ ଏତେ ଚିନ୍ତା କାହିଁକି? ପର୍ବତରାଜ କହିଥିଲେ, ଆପଣ ତାର ଆସ୍ଥା, ନିଜ ଉପରେ ଭରସା, ତାର ଦୃଢ଼ ସଂକଳ୍ପ ଦେଖୁନାହାନ୍ତି? କିନ୍ତୁ ମୋର ଅନୁଭବ ହେଉଛି ସେ ଦିନେ ନା ଦିନେ ତାର ଲକ୍ଷ୍ୟ ହାସଲରେ ସକ୍ଷମ ହେବ। ନିଷ୍ଠାବାନର ସଂକଳ୍ପ ଅଧୁରା ରହିନଥାଏ, ସଂକଳ୍ପର ଶକ୍ତି ଅସମ୍ପୂର୍ଣ୍ଣ ରହେନି କେବେ। ଏଭଳି ସବଳ ଦୃଢ଼ ଆସ୍ଥା ପିଢ଼ି ପରେ ପିଢ଼ି କ୍ରମାଗତ ଚାଲିଥିବ। ସଂକଳ୍ପ ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ

କୌଣସି ପିଢ଼ି ବିରାମ ନେବେ ନାହିଁ। ସ୍ରଷ୍ଟା କୃଷକଙ୍କର ସଂକଳ୍ପ ନିକଟରେ ନତମସ୍ତକ ହୋଇଥିଲେ। ନିଜ କୃତିର ଏତାଦୃଶ ନିଷ୍ଠା ଦେଖି ନିଜକୁ ଗୌରବାନ୍ୱିତ ମଣିଥିଲେ।

ଶୁଣିଲେ ଚେତନା ଚିନ୍ତନ ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି। ସଙ୍ଗୀତ ପରିଚାଳନା କରିଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ସୁଭାଷ ଦାସ, ରାଖାଲ ଚନ୍ଦ୍ର ମହାନ୍ତି, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ସୁହାସ ମହାନ୍ତି ଓ ବାଦଲ କୁମାର ଆଚାର୍ଯ୍ୟ।

ବିଦେହ ରାଜା ନିମି ନବଯୋଗୀନ୍ଦ୍ରଙ୍କଠାରୁ ଭକ୍ତ ଲକ୍ଷଣ ଜାଣିବାକୁ ଚାହିଁଛନ୍ତି। ନବଯୋଗୀନ୍ଦ୍ରଗଣ ନିମିଙ୍କ ଜିଜ୍ଞାସା ଜଣେ ଜଣେ ପୃଥକ୍ ପୃଥକ୍ ଭାବରେ ଚରିତାର୍ଥ କରିଛନ୍ତି। ଏବେ ଅନ୍ୟତମ ଯୋଗୀନ୍ଦ୍ର ହରି ଉତ୍ତମ, ମଧ୍ୟମ ଓ ପ୍ରାକୃତ ଭେଦରେ ତିନି ପ୍ରକାର ଭକ୍ତଙ୍କ ଆଚାର ବ୍ୟବହାର କଥା କହିଛନ୍ତି। ଉତ୍ତମ ଭକ୍ତ ସର୍ବଭୂତରେ ସର୍ବକାରଣ ପରମାତ୍ମା ଭଗବାନଙ୍କ ପ୍ରକାଶ ଦର୍ଶନ କରିଥାନ୍ତି। ମଧ୍ୟମ ଭକ୍ତ ସର୍ବାନୁଭୂତିର ଅଭାବ ବଶତଃ ଭଗବାନଙ୍କୁ ପ୍ରେମ କରେ। ଆଉ ଯିଏ ଶ୍ରଦ୍ଧା ସହକାରେ ପ୍ରତିମାଦିରେ ଶ୍ରୀହରିଙ୍କୁ ପୂଜା କରିଥାନ୍ତି ସେ ହେଉଛନ୍ତି ପ୍ରାକୃତ ଭକ୍ତ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣ। ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ଓ ପରେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଇଜେ ଖରିଫ ବିପଣନ ଋତୁ 2025-26 ଲାଗି ଧାନଘିନା ପ୍ରକ୍ରିୟାକେ ସ୍ୱଚ୍ଛ ଆଉ ବରକସ କରିବାର ଲକ୍ଷ୍ୟତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକ ହୋଇଯାଇଛି। ବୈଠକଟି ଧାନଘିନା ବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ସ୍ୱାର୍ଥ ରକ୍ଷାକେ ସବୁନୁ ଅଧିକା ପ୍ରାଥମିକତା ଦେବାରକେ ନିର୍ଦ୍ଦେଶ ଦିଆଯାଇଛି। ଇତର ସହିତ ବେଆଇନ କାରବାର ରୋକବାର ଲାଗି ରାଜ୍ୟ ସୀମାକେ ସିଲ୍ କରାଯିବା, ମଣ୍ଡିନ ଚାଷୀମାନଙ୍କର ପରିଚୟ ପତ୍ର ଯାଞ୍ଚ ଲାଗି ଆଇରିସ୍ ସ୍କାନ୍କେ ବାଧ୍ୟତାମୂଳକ କରାଯିବା, ଆଉ ଖାଲି ଧାନମଣ୍ଡି ଭିତରେ ହିଁ ଧାନ ଓଜନ ହେବାର ବାବଦ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଚାଷୀମାନଙ୍କର ସମସ୍ୟାକେ 24 ଘଣ୍ଟା ଭିତରେ ସମାଧାନ କରିବାର ଲାଗି ନୋଡାଲ ଅଧିକାରୀ ନିଯୁକ୍ତ ହେବେ। ଗଲା ବଛରନୁ ଇ ବଛର ଧାନଘିନା 5.48% ଆଉ ଚାଷୀମାନଙ୍କର ସଂଖ୍ୟା 14% ବଢ଼ିଛି। ଅତକା ଅମଲ ହେଉଥିବା ଇଲାକାନ ଭାରତୀୟ ଖାଦ୍ୟ ନିଗମ FCI ନୂଆ ଗୋଦାମ ତିଆରି କରିବା ବୋଲି ବୈଠକଟି ନିଷ୍ପତ୍ତି ନିଆଯାଇଛି। ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନଥି ଆୟୋଜିତ ହେବାରକେ ଥିବା ଡିଜାଷ୍ଟର ରିସ୍କ ରିଡକ୍ସନ ୱାର୍କିଂ ଗ୍ରୁପ୍ର ବୈଷୟିକ ସମ୍ମିଳନୀ ଆଇବା 3-5 ତାରିଖ ତକ ପୁରୀ ନ ହେବା। ଏହି ସମ୍ମିଳନୀଥି ବ୍ରାଜିଲ, ରୁଷିଆ, ଚାଇନା, ଦକ୍ଷିଣ ଆଫ୍ରିକା ସହିତ 10 ବ୍ରିକ୍ସ ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେବେ। ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ଉପରେ ସମ୍ମିଳନୀଟି ଆଲୋଚନା କରାଯିବା। ବାତ୍ୟା ପରିଚାଳନା, ଆଗର ସଚେତନତା ଆଉ ସଫଲ ଉଦ୍ଧାର କୌଶଳ ଲାଗି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରଠି ପ୍ରଶଂସିତ ହୋଇଥିବାରୁ ଏହି ବୈଠକ ଆୟୋଜନ ଲାଗି ରାଜ୍ୟକେ ବଛାଯାଇଛି। ସମ୍ମିଳନୀ ଜରିଏ ଜ୍ଞାନ ବିନିମୟ ଆଉ ନୂଆ ପ୍ରଯୁକ୍ତି ଉପରେ ଆଲୋଚନା ହୋଇକରି ପାରସ୍ପରିକ ସହଯୋଗ ବର୍କସ ହେବା ବୋଲି ଆଶ କରାଯାଉଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରୁଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ 12 ତାରିଖରେ ରାଜ୍ୟ ବିଜେପି ସରକାର 2 ବର୍ଷ ପୂରଣ କରୁଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ପୁରୀଠାରେ ଆସନ୍ତା ମାସ 3-5 ତାରିଖ ପର୍ଯ୍ୟନ୍ତ ବ୍ରିକ୍ସ ଦେଶ ସମୂହର ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ଭାରତ ସମେତ 10ଟି ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ଓ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ରାଜ୍ୟରେ ଚାଷୀ ସଂଖ୍ୟାରେ 14% ବୃଦ୍ଧି ଘଟିଥିବା ବେଳେ ଗତବର୍ଷ ତୁଳନାରେ ଧାନ ସଂଗ୍ରହରେ 5.48% ବୃଦ୍ଧି ଘଟିଛି। ବର୍ଦ୍ଧିତ ଧାନ ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବ ବୋଲି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରୁ ଜଣାପଡ଼ିଛି। 2025-26 ରବି ଫସଲର ଖରିଫ ବିପଣନ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଆଜି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଶିବଶଙ୍କର ମିଶ୍ର ଏବଂ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଯୋଗ ଦେଇଛନ୍ତି। 1936 ମସିହାରେ ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ଆଜି 7:00 କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ବାହାରିଥିବା ପଦଯାତ୍ରା ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଓ ପହଣ୍ଡି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦୈତାପତି ନିଯୋଗ ପକ୍ଷରୁ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବସଙ୍ଗମର 6ଷ୍ଠ ପର୍ଯ୍ୟାୟରେ ଗୁଜରାଟର 39 ଜଣ ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସି ରାଉରକେଲାର ଏନ୍ଆଇଟିରେ ପହଞ୍ଚିଛନ୍ତି। 6 ଦିନିଆ କାର୍ଯ୍ୟକ୍ରମରେ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍ପାତ କାରଖାନା, ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍, ଆଦିବାସୀ ସଂଗ୍ରହାଳୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ବନ୍ଧ ସମେତ ରାଜ୍ୟର ବିଭିନ୍ନ ଐତିହାସିକ, ଶିଳ୍ପ ଓ ଗ୍ରାମୀଣ ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ନିମନ୍ତେ ଚଳିତ ମାସ 27 ତାରିଖ ବୁଧବାର ପରିବର୍ତ୍ତେ 28 ତାରିଖ ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ

0: ଫଳର ବ୍ୟବହାର ଅଧିକରୁ ଅଧିକ କରାଯାଇପାରିବ। ବ୍ୟସ୍ତତା ମଧ୍ୟରେ ଭୋଜନ ନକରି ଆରାମରେ ଖାଇଲେ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇଥାଏ। ଗୋଟିଏ ରୁଟି ତିଆରି କରିବାରେ ଏକ ଘଣ୍ଟା ପୂର୍ବରୁ ଅଟା ଦଳି ରଖିବା ଆବଶ୍ୟକ। ଏହାଦ୍ୱାରା ରୁଟି ହାଲୁକା ଏବଂ ଶୀଘ୍ର ପାଚନଯୁକ୍ତ ହୋଇଥାଏ। ଭୋଜନ କରିବା ସମୟରେ ପାଣି ପିଇବା ଅନୁଚିତ। ଯଦି ପାଣି ପିଇବା ତାହେଲେ ଅତି କମ୍ ପାଣି ପିଇବା ଆବଶ୍ୟକ। ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ଛଡ଼ା ଅନ୍ୟମାନେ କମ୍ ତୈଳଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଆମ ଖାଦ୍ୟ କେତେ ପୁଷ୍ଟିକର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରେତାଞ୍ଜଳି ପ୍ରଧାନ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ସିକିମ୍କୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି ସୀମା ସୁରକ୍ଷା ବାହିନୀର ସାଞ୍ଚୋ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍ ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱୋଙ୍ଗ୍ ଜାପାନର ତୋତ୍ସିମିତ୍ସୁ ମୋଟେଗି ଏବଂ ଆମେରିକାର ମାର୍କୋ ରୁବିଓ ବୈଠକରେ ଅଂଶଗ୍ରହଣ କରିବେ ବିଭିନ୍ନ ପ୍ରସଙ୍ଗରେ କ୍ୱାଡ୍ ସହଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ମତ ବିନିମୟ ହେବ କ୍ୱାଡ୍ ସଦସ୍ୟ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ସହଭାଗିତାରେ ଜାରି ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସ୍ଥିତି ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯିବ ଆଲୋଚନାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ଏକ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍ ଦୃଷ୍ଟିକୋଣ ଉପରେ ଗତବର୍ଷ ଜୁଲାଇ 1ରେ ୱାଶିଂଟନ୍ ଡିସିଠାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଉପରେ ଏହି ବୈଠକରେ ମଧ୍ୟ ମତ ବିନିମୟ ହେବ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗତ 23 ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଚଳିତ ବର୍ଷର ଏହି ବୈଠକ ଗୁରୁତ୍ୱ ବହନ କରୁଛି ଭାରତ ଆମେରିକା ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀ ଏକ ପ୍ରମୁଖ ସଂଗଠନ ଭାବେ ଉଭା ହେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି ସୁରକ୍ଷା ଏବଂ ନିରନ୍ତରତା ଉପରେ ପ୍ରାଥମିକତା ପ୍ରଦାନ କରୁଛି ଭାରତ ଏହି ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଭାବେ ଏବେ ବୈଠକ ଆୟୋଜନ କରୁଛି ସ୍ୱାସ୍ଥ୍ୟ ସୁରକ୍ଷା ଜଳବାୟୁ ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଭଳି ପ୍ରସଙ୍ଗ ଏବଂ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ କ୍ୱାଡ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି ଏଥିସହ ଆଞ୍ଚଳିକ ଦେଶଗୁଡ଼ିକର ସାମୁଦ୍ରିକ କ୍ଷେତ୍ର ନେଇ ସଚେତନତାକୁ ଏହି ରାଷ୍ଟ୍ରଗୋଷ୍ଠୀ ସୁଦୃଢ଼ କରୁଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକିମ୍ ଗସ୍ତରେ ଯିବେ ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କେତେକ ସ୍ଥାନକୁ ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ର ନାମ୍ଗେଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ତିବ୍ବତଲୋଜି ପରିଦର୍ଶନ କରିବେ ଆସନ୍ତାକାଲି ରାଷ୍ଟ୍ରପତି ନାଥୁଲାପାସ୍ ଗସ୍ତ କରିବା ସହ ସେଠାରେ ନିୟୋଜିତ ସୈନିକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି ଗ୍ୟାଙ୍ଗଟକ୍ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ଆସନ୍ତାକାଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ ଏହି ଅବସରରେ 14,000 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ରାଷ୍ଟ୍ରପତି ଧ୍ୱଜା ପ୍ରଦାନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ରାଜସ୍ଥାନ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ବିକାନେର୍ରେ ପହଞ୍ଚିଛନ୍ତି ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ପୂର୍ବାହ୍ନରେ ସୀମା ସୁରକ୍ଷା ବାହିନୀର 179 ବାଟାଲିୟନ୍ର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ପ୍ରଥମେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ଏକ ପ୍ରହରୀ ସମ୍ମିଳନୀ ଆୟୋଜିତ ହେବା ସହ ମହିଳା ବାରାକ୍ଗୁଡ଼ିକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ

ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ କର୍ମଚାରୀଙ୍କ ସହ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନରେ ବିକାନେରରେ ବିଏସ୍ଏଫ୍ ଆଞ୍ଚଳିକ ମୁଖ୍ୟାଳୟରେ ସୀମା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହା ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ସୀମା ସୁରକ୍ଷା, ସ୍ମାର୍ଟ ବାଡ଼, ଡ୍ରୋନ୍ ନିରୀକ୍ଷଣ, ଅନୁପ୍ରବେଶ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ମତ ବିନିମୟ ହେବା ନେଇ ସମ୍ଭାବନା ରହିଛି। ମନ୍ତ୍ରୀ ଶ୍ରୀ ଶାହା ଆସନ୍ତା 29 ତାରିଖରେ ଗୁଜରାଟର ଭୁଜ୍ ଗସ୍ତରେ ଯାଇ ସୀମା ସୁରକ୍ଷା ବଳ ସୀମାନ୍ତ ପୋଷ୍ଟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ମାସ 5

ଅଂଶସ୍ୱରୂପ ଶ୍ରୀ ଶାହା ଏହିସବୁ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ସେନା ପକ୍ଷରୁ ଇରାନ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ଅଞ୍ଚଳ ଏବଂ ହରମୁଜ ପ୍ରଣାଳୀ ନିକଟରେ କେତେକ ଡଙ୍ଗାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଆତ୍ମରକ୍ଷା ପାଇଁ ଏଭଳି ଆକ୍ରମଣ ହୋଇଥିବା ଆମେରିକା କହିଛି। ସେଣ୍ଟକମ୍ ମୁଖପାତ୍ର ଟିମୋଥି ହକିନ୍ସ କହିଛନ୍ତି, ଏହି ଡଙ୍ଗାଗୁଡ଼ିକ ଇରାନର କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହରମୁଜ ପ୍ରଣାଳୀରେ ମାଇନ୍ସ ଉପଯୋଗ କରିବାକୁ ଚେଷ୍ଟା କରୁଥିଲେ। ସୈନ୍ୟଙ୍କ ସୁରକ୍ଷା ପାଇଁ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ ଅତ୍ୟନ୍ତ ସଂଯମତାର ସହ ଆକ୍ରମଣ କରାଯାଇଥିବା ଶ୍ରୀ ହକିନ୍ସ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଏକ ରିପୋର୍ଟରେ କୁହାଯାଇଛି, ଆଞ୍ଚଳିକ ଉତ୍ତେଜନା ହ୍ରାସ କରିବା ଲକ୍ଷ୍ୟ ନେଇ ଇରାନ ଆମେରିକା ନେତୃତ୍ୱ ଅଧୀନରେ ଅତ୍ୟଧିକ ସମୃଦ୍ଧ ୟୁରାନିୟମ୍ ଭଣ୍ଡାର ହସ୍ତାନ୍ତର କରିବାକୁ ନୀତିଗତ ଭାବେ ସହମତ ହୋଇଛି। ଇରାନ ସହ ଦୀର୍ଘକାଳୀନ ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ରାଷ୍ଟ୍ରପତି ଟ୍ରମ୍ପ ସାଉଦି ଆରବ ସମେତ ଅନ୍ୟ କେତେକ ଦେଶକୁ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଇରାନ ସହିତ ହେବାକୁ ଥିବା ଚୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଚୁକ୍ତି ବିଫଳ ହେଲେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ଏହା ପୂର୍ବାପେକ୍ଷା ଅଧିକ ବ୍ୟାପକ ହେବ ବୋଲି ଶ୍ରୀ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ମିସର, ଜୋର୍ଡାନ ଏବଂ ବାହାରିନ୍ ଆଦି ରାଷ୍ଟ୍ରଗୁଡ଼ିକ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଶ୍ରୀ ଟ୍ରମ୍ପ ଅନୁରୋଧ କରିଛନ୍ତି। ଇସ୍ରାଏଲ ଏବଂ କେତେକ ଆରବ ଓ ମୁସଲିମ ବହୁଳ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଶ୍ରୀ ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଆବ୍ରାହମ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବାହାରିନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ 2020 ପ୍ରଥମ ଦେଶ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ତେବେ ଅନ୍ୟପକ୍ଷରେ ଆମେରିକା ସହିତ ଆଲୋଚନାରେ ଅଗ୍ରଗତି ଘଟିଥିବା ଇରାନ ସୂଚନା ଦେଇଥିଲେ ମଧ୍ୟ ଚୁକ୍ତି ସ୍ୱାକ୍ଷର ନେଇ କୌଣସି ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିନାହିଁ। ସାଉଦି ଆରବରେ ପାଞ୍ଚଦିନିଆ ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ତୀର୍ଥଯାତ୍ରୀ ଗତକାଲି ମିନାର ତମ୍ବୁ ନଗରୀରେ ଏକତ୍ରିତ ହୋଇଛନ୍ତି। ପ୍ରାତଃ ନମାଜ ପାଠ ପରେ ଆଜି ହଜ୍ ରୀତିର ପ୍ରମୁଖ ମୁଖ୍ୟ ନମାଜ ପାଇଁ ଆରାଫତ ଅଞ୍ଚଳକୁ ଗସ୍ତରେ ଯିବେ। ସେଠାରେ ପ୍ରାର୍ଥନା କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ଏହାପରେ ନିମରା ମସ୍ଜିଦ୍ଠାରେ ଖତୁବା ଏ ହଜ୍ ଅର୍ଥାତ୍ ହଜ୍ ଧର୍ମୋପଦେଶ କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ସନ୍ଧ୍ୟାରେ ମୁଜଦାଲିଫା ଗସ୍ତ ପୂର୍ବରୁ ତୀର୍ଥଯାତ୍ରୀ ଏକାଠି ମଧ୍ୟାହ୍ନ ଏବଂ ଅପରାହ୍ନ ନମାଜ ପାଠ କରିବେ। ଆସନ୍ତାକାଲି ସକାଳେ ପାରମ୍ପରିକ ପଶୁବଳି ଏବଂ ଶୈତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀ ମିନାକୁ ଫେରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30 ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର୍ ଖେଳିବ। ଆସନ୍ତାକାଲି ମୋହାଲି କ୍ରିକେଟ୍ ପଡ଼ିଆରେ ସନ୍ଧ୍ୟା 7:30 ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର୍ ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ କ୍ୱାଲିଫାଇଂ ପର୍ଯ୍ୟାୟକୁ ଉନ୍ନୀତ ହେବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସାଫ୍ ମହିଳା 2026 ଫୁଟବଲ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ବିଜୟୀ ହୋଇଛି। ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 11-0 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅଭିକା ସିଂ 4 ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଭାରତ ବାଂଲାଦେଶକୁ ଭେଟିବ। ଦିଲ୍ଲୀରେ ଆଜି ପ୍ରବଳ ଗ୍ରୀଷ୍ମ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀରେ ଗ୍ରୀଷ୍ମ ପରିସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଭାଗ କହିଛି। ତାପମାତ୍ରା 44-46 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିପାରେ। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ରାତି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ବିଦର୍ଭ, ପଶ୍ଚିମ ରାଜସ୍ଥାନ ଆଦି ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ଗରମ
ଅନୁଭୂତ ହେବ। ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନ, ବିହାର, ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକ। ସିକ୍କିମ୍

0: ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣ ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ଏହି ଶୀର୍ଷକରେ ଆଲୋଚନା କରୁଛନ୍ତି ବିଶ୍ୱନାଥ ହୋତା।
2: ବିବିଧ ସ୍ଥଳାକୃତି, ରମଣୀୟ ପ୍ରାକୃତିକ ପରିବେଶ, ପାହାଡ଼, ପର୍ବତ, ଉପତ୍ୟକା, ଚିରସ୍ରୋତା ଝରଣା, ନଦୀ, ଜଳପ୍ରପାତ ଇତ୍ୟାଦି ବିବିଧ ଭୌଗୋଳିକ ସ୍ଥିତି ସହିତ ରାଜ୍ୟର ସୂକ୍ଷ୍ମ ଓ ସ୍ଥୂଳ ଜଳବାୟୁ ଯୋଗୁଁ ଆମ ରାଜ୍ୟ ଏକ ଅନନ୍ୟ, ଅଦ୍ୱିତୀୟ, ଅତୁଳନୀୟ ଓ ଅନୁପମ ପ୍ରାକୃତିକ ସମ୍ପଦ ଓ ଜୈବ ବିବିଧତାର ଗନ୍ତାଘର ଅଟେ। ବଟାନିକାଲ ସର୍ଭେ ଅଫ୍ ଇଣ୍ଡିଆର ଆକଳନ ଅନୁସାରେ ଆମ ରାଜ୍ୟରେ 2,774 ପ୍ରଜାତିର ଉଦ୍ଭିଦ ଦେଖାଯିବା ସଙ୍ଗେ ସଙ୍ଗେ 86 ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, 743 ପ୍ରଜାତିର ପକ୍ଷୀ, 110 ପ୍ରଜାତିର ସରୀସୃପ ଓ 19 ପ୍ରଜାତିର ଉଭୟଚରଙ୍କ ଆବାସସ୍ଥଳୀ ଅଟେ। ସମଗ୍ର ବିଶ୍ୱର 50% ସାମୁଦ୍ରିକ କଇଁଛ ଓଡ଼ିଶାରେ ହିଁ ଦେଖାଯାଇଥାନ୍ତି। କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଅନେକ ବିରଳ ଉଦ୍ଭିଦ ଓ ପ୍ରାଣୀ ଦେଖାଯାଇଥାନ୍ତି। ଓଡ଼ିଶାରେ ସାଂଘାତିକ ଭାବରେ ବିପନ୍ନ ହୋଇଥିବା ଔଷଧୀୟ ବୃକ୍ଷ ଅଶୋକ ଓ ଲୋଧ୍ର କଳାହାଣ୍ଡିର ନିୟମଗିରି ଜଙ୍ଗଲରେ ଦେଖାଯାଇଥାଏ। କେବଳ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜଙ୍ଗଲରେ ଦେଖାଯାଉଥିବା ବିରଳ ବନୌଷଧି ମଞ୍ଜିଷ୍ଠା କଳାହାଣ୍ଡି ଜିଲ୍ଲାର ଚୁରା ପାହାଡ଼ରେ ଦେଖାଯାଏ। ପୂର୍ବଘାଟ ପର୍ବତମାଳାର ବିରଳ ସୁନାରଙ୍ଗର ଏଣ୍ଡୁଅ ବା ଗୋଲ୍ଡେନ୍ ଗେକୋ କେବଳ କଳାହାଣ୍ଡି ଜିଲ୍ଲାରେ ହିଁ ଦେଖାଯାଇଥାଏ। ସେହିପରି ପଶ୍ଚିମଘାଟ ପର୍ବତମାଳାରେ ଦେଖାଯାଉଥିବା ଟ୍ରାଭାଙ୍କୋର ଉଲ୍ଫ ସ୍ନେକ୍ ନାମକ ବିରଳ ସାପ ନିୟମଗିରି ଜଙ୍ଗଲରେ ଦେଖାଯାଏ। ସମଗ୍ର ଭାରତରେ ଦେଖାଯାଉଥିବା ତିନୋଟି ଓଧ ମଧ୍ୟରୁ ସାଧାରଣ ଓଧ ଓ ସ୍ମୁଥ୍ କୋଟେଡ୍ ଓଧ କଳାହାଣ୍ଡିର ନଦୀ ଓ ଝରଣାମାନଙ୍କରେ ଦେଖାଯାଇଥାଏ। ଏହାର ଉପସ୍ଥିତି ଏକ ସୁସ୍ଥ ପରିବେଶର ସୂଚକ ଅଟେ। କିନ୍ତୁ ଶିଳ୍ପର ବହୁଳ ପ୍ରସାର, ଖଣି ଖନନ, ନଦୀବନ୍ଧ ଯୋଜନା, ଗମନାଗମନର ବିକାଶ ଇତ୍ୟାଦି ବହୁବିଧ ବିକାଶମୁଖୀ ଅଣଜଙ୍ଗଲ କାର୍ଯ୍ୟ ପାଇଁ ଜଙ୍ଗଲ ଜମିର ବ୍ୟବହାର ସହିତ କ୍ରମବର୍ଦ୍ଧିଷ୍ଣୁ ବଜାର ଚାହିଦା ମେଣ୍ଟାଇବା ପାଇଁ ବନଜାତ ଦ୍ରବ୍ୟର ଅନିୟନ୍ତ୍ରିତ ଓ ଧ୍ୱଂସାତ୍ମକ ଅମଳ ଇତ୍ୟାଦି ବିବିଧ କାରଣରୁ ବନ ସମ୍ପଦର ଦ୍ରୁତ ଅବକ୍ଷୟ ହୋଇ ଅନେକ ପ୍ରକାର ବୃକ୍ଷଲତା ଓ ପ୍ରାଣୀ ଆଜି ବିରଳ, ବିପନ୍ନ ଓ ବିଲୁପ୍ତିର ପାଦଦେଶରେ ଦଣ୍ଡାୟମାନ ରହିଛି। ବର୍ତ୍ତମାନ ରାଜ୍ୟରେ 41 ପ୍ରକାର ବହୁ ଉପଯୋଗୀ ଔଷଧୀୟ ବୃକ୍ଷଲତା ସହିତ ଅନେକ ପ୍ରକାର ଉଦ୍ଭିଦ ବିପଦାବସ୍ଥାରେ ଥିବା ଚିହ୍ନଟ କରାଯାଇଛି। ପରିବେଶକୁ ସୁସ୍ଥ, ସବୁଜ ଓ ସୁନ୍ଦର ରଖିବା ସହିତ ପରିବେଶର ଭାରସାମ୍ୟ ରକ୍ଷା କରିବା, ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପ ତଥା ଅନ୍ୟାନ୍ୟ ବିଷାକ୍ତ ପ୍ରଦୂଷଣକୁ ଅବଶୋଷଣ କରି ବିଶୁଦ୍ଧ ଅମ୍ଳଜାନ ଯୋଗାଇବା ଜଙ୍ଗଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କ୍ରମାଗତ ଭାବରେ ବର୍ଦ୍ଧିଷ୍ଣୁ ପ୍ରଦୂଷଣ ଜନିତ ଜାଗତିକ ଉଷ୍ମତା ବୃଦ୍ଧିକୁ ମୁକାବିଲା କରିବାରେ ଜଙ୍ଗଲର ଭୂମିକା ଅନସ୍ୱୀକାର୍ଯ୍ୟ। ପ୍ରାକୃତିକ ବନସମ୍ପଦ ଜଳବାୟୁକୁ ନିୟନ୍ତ୍ରିତ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ମରୁଡ଼ି ଇତ୍ୟାଦିରୁ ଜଙ୍ଗଲ ହିଁ ସୁରକ୍ଷା ଦେଇଥାଏ। ଜଙ୍ଗଲ ଭୂତଳ ଜଳର ପରିମାଣ ବୃଦ୍ଧିରେ ସହାୟତା କରିବା ସଙ୍ଗେ ସଙ୍ଗେ ବାୟୁମଣ୍ଡଳୀୟ ଆର୍ଦ୍ରତା ରକ୍ଷା କରିଥାଏ। ଜଙ୍ଗଲ ଅବକ୍ଷୟ ଯୋଗୁଁ ଟାଙ୍ଗରା ପାହାଡ଼ ସୃଷ୍ଟି ହେଲେ ଟିଟିଲାଗଡ଼ ସହର ନିକଟବର୍ତ୍ତୀ କୁମୁଡ଼ା ପାହାଡ଼ର ପଥର ଚଟାଣ ଯୋଗୁଁ ଯେପରି ଏହାକୁ ତତଲାଗଡ଼ ନାମରେ ସୁପରିଚିତ କରାଯାଇ ଉତ୍ତାପ ବୃଦ୍ଧି ପାଇଛି, ସେହିପରି ଅନ୍ୟ ଜାଗାରେ ମଧ୍ୟ ବଢ଼ିବାର ସମ୍ଭାବନା ରହିଛି। ଜୀବଜଗତ ପାଇଁ ବିବିଧ ପ୍ରକାର ଫଳ, ଫୁଲ, ମୂଳ, ଶାଗ, କନ୍ଦ, ଛତୁ ଇତ୍ୟାଦି ଖାଦ୍ୟ, ବିଭିନ୍ନ ପ୍ରକାର ବନୌଷଧି କଞ୍ଚାମାଲ, ବିଶେଷ ବ୍ୟବହାର ଉପଯୋଗୀ ଅନେକ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଜଙ୍ଗଲରୁ ହିଁ ଉପଲବ୍ଧ ହୋଇଥାଏ। ଆୟୁର୍ବେଦ, ୟୁନାନୀ, ହୋମିଓପାଥି, ସିଦ୍ଧ ତଥା କେତେକ ଏଲୋପାଥିକ ଔଷଧ ମଧ୍ୟ ବନୌଷଧି ସଂଗ୍ରହରୁ ମିଳିଥାଏ। ବର୍ତ୍ତମାନ ବ୍ୟବହାର କରାଯାଉଥିବା 90%ରୁ ଅଧିକ ବନୌଷଧି କଞ୍ଚାମାଲ ଜଙ୍ଗଲରୁ ହିଁ ସଂଗୃହୀତ ହେଉଛି। ବରଂ ଅନେକ ପ୍ରକାର ଔଷଧୀୟ କଞ୍ଚାମାଲ ବର୍ତ୍ତମାନ ଦୁଷ୍ପ୍ରାପ୍ୟ ହେଲାଣି। ଜଙ୍ଗଲରେ ଥିବା ବନ୍ୟଜୀବ ଓ ପଶୁପକ୍ଷୀ ମାନବ ଜାତିର ଅଶେଷ ଉପକାର।

ବ୍ୟବହାର କରିଥାନ୍ତି। ତେଣୁ ଭାରତୀୟ ସଂସ୍କୃତିରେ ସେମାନଙ୍କୁ ଯଥେଷ୍ଟ ମାନ୍ୟତା ଦିଆଯାଇଛି। ଆମ ରାଜ୍ୟରେ ଉପଲବ୍ଧ ଭଦ ଭଦଳିଆ ପକ୍ଷୀ କୃଷି ଫସଲକୁ ନଷ୍ଟ କରୁଥିବା ଅନେକ ପ୍ରକାର ପୋକମାନଙ୍କୁ ଖାଇ ଫସଲ ସୁରକ୍ଷାରେ ସହାୟତା କରୁଥିବାରୁ ଏହାକୁ ଓଡ଼ିଶାର ଜାତୀୟ ପକ୍ଷୀ ଭାବରେ ମାନ୍ୟତା ଦିଆଯାଇଛି। ସେହିପରି ଅନ୍ୟାନ୍ୟ କେତେକ ପକ୍ଷୀ ତଥା ବେଙ୍ଗ ଇତ୍ୟାଦି ଅନିଷ୍ଟକାରୀ ପୋକମାନଙ୍କୁ ଖାଇ ଫସଲ ସୁରକ୍ଷା କରିଥାନ୍ତି। ପ୍ରାକୃତିକ ଜଙ୍ଗଲ ପରିବେଶ ପର୍ଯ୍ୟଟନ ବିକାଶରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଗୃହ ନିର୍ମାଣ ତଥା ମରାମତି ପାଇଁ ଜଙ୍ଗଲରୁ କାଠ ଓ ବାଉଁଶ ମିଳିଥାଏ ଏବଂ ବିଭିନ୍ନ ଶିଳ୍ପ ପାଇଁ ଜଙ୍ଗଲରୁ କଞ୍ଚାମାଲ ମିଳିଥାଏ। ଆମ ରାଜ୍ୟର ଜଙ୍ଗଲରେ ଦେଖାଯାଉଥିବା 100ରୁ ଉର୍ଦ୍ଧ ବନ୍ୟ ଫଳ ତଥା ଚାର କେନ୍ଦୁ ଜାମୁ ଡିମିରି ଟୋଲ କୈଥ ବେଲ କଣ୍ଟିକୋଳି ଡମଘୁରୁଳି ଇତ୍ୟାଦିର ଫଳ ଖାଦ୍ୟୋପଯୋଗୀ ଅଟେ। ଜଙ୍ଗଲୀ ଶାଗ ମଧ୍ୟରେ କୁଲେର ବା ବରଡ଼ା ବହଲ ବା ଗୁହାଳ ବଦବଦଳିଆ ବା ଭାଦୁର ମୁଠି ଝିରେଲ ସିରେଲ ସୁନସୁନିଆ ପୁରୁଣି ଇତ୍ୟାଦି ଶାଗ ବର୍ଷର ବିଭିନ୍ନ ଋତୁରେ ମିଳିଥାଏ। ଜଙ୍ଗଲୀ ଆଳୁ ମଧ୍ୟରେ କଣ୍ଟା ଆଳୁ ବଣ ଆଳୁ କବରା ଆଳୁ କରଣୀ ଆଳୁ ବରହା ଆଳୁ ପାଣି ଆଳୁ କଷା ଆଳୁ ଝୁଙ୍କ ଆଳୁ ପିତା ଆଳୁ ଓ ସରଣ୍ଡା ଆଳୁ ଇତ୍ୟାଦି ଖାଦ୍ୟୋପଯୋଗୀ ଅଟେ। ଏହା ବିଶେଷତଃ ମରୁଡ଼ି ଇତ୍ୟାଦି ସମୟରେ ଖାଦ୍ୟ ସୁରକ୍ଷା ଯୋଗାଇଥାଏ। ବର୍ତ୍ତମାନ ଆମେ ଆଲୋଚନା କରିବା ଜଙ୍ଗଲ ସଂରକ୍ଷଣର ଆବଶ୍ୟକତା। ବନ ସମ୍ପଦରୁ ଆମେ ବହୁବିଧ ଉପକାର ପାଉଥିବା ଯୋଗୁଁ ଏହାର ସଂରକ୍ଷଣ ଏକାନ୍ତ ଆବଶ୍ୟକ। ଏ ସମ୍ପର୍କିତ ଆଉ କେତେକ ତଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଏ ପ୍ରସଙ୍ଗରେ ସୂଚିତ କରିବାକୁ ଉଚିତ ମନେ କରୁଛି ଯେ 2007 ଓଡ଼ିଶା ବନ ବିଭାଗ ଦ୍ୱାରା କରାଯାଇଥିବା ଏକ ବିଶେଷ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଆମ ରାଜ୍ୟର ବନବାସୀମାନଙ୍କର ବାର୍ଷିକ ଆୟର 25-52% ଯାଏ ଆୟ କେବଳ ଅଣକାଷ୍ଠ ବନଜାତ ଦ୍ରବ୍ୟ ସଂଗ୍ରହରୁ ହିଁ ମିଳିଥାଏ। ପ୍ରସଙ୍ଗକ୍ରମେ ଏଠାରେ ସୂଚିତ କରିବା ଉଚିତ ହେବ ଯେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକର ବନବାସୀମାନେ କେବଳ ଶିଆଳିପତ୍ର ବିକ୍ରୟରୁ ବାର୍ଷିକ 10 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆୟ କରିଥାନ୍ତି। ତେଣୁ ସେଠି ବନ ବିଭାଗ ଦ୍ୱାରା ବର୍ତ୍ତମାନ ଶିଆଳିର ମଧ୍ୟ ରୋପଣ କରାଯାଉଛି। ଏଥିସହିତ ହଳଦୀ ଓ ପନିପରିବା ଇତ୍ୟାଦି ଚାଷ କରି ବର୍ତ୍ତମାନ କନ୍ଧମାଳ ଜିଲ୍ଲା ଝାରସୁଗୁଡ଼ା ପରେ ରାଜ୍ୟର ଦ୍ୱିତୀୟ ଧନୀ ଜିଲ୍ଲା ଭାବରେ ସ୍ଥାନ ପାଇଛି। ପୁନଶ୍ଚ ଆମ ରାଜ୍ୟରେ 29,302 ଗ୍ରାମ 57.45% ଗ୍ରାମ ଜଙ୍ଗଲ ପରିସୀମାକୁ ଲାଗି ରହିଛି। ସେହିପରି କଳାହାଣ୍ଡି ଜିଲ୍ଲାର 1,467 ଗ୍ରାମ ଅର୍ଥାତ 67.98% ଗ୍ରାମ ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ହିସାବରେ ରହିଛି ଏବଂ ଏହି ଗ୍ରାମର ଗ୍ରାମବାସୀମାନଙ୍କର ଜୀବନ ଜୀବିକା ଜଙ୍ଗଲ ଉପରେ ହିଁ ନିର୍ଭରଶୀଳ ଅଟେ। ଏତଦ୍ବ୍ୟତୀତ ଆବଶ୍ୟକ ସଚେତନତାର ଅଭାବ ଯୋଗୁଁ ବନଜାତ ଦ୍ରବ୍ୟ ସଂଗ୍ରହରେ ବିଜ୍ଞାନସମ୍ମତ ନିରନ୍ତର ଅମଳ ପଦ୍ଧତି ଅବଲମ୍ବନ କରାଯାଉନଥିବାରୁ ଅନେକ ପ୍ରକାର ବିଶେଷ ବ୍ୟବହାର ଉପଯୋଗୀ ବୃକ୍ଷଲତା ବିପଦଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ଆଶାତୀତ ଭାବରେ ବୃଦ୍ଧି ପାଉଥିବା ବଜାର ଚହିତା ଯୋଗୁଁ କଞ୍ଚାମାଲଗୁଡ଼ିକର ବଜାର ଦର ହୁ ହୋଇ ବଢ଼ି ଚାଲିଛି। ଅତୀତରେ ନୂଆପଡ଼ା ନବରଙ୍ଗପୁର ତଥା କଳାହାଣ୍ଡି ଜିଲ୍ଲାରେ ଉପଲବ୍ଧ ହେଉଥିବା ବାତନାଶକ ରାସ୍ନାଜଳିର ମୂଲ୍ୟ 2000 କିଲୋ ପ୍ରତି 5 ଟଙ୍କା ଥିବା ସ୍ଥଳେ ଏହା ବର୍ତ୍ତମାନ 4,000 ଟଙ୍କା ରହିଛି। 15 ମଧ୍ୟରେ ବଜାର ଦର 800 ଗୁଣ ବୃଦ୍ଧି ପାଇ ଏହି ବନୌଷଧି ଆଜି ଦୁଷ୍ପ୍ରାପ୍ୟ ହୋଇଯାଇଛି। ଏହା ରାଜ୍ୟର ସର୍ବାଧିକ ମୂଲ୍ୟବାନ ବନୌଷଧି ଅଟେ। ଏହା ମଧ୍ୟ ସମଗ୍ର ଦେଶରେ ଦ୍ୱିତୀୟ ମୂଲ୍ୟବାନ ବନୌଷଧି ଅଟେ। ବନସମ୍ପଦର ଉପଯୁକ୍ତ ସୁରକ୍ଷା ହୋଇପାରୁନଥିବା ଯୋଗୁଁ ଘଞ୍ଚ ଜଙ୍ଗଲ ଆୟତନ ହ୍ରାସ ପାଇବାରେ ଲାଗିଛି। ଆମ ରାଜ୍ୟରେ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା 2011 ପ୍ରକାଶିତ ରିପୋର୍ଟ ଅପେକ୍ଷା 2013 ପ୍ରକାଶିତ ରିପୋର୍ଟ ଅନୁସାରେ 1,444 ବର୍ଗ କିଲୋମିଟର ଜଙ୍ଗଲ ଆୟତନ ବୃଦ୍ଧି ପାଇଥିଲେ ହେଁ 86 ବର୍ଗ କିଲୋମିଟର ଘଞ୍ଚ ଜଙ୍ଗଲ ହ୍ରାସ ପାଇଛି। ଏତଦ୍ବ୍ୟତୀତ ଜିଲ୍ଲାବାରୀ ବନସମ୍ପଦର ଆୟତନ ସମ୍ପର୍କରେ କରାଯାଇଥିବା ବିଶ୍ଲେଷଣରୁ ଜଣାପଡ଼ିଛି ଯେ ଓଡ଼ିଶାର 30 ଜିଲ୍ଲା ମଧ୍ୟରୁ 9 ଜିଲ୍ଲାରେ 405 ବର୍ଗ କିଲୋମିଟର ବୁଦ୍ବୁଦିକିଆ ଜଙ୍ଗଲର ଆୟତନ ହ୍ରାସ ପାଇଛି। ସେହି 9 ଜିଲ୍ଲା ମଧ୍ୟରେ କଳାହାଣ୍ଡି ଜିଲ୍ଲା ଅନ୍ୟତମ। 2011 ପ୍ରକାଶିତ ଭାରତୀୟ ବନ ସର୍ବେକ୍ଷଣ ସଂସ୍ଥା ରିପୋର୍ଟ ଅନୁସାରେ କଳାହାଣ୍ଡି ଜିଲ୍ଲାରେ 2,785 ବର୍ଗ କିଲୋମିଟର ଜଙ୍ଗଲ ରହିଥିବା ସ୍ଥଳେ 2013 ପ୍ରକାଶିତ ରିପୋର୍ଟ ଅନୁସାରେ 2,763 ବର୍ଗ କିଲୋମିଟର ଜଙ୍ଗଲ ରହିଛି। ଅର୍ଥାତ୍ ଏହି 2 ବର୍ଷ ମଧ୍ୟରେ 22 ବର୍ଗ କିଲୋମିଟର ଜଙ୍ଗଲ ହ୍ରାସ ପାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଥିବା 4,424 ବର୍ଗ କିଲୋମିଟର ବୁଦୁବୁଦିକିଆ ଜଙ୍ଗଲର ଉପଯୁକ୍ତ ସୁରକ୍ଷା କରାଯାଇପାରିଲେ 3-4 ବର୍ଷ ମଧ୍ୟରେ ସେଗୁଡ଼ିକ ଖୋଲା ଜଙ୍ଗଲରେ ପରିଣତ ହୋଇପାରନ୍ତା। ସାଧାରଣତଃ ଜଙ୍ଗଲର ସଘନତା ବା ଡେନ୍ସିଟି ଏଥିରେ ଥିବା ବୃକ୍ଷରାଜିର ଛତ୍ରପିତାନରୁ ସୂଚିତ କରାଯାଏ। ଯେତେବେଳେ ଏହି ଛତ୍ରପିତାନ 70%ରୁ ଅଧିକ ଥାଏ ତାକୁ ବେଶୀ ଘଞ୍ଚ ଜଙ୍ଗଲ କୁହାଯାଏ। 40-70% ମଧ୍ୟରେ ଥିଲେ ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ, 10-40% ମଧ୍ୟରେ ଥିଲେ ଖୋଲା ଜଙ୍ଗଲ ଓ 10%ରୁ କମ୍ ଘଞ୍ଚ ଥିଲେ ବୁଦୁବୁଦିକିଆ ଜଙ୍ଗଲ ବା ଝଟା ଜଙ୍ଗଲରେ ଶ୍ରେଣୀଭୁକ୍ତ କରାଯାଏ। କଳାହାଣ୍ଡି

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 356 ବର୍ଗ କିଲୋମିଟର ବୁଦୁବୁଦିକିଆ ଜଙ୍ଗଲ ରହିଛି। ଏଗୁଡ଼ିକ ତଥା ଖୋଲା ଜଙ୍ଗଲଗୁଡ଼ିକର ଉପଯୁକ୍ତ ସୁରକ୍ଷା କରାଯିବା ଅତ୍ୟନ୍ତ ଆବଶ୍ୟକ। ଅତୀତରେ ଦେଖାଯାଇଛି ଯେ ଘୁମସର ଉତ୍ତର ବନଖଣ୍ଡରେ 2002-2005 ମଧ୍ୟରେ 167 ବନ ସଂରକ୍ଷଣ ସମିତି ଦ୍ୱାରା ସେଠାକାର ଝଟା ଜଙ୍ଗଲଗୁଡ଼ିକୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିଥିବାରୁ 235 ବର୍ଗ କିଲୋମିଟର ଜଙ୍ଗଲର ଆୟତନ ବଢ଼ିଥିବାରୁ ଘୁମସର ଉତ୍ତର ବନଖଣ୍ଡକୁ ଜାତୀୟ ସ୍ତରୀୟ ଇନ୍ଦିରା ପ୍ରିୟଦର୍ଶିନୀ ପ୍ରକୃତି ମିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି ନୟାଗଡ଼ ଜିଲ୍ଲାରେ ସ୍ୱର୍ଗତ ଅଶୋକ ବାବୁଙ୍କ ନେତୃତ୍ୱରେ ବୃକ୍ଷ ଓ ଜୀବନବନ୍ଧୁ ପରିଷଦ ଦ୍ୱାରା ଜନସଚେତନତା ସୃଷ୍ଟି କରିବା ଦ୍ୱାରା ଅନେକ ଗ୍ରାମବାସୀ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର କରି ଘଞ୍ଚ ଜଙ୍ଗଲରେ ପରିଣତ କରିପାରିଥିଲେ। ଏହି ସଫଳ କାହାଣୀଗୁଡ଼ିକର ଅନୁଧ୍ୟାନରୁ ବନ ସଂରକ୍ଷଣ ପାଇଁ କେତେକ ଶିକ୍ଷଣୀୟ ତଥା ଅନୁକରଣୀୟ ତଥ୍ୟ ମିଳିଥାଏ। ବନ ସୁରକ୍ଷାର ସେହି ସଫଳ ଉପାୟଗୁଡ଼ିକ ଜାଣିବା ଏକାନ୍ତ ପ୍ରୟୋଜନ। ବର୍ତ୍ତମାନ ମୁଁ ଉପସ୍ଥାପନ କରିବି ବନ ସୁରକ୍ଷାର ସଫଳ ଉପାୟଗୁଡ଼ିକ। ଜଙ୍ଗଲ ସୁରକ୍ଷାରେ ଗ୍ରାମବାସୀମାନଙ୍କର ଆନ୍ତରିକତା ଓ ଏକତା ଏକାନ୍ତ ଆବଶ୍ୟକ। ବନ ବିଭାଗ କିମ୍ବା ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ବା ଅଗ୍ରଣୀ ସମାଜସେବୀମାନଙ୍କ ଦ୍ୱାରା ଗ୍ରାମବାସୀମାନଙ୍କ ମଧ୍ୟରେ ଜଙ୍ଗଲ ସୁରକ୍ଷା ଦିଗରେ ଆବଶ୍ୟକ ଜନସଚେତନତା ସୃଷ୍ଟି କରିବା ଏକାନ୍ତ ପ୍ରୟୋଜନ। ଜଙ୍ଗଲ ସୁରକ୍ଷା ପାଇଁ ବନ ସଂରକ୍ଷଣ ସମିତି ବା ଗୋଷ୍ଠୀ ଜଙ୍ଗଲ କମିଟି ଗଠନ କରାଯାଏ। ସାଧାରଣତଃ ବନ ସଂରକ୍ଷଣ ସମିତିଗୁଡ଼ିକ ସ୍ଥାନୀୟ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରା ପଞ୍ଜୀକୃତ କରାଯାଏ। ବନ ସଂରକ୍ଷଣ ସମିତି ଦ୍ୱାରା ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଏ। ଏହି କମିଟିର ସଦସ୍ୟମାନେ ମୁଖ୍ୟତଃ ବନ ସୁରକ୍ଷା ସମ୍ପର୍କିତ ନିଷ୍ପତ୍ତି ଗ୍ରହଣ କରିଥାନ୍ତି। ଏହି କମିଟିରେ ସ୍ଥାନୀୟ ବନରକ୍ଷୀ ସଦସ୍ୟ ଥିଲେ ହେଁ କୌଣସି ନିଷ୍ପତ୍ତି ନେବାରେ ତାଙ୍କୁ ଭୋଟ ଦେବାର ଅଧିକାର ନାହିଁ। 2011 ମସିହାରେ ପ୍ରକାଶିତ ଯୁଗ୍ମ ବନ ପରିଚାଳନା ସମ୍ପର୍କିତ ସରକାରୀ ବିଜ୍ଞପ୍ତି ଅନୁସାରେ ଗ୍ରାମବାସୀମାନଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି। ଜଙ୍ଗଲକୁ ଉପଯୁକ୍ତ ସୁରକ୍ଷା ଦେବା ପାଇଁ ଠେଙ୍ଗାପାଳି ପଦ୍ଧତି ହେଉଛି ସବୁଠାରୁ ବିଶେଷ ଫଳପ୍ରଦ ପଦ୍ଧତି। ଏହି ପଦ୍ଧତିରେ ଜଙ୍ଗଲର ଆୟତନ ଅନୁସାରେ ଗ୍ରାମବାସୀମାନେ ପାଳି କରି ପ୍ରତ୍ୟହ 2-4 ଜଣ ଜଙ୍ଗଲକୁ ଯାଇ ଉପଯୁକ୍ତ ସୁରକ୍ଷା ଦେଇଥାନ୍ତି। ଗ୍ରାମବାସୀମାନେ ଚାନ୍ଦା ଦେଇ ମଧ୍ୟ ଜଣେ ବା 2 ଜଣ ଜଗୁଆଳି ନିଯୁକ୍ତ କରି ସୁରକ୍ଷା କରାଇଥାନ୍ତି। ଏଥିପାଇଁ ସାଧାରଣତଃ ଫସଲ ଅମଳ ପରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଧାନ ସଂଗ୍ରହ କରାଯାଏ ବା ଟଙ୍କା ଆକାରରେ ସଂଗ୍ରହ କରାଯାଏ। ଗ୍ରାମବାସୀମାନେ ଜଙ୍ଗଲକୁ ନିଜ ସମ୍ପତ୍ତି ବୋଲି ମନେ କରିବା ଦ୍ୱାରା ଜଙ୍ଗଲ ସୁରକ୍ଷାରେ ଅଧିକ ସଫଳତା ମିଳିଥାଏ। ପୁନଶ୍ଚ ଜଙ୍ଗଲ ଅଧିକାର ଆଇନ 2006 ଅନୁସାରେ ଗ୍ରାମବାସୀମାନଙ୍କୁ ପାରମ୍ପରିକ ଗୋଷ୍ଠୀ ଜଙ୍ଗଲ ସମ୍ପଦ ଅଧିକାରର ସ୍ୱୀକୃତି ଦିଆଯାଇଥାଏ। ଏହି ଅଧିକାର ଅନୁଯାୟୀ କଳାହାଣ୍ଡି ଜିଲ୍ଲାର ଜାମଗୁଡ଼ା ଗ୍ରାମବାସୀମାନେ ବାଉଁଶ ଅମଳ ବିକ୍ରୟରୁ ବାର୍ଷିକ ପ୍ରାୟ 2 ଲକ୍ଷରୁ ଅଧିକ ଟଙ୍କା ଆୟ କରିଥାନ୍ତି। ଜଙ୍ଗଲର ଚତୁର୍ଦ୍ଦିଗରେ ସବୁଜ ବାଡ଼ କରାଗଲେ ଜଙ୍ଗଲ ସମ୍ପଦ ଅଧିକ ସୁରକ୍ଷିତ ରହିଥାଏ। ଜଙ୍ଗଲରୁ ବନଜାତ ଦ୍ରବ୍ୟ ତଥା କାଠ ଚୋରି ବନ୍ଦ କରିବା ତଥା ନିଆଁରୁ ସୁରକ୍ଷା ଦିଆଯିବା ଜଙ୍ଗଲ ସୁରକ୍ଷାର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ବନଜାତ ଦ୍ରବ୍ୟର ସଂଗ୍ରହରେ ନିରନ୍ତର ଅମଳ ପଦ୍ଧତି ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ। ଏ ସମ୍ପର୍କରେ ସୂଚାଇ ଦେବା ଉଚିତ ହେବ ଯେ ନିରନ୍ତର ଅମଳ ପଦ୍ଧତିରେ ଅମଳର ଏକ ସୀମା ନିର୍ଦ୍ଧାରିତ କରାଯାଏ ଯେପରିକି ଉଦ୍ଭିଦର ସଂଖ୍ୟା ହ୍ରାସ ନ ପାଇ ଅଭିବୃଦ୍ଧି ହୋଇପାରିବ। ଉଦାହରଣ ସ୍ୱରୂପ ଗଛର ସମସ୍ତ ଫୁଲ ବା ଫଳ ସଂଗ୍ରହ ନକରି 10-20% ଫଳ ଗଛରେ ଛାଡ଼ିଦେଲେ ଆଉ ଥରେ ପୁନରାୟ ସେଠି ଚାରା ଉତ୍ପାଦନ ହୋଇପାରେ। ଗଛର ସମସ୍ତ ଚେର ନ ଉପାଡ଼ି ଚେରର କିଛି ଅଂଶ ମାଟିରେ ଛାଡ଼ିଦେଲେ ପୁନରାୟ ଗଛ ବଢ଼ିଥାଏ। ଖୁଣ୍ଟା ମୂଳରୁ ମଧ୍ୟ ବଢ଼ୁଥିବା ଅନେକ ଗଜା ଗଛ ମଧ୍ୟରୁ ଗୋଟେ ବା 2 ସ୍ୱାସ୍ଥ୍ୟବାନ ଗଜା ଗଛ ରଖି ବାକି ତକ କାଟି ଦିଆଯାଇଥାଏ। ଏହାକୁ ବନବିଜ୍ଞାନରେ ମଲ୍ଟିପୁଲ୍ ସୁଟ୍ କଟିଂ ବା ସିଙ୍ଗଲିଂ ଆଉଟ୍ କୁହାଯାଇଥାଏ। ଜଙ୍ଗଲରେ ରୁଗ୍ଣ ତଥା ଅବାଞ୍ଛିତ ଗଜା ଗଛ କାଟିଦେଲେ ବାଞ୍ଛିତ ଗଜା ଗଛଗୁଡ଼ିକ ଭଲ ଭାବରେ ବଢ଼ିଥାଏ। ଅଦରକାରୀ ଲଇଗୁଡ଼ିକ କାଟିଦେଲେ ଗଜା ଗଛଗୁଡ଼ିକର ଭଲ ଭାବରେ ବଢ଼ିଥାଏ କିନ୍ତୁ ଅଣକାଷ୍ଠ ବନଜାତ ଦ୍ରବ୍ୟ ଅମଳ ଉପଯୋଗୀ କୌଣସି ଲଇ କଟାଯାଏ ନାହିଁ। ପ୍ରାକୃତିକ ଭାବରେ ପୁନରୁତ୍ପତ୍ତି ହୋଇଥିବା ଓ ଉତ୍ତମ ରୂପେ ବଢ଼ିପାରୁଥିବା ଇଚ୍ଛିତ ଜାତିର ଗଜା ଗଛ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନିମ୍ନମାନର ଗଜା ଗଛଗୁଡ଼ିକୁ କାଟିବା ପ୍ରକ୍ରିୟାକୁ ସଫେଇ ବା କ୍ଲିନିଂ କୁହାଯାଏ। ଗଛର ପ୍ରାଥମିକ ଅବସ୍ଥାରେ କାଣ୍ଡ ଅନେକ ଡାଳ ଦ୍ୱାରା ଆବୃତ ରହିଥାଏ। ଉତ୍ତମ ମାନର ଗଣ୍ଡି କାଠ ପାଇବା ପାଇଁ ମୁଖ୍ୟ କାଣ୍ଡରୁ ଏକ ନିର୍ଦ୍ଦିଷ୍ଟ ଉଚ୍ଚତା ଯାଏ ପାର୍ଶ୍ୱ ଡାଳ ଗୁଡ଼ାକ କାଟି ଦୂର କରିବା ପ୍ରକ୍ରିୟାକୁ ନିକୃନ୍ତନ ବା ଇଂରାଜୀରେ ପ୍ରୁନିଂ କୁହାଯାଏ। ଜଙ୍ଗଲରେ ସ୍ଥିତ ଉଚ୍ଚ ଖୁଣ୍ଟାଗୁଡ଼ିକୁ ମାଟି ପତନରୁ 15 ସେଣ୍ଟିମିଟର ଉଚ୍ଚତାରେ ବା ଭୂମି ପତନରେ କାଟିଦେଲେ ମୂଳରୁ ନୂଆ ଗଜା ବାହାରିଥାଏ। ମୃତ୍ତିକା ସଂରକ୍ଷଣ ଦୃଷ୍ଟିରୁ ସମ୍ବେଦନଶୀଳ ସ୍ଥାନରେ ଥିବା କୌଣସି ଗଛ କଟାଯାଏ ନାହିଁ ଯେପରିକି ନାଳକୂଳ ସ୍ଥିତ କୌଣସି ଗଛ କଟାଯାଇନଥାଏ। ଜଙ୍ଗଲର ଚତୁର୍ଦ୍ଦିଗରେ ବା ମଝିରେ ମଝିରେ ଫାୟାର ଲାଇନ୍ ବା ନିଆଁ ନ ପାଇବା ପାଇଁ କାଟି ସଫା ରଖିଲେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା

0: ରେ ସୁଗମ ହୋଇଥାଏ। ତଥାପି କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗିଗଲେ ସାଙ୍ଗେ ସାଙ୍ଗେ ଲିଭା ପାଇଁ ଉଦ୍ୟମ କରାଯିବା ଉଚିତ। ମହୁଲ ସଂଗ୍ରହ ପାଇଁ ଜମିରେ ଥିବା ଗଛ ମୂଳରେ ନିଆଁ ଲଗାଇବା ସମୟରେ ସେହି ନିଆଁ ଅନ୍ୟ କୌଣସି ସ୍ଥାନକୁ ଯେପରି ସମ୍ପ୍ରସାରିତ ନ ହୁଏ ସେଥିପାଇଁ ବିଶେଷ ଧ୍ୟାନ ଦେବା ଆବଶ୍ୟକ। କେନ୍ଦୁପତ୍ର ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଲଗାଇବା ଅନୁଚିତ, ବରଂ କେନ୍ଦୁଗୁଛା କଟାଇ କେନ୍ଦୁପତ୍ର ଉତ୍ପାଦନ ବୃଦ୍ଧି କରାଯାଏ। ଜଙ୍ଗଲରେ ଗୋଚାରଣ ମଧ୍ୟ ବାରଣ କରାଯାଏ। ଜଙ୍ଗଲର ଉପଯୁକ୍ତ ସୁରକ୍ଷା କରାଯାଇପାରିଲେ କ୍ଷୟପ୍ରାପ୍ତ ଜଙ୍ଗଲ ଘଞ୍ଚ ଜଙ୍ଗଲରେ ପରିଣତ ହୋଇପାରିବ। ପୁନଶ୍ଚ ଆବଶ୍ୟକ ଚାହିଦା ମେଣ୍ଟାଇବା ପାଇଁ ବହୁଳ ଭାବରେ ବୃକ୍ଷରୋପଣ କରିବା ଆବଶ୍ୟକ। ଚଳିତ ବର୍ଷ ବନ ବିଭାଗ ଆନୁକୂଲ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ 13.5 କୋଟି ଚାରା ଉତ୍ପାଦନ କରାଯାଇଛି। ଆଗାମୀ ବନ ମହୋତ୍ସବରେ ସକ୍ରିୟ ଅଂଶଗ୍ରହଣ କରି ବୃକ୍ଷରୋପଣ କଲେ ଜଙ୍ଗଲ ଉପରେ ଚାପ ହ୍ରାସ ପାଇବା ସହିତ ବନ ସମ୍ପଦର ଅଭିବୃଦ୍ଧି ହୋଇପାରିବ। ଏଣୁ ଆସନ୍ତୁ ଜଙ୍ଗଲ ସୁରକ୍ଷାର ମହତ୍ତ୍ୱକୁ ହୃଦୟଙ୍ଗମ କରି ଗ୍ରାମ ଚତୁଃପାର୍ଶ୍ୱ ଜଙ୍ଗଲର ଉପଯୁକ୍ତ ସୁରକ୍ଷା କରିବା ସହିତ ଏକ ସୁସ୍ଥ ସବୁଜ ଓ ସୁନ୍ଦର ପରିବେଶ ସୃଷ୍ଟି କରି ଗ୍ରାମବାସୀମାନଙ୍କର ଜୀବନ ଜୀବିକାର ଅଭିବୃଦ୍ଧି ଘଟାଇବା।
1: ପ୍ରଚାର କଲୁ ଓଡ଼ିଆରେ ଆଲୋଚନା ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା, ଏହି ଶୀର୍ଷକରେ ଆଲୋଚନା କରୁଥିଲେ ବିଶ୍ୱନାଥ ହୋତା। ଆକାଶବାଣୀ ଭବାନୀପାଟଣ, ବର୍ତ୍ତମାନ ଶୁଣନ୍ତୁ ଚାଷର କଥା।
2: ଆମର ଚାଷୀ ଭାଇ ମନ୍ତ କପା ଚାଷ ଭିନ୍ନ ଭିନ୍ନ ସମିଆତି କରସନ୍, ହେଲେ ଆମେ କେନ୍ତା କରି ରବି ଋତୁରେ କପା ଚାଷ କରିପାରମା ସେ ବିଷୟରେ ଜାଣିବାର ଦରକାର। ଯେତେବେଳେ ଆମେ ଧାନକେ କାଟି ଦଉଛୁ, କାଟି ସାରିଲା ପରେ ଆମେ ଯଦି କପା ଚାଷ କରମୁ ବେଲେ ଆମର ଅମଳଟା ଠିକ ହିସାବରେ ହେଇପାରବା। ତ ଆମେ ଇ ରବି ଋତୁରେ କେନ୍ତା କରି କପା ଚାଷ କରମୁ ଆର୍ କେନ୍ତା କରି ଜମି ପ୍ରସ୍ତୁତ କଲେ ଆମର କପା ଚାଷଟା ଠିକ ହିସାବରେ ହେଇପାରବା ସେ ବିଷୟରେ ଆମର ଚାଷୀ ଭାଇମାନେ ଜାଣିବା ଦରକାର। ପ୍ରଥମ କଥା ତ ହେଲା, ଆମେ ଯେତେବେଳେ କପା ଚାଷ କରମୁ ମେଟ୍କେ ଭଲ କରି ତସି ଦେବାକେ ପଡ଼ବା। ତସି ଦେଲା ପରେ ଯେନ୍ଟା ଢେଲ ଢେଲ ଅଛେ ସେ ଢେଲକେ ପୁରା ଗୁଣ କରିଦେବାର ଦରକାର। ଯେନ୍ ଜମିତି ପାନ୍ ଜମି କରି ରହୁଛେ ସେ ଜମିତି କପା ଫସଲ ଠିକ ହିସାବରେ ନେଇ ହେଇପାରେ। ତ ଆମେ ନିଶ୍ଚିତ ଭାବରେ ଏଇ କଥାକେ ଧ୍ୟାନ ଦେବା ଦରକାର ଯେ ଯେନ୍ ଜମିତି ଆମେ ଚାଷ କରୁଛୁ ସେ ଜମିତି ପାନ୍ ଜମି କରି ନେଇ ରହିବାର ଦରକାର। ଯେତେବେଳେ ଆମର କପା ଗଛମାନେ ଛୋଟ ଛୋଟ ଥିସି ସେତେବେଳେ ଯଦି ପାଣି ଟିକେ ଜମିକରି ରହୁଛେ କ୍ଷତି ନେଇ ହୁଏ, ହେଲେ ସେ ସମିଆତି ଏକା ଆମେ ଚେଷ୍ଟା କରିବା କଥା ଆମର ଜମିନୁ କେନ୍ତା କରି ପାନ୍ଟା ନିଗିଡ଼ି ଯିବା। ସବୁ ଫସଲ ଭଳିଆ ଆମର କପା ଫସଲଟି ବି ଗୋଟେ ବିହନର ଆବଶ୍ୟକତା ଅଛେ। ତ ଯେତେବେଳେ ଆମେ ବିହନଟା ଆମେ ପାଇଯିମୁ ତାକେ କେନ୍ତା କରି ବିଶୋଧନ କରମୁ, କେନ୍ ଉପାୟରେ ଆମେ ବିହନ ଲଗେଇଲେ ଆମର କପା ଫସଲ ଆମେ 16 ଅନା ଚାଷ କରିପାରମୁ, ସେଥିଲାଗି ଆମର ଚାଷୀ ଭାଇମାନେ ବିଶେଷ ଭାବରେ ଧ୍ୟାନ ଦେବା ଦରକାର। ଆମର ଏନ୍ତା ଅନେକ ଚାଷୀ ଭାଇ ଅଛନ୍ ଯେନ୍ମାନେ କି ଗୋଟେ ଗୋଟେ ସେମାନେ କପାର ବିଶେଷଜ୍ଞ, ତାଙ୍କୁ କିଛି ବୁଝେଇବାର ଆବଶ୍ୟକତା ନାହିଁ, କାରଣ ସେମାନେ ଚାଷ କରି କରି ଏତେ ସେମାନଙ୍କର ଅନୁଭୂତି ହେଇଗଲା ନା ଯେ କେନ୍ ସମିଆତି କାଣା ଦରକାର, କାଣା କଲେ ଭଲ ହିସାବରେ ହେଇପାରବା ସେମାନେ ନିଜେ ଜାଣିପାରୁଛନ୍। ତଥାପି ଆଜିକାଲି ଯେନ୍ ପ୍ରକାର ଆମର ଉନ୍ନତ ପ୍ରଣାଳୀରେ କପା ଚାଷ ଅଛେ ସେ ବିଷୟ ଜାଣିବା ଲାଗି ଆମର ସ୍ଥାନୀୟ କୃଷି ଅଧିକାରୀ ନେଲେ କୃଷି ବିଜ୍ଞାନ କେନ୍ଦ୍ର, ଇ ଯେନ୍ ଆମର କୃଷି ବିଶେଷଜ୍ଞ ଆଜ୍ଞାମାନଙ୍କେ ଆମେ ଯଦି ଯୋଗାଯୋଗ କରମୁ ଆମେ ଉନ୍ନତ ପ୍ରଣାଳୀରେ କପା କେନ୍ତା ଚାଷ କରିପାରମୁ ସେ ବିଷୟରେ ଜାଣିପାରମା। ତ ସବୁ ଫସଲ ଭଳିଆ ଆମର କପା ଫସଲରେ ବି ଗୋଟେ ଚାଷ କରବାର ସମିଆ ଅଛେ, କେନ୍ ସମିଆତି ଆମେ ଯଦି କପା ବୁନ୍ମୁ ବେଲେ ଆମର କପାଟା ଠିକ ହିସାବରେ ହେଇପାରବା ସେ ବିଷୟରେ ଆମର ଚାଷୀ ଭାଇମାନେ ନିହାତି ଜାଣିବାର କଥା। ଆମେ ସେପ୍ଟେମ୍ବର ମାସରୁ ଅକ୍ଟୋବର ମାସ ଭିତରେ ଆମେ ଯଦି କପା ବୁନ୍ମୁ ଆର୍ ଯେନ୍ଟା ଆମର ଉପକୂଳବର୍ତ୍ତୀ ଅଞ୍ଚଲ କଟକ ଭୁବନେଶ୍ୱର ହେଲା, ଯେନ୍ ଆମର ସମୁଦ୍ରକୂଳିଆ ଅଞ୍ଚଲ, ସେ ଅଞ୍ଚଳଟି ଜାନୁଆରୀ ମାସରେ ବି ଆମେ କପାକେ ବୁଣିପାରମୁ। ଯଦି ଇ ରବି ଋତୁରୁ ଆମେ ଯେନ୍ କପା କରୁଛୁ ସେଟା ଯଦି ଆମେ ଡେରିରେ ବୁନ୍ମୁ ବେଲେ ଅମଲ ନେଇ ହେଇପାରେ, କାଁ କରି ବେଲେ ଠିକ୍ ସେଟା ହେଲା ବେଲ୍କେ ଯଦି ବର୍ଷା ହେଇଗଲା ବେଲେ ସେ ଫଲ ମାନେ ଫାଟିଯିବା ଆର୍ କପା ଭଲ ହିସାବରେ ବାହାରି ନେଇପାରେ, ଯେନ୍ଟା ବି ବାହାରିଛେ ସେଟା ଠିକ୍ ହିସାବରେ ଆମେ ଅମଲ ନେଇ ପାଇପାରୁ। ତ ଆମେ ଯେତେବେଲେ କପା ମଞ୍ଜିକେ ଲଗଉଛୁ ଆମେ ଗୋଟେ ଜିନିଷ୍କେ ବିଶେଷ ଧ୍ୟାନ ଦେବା ଦରକାର ଯେ କପା ଗଛ୍କେ କେନ୍ତା ଆମେ ଧାଡ଼ିକେ ଧାଡ଼ି ବୁନ୍ମା, କେତେ ବ୍ୟବଧାନରେ ବୁନ୍ଲେ ଆମର ଇ କପା ଚାଷ୍ଟା ଠିକ୍ ହିସାବରେ ହେଇପାର୍ବା ସେ ବିଷୟରେ ଆମର ଚାଷୀ ଭାଇମାନେ ଜାଣିବା ଦରକାର। ଆମେ ଯଦି ଇ ହିପାସେ ଯଦି ଆମେ ଲଗାମା ଆମର କପା ଚାଷ୍ଟା ଠିକ୍ ହିସାବରେ ହେଇପାର୍ବା।

ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ରଜନୀକାନ୍ତ ନାୟକଙ୍କ ଗୀତ ରଚନାରୁ ଗାଇଛନ୍ତି ବାବୁଲ ସୁପ୍ରିୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱମ୍ଭର ସାବତ୍।

ଶୁଣୁଛନ୍ତି ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଶୁଣନ୍ତୁ ବାବୁଲ ସୁପ୍ରିୟଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ବିଶ୍ୱାସ।

ଗୀତ ଗୀତାଞ୍ଜଳିରେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ ଶିଳ୍ପୀ ତୃପ୍ତି ଦାସଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରୁ।

ଶୁଣିଲେ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପୀ ଥିଲେ ତୃପ୍ତି ଦାସ। ଗୀତଗୁଡ଼ିକୁ ରଚନା କରିଥିଲେ ଅଲେଖ ବିଶ୍ୱାଳ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଅନନ୍ତ ଓ ଜୟପ୍ରକାଶ ମହାନ୍ତି।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ଚତୁର୍ଦ୍ଦଶ ଛାନ୍ଦର ଶେଷ ଅଂଶକୁ ନେଇ ଏହି ଭାଗରେ ରାମ ସୀତା ବିବାହକାଳୀନ ଉତ୍ସବ ବର୍ଷାକାଳ ଶୋଭା ଧାରଣ କଲା ବୋଲି ଉପେନ୍ଦ୍ର ଭଞ୍ଜ ବର୍ଣ୍ଣନା କରିଛନ୍ତି। ଶବ୍ଦ ଓ ଅର୍ଥର ସମନ୍ୱୟରେ ଉପମା ସଂଯୋଜନାକୁ ଅଧିକ ଆକର୍ଷଣୀୟ କରିବା ଭଞ୍ଜୀୟ ବୈଶିଷ୍ଟ୍ୟ। ଅର୍ଥର ସାମଞ୍ଜସ୍ୟ ସହିତ ଶବ୍ଦ ସାମଞ୍ଜସ୍ୟ ଦେଇ କବିତାକୁ ଅଳଙ୍କାର ମଣ୍ଡିତ କରିବାରେ ଭଞ୍ଜଙ୍କର ଶବ୍ଦ ପାଣ୍ଡିତ୍ୟ ସହାୟକ ହୋଇଛି ଓ ଏହାଦ୍ୱାରା ଓଡ଼ିଆ ଭାଷା ସମୃଦ୍ଧ ହୋଇଛି। ଉତ୍ସବରେ ବ୍ୟବହୃତ ଶୁକ୍ଳବର୍ଣ୍ଣର ଛତ୍ର ସବୁ କଦଳୀ ପୁଷ୍ପ ଭଳି ଦିଶିଲେ। ବାଣ ଫୁଟିବାରୁ ମନେ ହେଲା ଜାଇ ଓ ଜୁଇ ଫୁଲ ଫୁଟିଲେ। ମୟୂର ଭଳି ନୃତ୍ୟ କଲେ ନର୍ତ୍ତକୀମାନେ। ମେଘାଛନ୍ନ ଦିନ କୁହୁକ ଭଳି ଅସ୍ପଷ୍ଟତାର ମାୟା ସୃଷ୍ଟି କଲା। ଦାତାମାନେ ରଜତ ବା ରୌପ୍ୟ ମୁଦ୍ରା ବହୁଳ ଭାବରେ ଦାନ କରିବାରୁ ତାହା ବର୍ଷାବେଳର ଉତ୍ପଳ ବା କୁଆ ପଥର ପରି ହେଲା। ରାଜପୁରରୁ ସୈନ୍ୟ ବାହାରି ଗିରିରୁ ନିର୍ଗତ ଝର ବା ଝରଣାର ଭ୍ରମ ସୃଷ୍ଟି କଲେ। ରାଜମାର୍ଗ ବର୍ଷାବେଳରେ ବଢ଼ିଥିବା ନଦୀ ଭଳି ମନେ ହେଲା। ସୈନିକମାନଙ୍କ ମଥାର ଉଷ୍ଣିଷ ବା ପଗଡ଼ି ସିଏ ବଢ଼ିଲା ନଈର ହିଣ୍ଡିର ବା ଫେଣ ଭଳି ଦେଖାଗଲା। ବର୍ଷାଦିନେ ବୀରତରୁ ଅର୍ଥାତ୍ ଅର୍ଜୁନ ବୃକ୍ଷ ପୁଷ୍ପମଣ୍ଡିତ ହୋଇ ମଧୁପ ବା ଭ୍ରମର ଦ୍ୱାରା ବେଷ୍ଟିତ ହେବା ଭଳି ଏଠାରେ ବୃକ୍ଷ ଭଳି ଝାଡ଼ ବାଣ ଓ ମଦ୍ୟପି ବାଣୁଆମାନେ ରହିଥିଲେ। ଲହରିଯୁକ୍ତ ନଦୀ ବନ୍ଧ ବାଡ଼ ପାଇ ଶାନ୍ତ ହୋଇଗଲା ପରି ଗତିଶୀଳ ସୈନ୍ୟବାହିନୀ ସିଂହଦ୍ୱାରଠାରେ ସ୍ଥିର ହୋଇଗଲା। ବିଦେଶୀମାନେ ତରିବା ନୌକାରୁ ଓହ୍ଲାଇ ନିଜ ସଦନ ବା ଗୃହକୁ ଗଲା ଭଳି ବରଯାତ୍ରୀମାନେ ସବାରି ଓ ଯାନ ତେଜି ବହନ ବା ଶୀଘ୍ର ଜନକଙ୍କର ସଦନ ଉଦ୍ଦେଶ୍ୟରେ ଗମନ କଲେ ବୋଲି ଭଞ୍ଜ ଉତ୍ପ୍ରେକ୍ଷା କଲେ। ବେଶ୍ମ ବା ଗୃହର ମୁଦୁସୁଲିମାନେ ବରମାନଙ୍କୁ ଅନ୍ନଥାଳିରେ ବନ୍ଦାପନା କଲେ। ଶାଳକମାନେ ବରମାନଙ୍କୁ ବରଣ କରି ନେଇଗଲେ। ବିବାହ ବେଦୀରେ ବ୍ରହ୍ମା ଓ ଆଚାର୍ଯ୍ୟ ରୂପେ ବସିଲେ ବଶିଷ୍ଠ, ସତାନନ୍ଦ, କାଶ୍ୟପ, କୌଶିକ, ବାମଦେବ, ଗୌତମ, ଜାବାଳି ଓ ବାଲ୍ମୀକି ପ୍ରମୁଖ ଋଷିମାନେ। ବିଧି ଅନୁଯାୟୀ ପୁରୋହିତଙ୍କ ନିର୍ଦ୍ଦେଶରେ ଶାଳକମାନେ ବରମାନଙ୍କର ପଦଧୌତ କଲେ। କନ୍ୟାମାନେ ବିରହିଣୀ ହୋଇ ବିପ୍ରଲବ୍ଧା ନାୟିକା ହୋଇଥିଲେ। ବରମାନଙ୍କ ଯଜ୍ଞୋପବୀତ ବା ପଇତାକୁ ଦୂତ ରୂପେ ପଠାଯାଇ ସେମାନଙ୍କୁ ବୋଧ କରି ଅଣାଗଲା। ଚାରି ବେଦ ବ୍ରହ୍ମାଙ୍କ ଚାରିମୁଖ ଭଳି ଶୋଭା ପାଇଲା। ବରକନ୍ୟାଙ୍କୁ ଈଶ୍ୱର ପାର୍ବତୀ କହନ୍ତି। କବି କଳ୍ପନାରେ ସେମାନଙ୍କୁ ସେଥିପାଇଁ ମୁକୁଟ ପିନ୍ଧାଗଲା। ବୀତିହୋତ୍ର ବା ଅଗ୍ନିରେ ଲାଜା ବା ଲିଆ ଖଇ ପକାଇ ହୋମ କଲେ ବରକନ୍ୟା। ବରକନ୍ୟା ଆଉ ଏଣିକି ଲଜ୍ଜା କଲେ ଚଳିବ ନାହିଁ ଭାବି ଲଜ୍ଜାକୁ ଜାଳିଦେଲେ ବୋଲି ଭଞ୍ଜ ରସିକତା କରିଛନ୍ତି। କଉଡ଼ି ଖେଳ ପରେ ଆସିଲା ବରକନ୍ୟାଙ୍କର ପଞ୍ଚୁଗ୍ରାସୀର ବେଳ। ଥାଳିରୁ ନେଇ ଖାଇବା ପାଇଁ ସୀତାଙ୍କ ହସ୍ତ ଚଳିଲା ନାହିଁ। ହସ୍ତର ବଳୟରେ ଶ୍ରୀରାମ ମୂର୍ତ୍ତି ଦିଶିଲା। ଭୌତିକ ଭୋଗ ତ୍ୟାଗ କରି ଦିବ୍ୟ ଭାବରେ ବୁଡ଼ି ରହିଲେ ସୀତା। ବର୍ଷା ଜଳରେ ପ୍ରତିବିମ୍ବିତ ଚନ୍ଦ୍ର ପ୍ରତି ଚକୋର ସ୍ନେହୀ ହେବା ଭଳି ଚାହିଁ ରହିଲେ ମୁଗ୍ଧା ମୈଥିଳି। ପଞ୍ଚୁଗ୍ରାସୀ ବିଧାନ ପରେ ଶାଶୁମାନେ ବରକନ୍ୟାଙ୍କୁ ବନ୍ଦାପନା କଲେ ଓ ଅମୂଲ୍ୟ ରତ୍ନମାନ ବିତରଣ କଲେ। ବୀରବର ଭଞ୍ଜ ସୀତାରାମଙ୍କୁ ଧ୍ୟାନ କରି ଏ ଛାନ୍ଦକୁ 62 ପଦରେ ଶେଷ କଲେ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ବେଟା ଚଳଚ୍ଚିତ୍ରରୁ ସମୀରଙ୍କ ଗୀତ ରଚନାରୁ ଦତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ଉଦିତ ନାରାୟଣ। ସଙ୍ଗୀତ ଦେଇଛନ୍ତି ଆନନ୍ଦରାଜ ସନନ୍ଦ।

ବେଟା ଚଳଚ୍ଚିତ୍ରରେ ଶୁଣୁଛନ୍ତି ଏହି ଗୀତଟି। ସମୀରଙ୍କ ଗୀତ ରଚନାରୁ ଦତକଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଓ ଉଦିତ ନାରାୟଣ। ସଙ୍ଗୀତ ଦେଇଛନ୍ତି ଆନନ୍ଦ ମିଲିନ୍ଦ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ସମୀରଙ୍କ ଗୀତ ରଚନା ଓ ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇ

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରରେ ଗୀତ ଆକାଶବାଣୀ ଭବାନୀପାଟଣ। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ତୋ ପାଇଁ ଚଳଚ୍ଚିତ୍ରରୁ, ଗାଇଛନ୍ତି କୁମାର ବାପି ଓ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ମନ୍ମଥ ମିଶ୍ର, ସଙ୍ଗୀତ ମନ୍ମଥ ମିଶ୍ର।

ପାଗଳ ପ୍ରେମୀ କଥାଚିତ୍ରଟି ଶୁଣନ୍ତୁ। ଅରୁଣମନ୍ତ୍ରୀଙ୍କ ଗୀତ ରଚନାରୁ ଗାଇଛନ୍ତି କୁମାର ବାପି, ସଙ୍ଗୀତ ମନମଥ ମିଶ୍ର।

ଏଥର ଶୁଣନ୍ତୁ ଇରା ମହାନ୍ତି ଓ କୁମାର ବାପିଙ୍କ କଣ୍ଠରେ ତତେମରଣ କଥାଚିତ୍ରରୁ ଗୀତିକାର ଗଣେଶ୍ୱର ମହାପାତ୍ର ସଙ୍ଗୀତମୟ ମିଶ୍ର।

ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶୁଣନ୍ତୁ ଧଉଳି ଏକ୍ସପ୍ରେସ୍ କଥାଚିତ୍ରରୁ। ଗୀତଟି ପାଇଁ କଣ୍ଠ ଦେଇଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ, ଗୀତ ରଚନା କରିଛନ୍ତି ଗୋପବନ୍ଧୁ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଛାତିରେ ଲେଖିଛି ତୋରି ନା, ବସନ୍ତରାଜ ସାମଲଙ୍କ ଗୀତ ରଚନା ଓ ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ଇରା ମହାନ୍ତି ଓ ଶୁଭାଶିଷ।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ରର ଗୀତା ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତା ବନ୍ଧୁ, ଦିନକୁ ଦିନ ତୈଳ ସଙ୍କଟ ଏବଂ ଏହା ସହିତ ଗ୍ୟାସ୍ ସଙ୍କଟ ମଧ୍ୟ ଉଦ୍ବେଗଜନକ ହେବାରେ ଲାଗିଛି। ଏହିପରି ସମୟରେ ଉଜ୍ଜନ ଇନ୍ଧନ ଉପରେ ଅନେକ ଆଲୋଚନା ଆରମ୍ଭ ହୋଇଗଲାଣି। ପରିବେଶ ଅନୁକୂଳ ଇନ୍ଧନ ବୋଲି କୁହାଯାଉଥିବା ଉଜ୍ଜନ ହିଁ ଜଗତକୁ ଜୀବାଶ୍ମ ଇନ୍ଧନଠାରୁ ଦୂରେଇ ନେବାରେ ସହାୟକ ହେବ। ସେଥିପାଇଁ ଭାରତ ସମେତ ବିଶ୍ୱର ଅନେକ ଦେଶ ନିକଟ ଭବିଷ୍ୟତରେ ଅଟୋମୋବାଇଲ୍ କ୍ଷେତ୍ରରେ ଇନ୍ଧନ ପ୍ରୟୋଗ କରିବା ଲାଗି ବ୍ୟବସ୍ଥା କରୁଛନ୍ତି। ସାରା ପୃଥିବୀ ବାୟୁ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଓ ଗ୍ଲୋବାଲ୍ ୱାର୍ମିଂ ପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହାଇଡ୍ରୋଜେନ୍ ଫୁଏଲ୍ ବିକଳ୍ପ ଭାବେ ଚିନ୍ତା କରୁଛନ୍ତି। ଏହା ଏକ ଆଧୁନିକ ପରିଷ୍କାର ଶକ୍ତି ଅଟେ। ଏହାକୁ ଭବିଷ୍ୟତ ଇନ୍ଧନ ବୋଲି କୁହାଯାଏ। ଆସନ୍ତୁ ଜାଣିବା ହାଇଡ୍ରୋଜେନ୍ ଫୁଏଲ୍ କ'ଣ। ହାଇଡ୍ରୋଜେନ୍ ପୃଥିବୀର ସବୁଠାରୁ ହାଲୁକା ଓ ସରଳ ଉପାଦାନ। ଏହାର ରାସାୟନିକ ଚିହ୍ନ H2। ହାଇଡ୍ରୋଜେନ୍ ସାଧାରଣତଃ ଜଳ, ପ୍ରାକୃତିକ ଗ୍ୟାସ୍ ଓ ଅନ୍ୟାନ୍ୟ ଯୌଗିକରେ ମିଳିଥାଏ। ଏହାକୁ ଇନ୍ଧନ ଭାବେ ବ୍ୟବହାର କଲେ ଅଧିକ ଶକ୍ତି ମିଳେ ଏବଂ ପ୍ରଦୂଷଣ ଅତ୍ୟନ୍ତ କମ୍ ହୁଏ। ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ମାଧ୍ୟମରେ ଅକ୍ସିଜେନ୍ ସହ ଅଭିକ୍ରିୟା କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରେ। ଆସନ୍ତୁ ଜାଣିବା ହାଇଡ୍ରୋଜେନ୍ କେତେ ପ୍ରକାର। ଗ୍ରୀନ୍ ହାଇଡ୍ରୋଜେନ୍, ବ୍ଲୁ ହାଇଡ୍ରୋଜେନ୍ ଓ ଗ୍ରେ ହାଇଡ୍ରୋଜେନ୍। ତାହେଲେ ଆଗକୁ ଏ ସମ୍ପର୍କରେ ଅନେକ କିଛି କଥା ହେବା। ତାହେଲେ ନେଇଯିବା ଏ ଗୀତଟି।

ગ્રીન હાઇડ્રોજન પુનર્વીકરણ શક્તિ જથા સૂર્ય ઓ પવન શક્તિ ବ୍ୟବହାର କରି ଜଳକୁ ବିଭକ୍ତ କରି ଯେଉଁ ହାଇଡ୍ରୋଜେନ୍ ଉତ୍ପାଦନ କରାଯାଏ ତାହାକୁ ଗ୍ରୀନ୍ ହାଇଡ୍ରୋଜେନ୍ କୁହାଯାଏ। ବ୍ଲୁ ହାଇଡ୍ରୋଜେନ୍ ହେଉଛି ପ୍ରାକୃତିକ ଗ୍ୟାସ୍ରୁ ଉତ୍ପାଦିତ ହାଇଡ୍ରୋଜେନ୍କୁ ବ୍ଲୁ ହାଇଡ୍ରୋଜେନ୍ କୁହାଯାଏ। ଏଥିରେ କାର୍ବନ୍ ଗ୍ୟାସ୍କୁ ଧରି ସଂରକ୍ଷଣ କରାଯାଏ। ଗ୍ରେ ହାଇଡ୍ରୋଜେନ୍ ଏହା ପ୍ରାକୃତିକ ଗ୍ୟାସ୍ରୁ ତିଆରି, କିନ୍ତୁ କାର୍ବନ୍ ଗ୍ୟାସ୍କୁ ସଂରକ୍ଷଣ କରାଯାଏ ନାହିଁ, ଏହା ପରିବେଶ ପାଇଁ ଅନୁକୂଳ। ହାଇଡ୍ରୋଜେନ୍ ଫୁଏଲ୍ ବିଭିନ୍ନ କ୍ଷେତ୍ରରେ ବ୍ୟବହୃତ ହେଉଛି। ଆଜିକାଲି ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଦ୍ୱାରା ଚାଲୁଥିବା କାର୍, ବସ୍ ଓ ଟ୍ରକ୍ ତିଆରି ହେଉଛି। ଏହି ଯାନବାହନ ପ୍ରଦୂଷଣ କମାଏ। ରକେଟ୍ ଇନ୍ଧନ ଭାବେ ତରଳ ହାଇଡ୍ରୋଜେନ୍ ବ୍ୟବହୃତ ହୁଏ। ନାସା ଏହାକୁ ବର୍ଷ ଧରି ବ୍ୟବହାର କରୁଛି। ବିଦ୍ୟୁତ୍ ଉତ୍ପାଦନରେ ମଧ୍ୟ ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଦ୍ୱାରା ବିଦ୍ୟୁତ୍ ଉତ୍ପାଦନ କରାଯାଏ। ଏହା ଘର, କାରଖାନା ଓ ହସ୍ପିଟାଲରେ ବ୍ୟବହାର ମଧ୍ୟ ହୋଇପାରେ। ଶିଳ୍ପକ୍ଷେତ୍ରରେ ମଧ୍ୟ ସାର ତିଆରି ଓ ଧାତୁ ଶୋଧନରେ ମଧ୍ୟ ହାଇଡ୍ରୋଜେନ୍ ବ୍ୟବହୃତ ହୁଏ। ଭାରତ ସରକାର ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଆରମ୍ଭ କରିଛନ୍ତି। ଏହାର ଲକ୍ଷ୍ୟ ହେଉଛି ଭାରତକୁ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନରେ ବିଶ୍ୱରେ ଅଗ୍ରଣୀ ଦେଶ କରିବା। ଭାରତରେ ଅନେକ କମ୍ପାନୀ ହାଇଡ୍ରୋଜେନ୍ ଆଧାରିତ ଶକ୍ତି ଓ ଯାନବାହନ ଉପରେ ଗବେଷଣା କରୁଛନ୍ତି। ହାଇଡ୍ରୋଜେନ୍ ଫୁଏଲ୍ ହେଉଛି ଏକ ପରିଷ୍କାର, ସୁରକ୍ଷିତ ଓ ଭବିଷ୍ୟତମୁଖୀ ଶକ୍ତି। ଏହା ପରିବେଶ ଦୂଷଣ କମାଇବା ସହ ଜଳବାୟୁ ପରିବର୍ତ୍ତନର ସମସ୍ୟାକୁ ମଧ୍ୟ ହ୍ରାସ କରିପାରିବ। ଯଦି ଏହାର ଉତ୍ପାଦନ ଓ ସଞ୍ଚୟ ବ୍ୟବସ୍ଥାକୁ ଅଧିକ ସୁଲଭ କରାଯାଏ, ତେବେ ଆଗାମୀ ଦିନରେ ହାଇଡ୍ରୋଜେନ୍ ଫୁଏଲ୍ ପେଟ୍ରୋଲ ଓ ଡିଜେଲର ବିକଳ୍ପ ହୋଇପାରିବ। ତେଣୁ ହାଇଡ୍ରୋଜେନ୍ ଫୁଏଲ୍ ମାନବ ସମାଜ ପାଇଁ ଏକ ଆଶାର ଆଲୋକ ଓ ସବୁଜ ଭବିଷ୍ୟତର ଚାବି କହିଲେ ଭୁଲ ହେବ ନାହିଁ।

ପୃଥିବୀରେ ଜଳବାୟୁ ଦିନକୁ ଦିନ ବଦଳୁଛି। ଏହାର ପ୍ରଭାବରେ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ତାପମାତ୍ରା ଦେଖାଯାଉଛି। ଏହି ଅମାନ୍ୟ ତାପକୁ ହିଟ୍ ୱେଭ୍ କୁହାଯାଏ। ବୈଜ୍ଞାନିକମାନେ କହୁଛନ୍ତି ଯେ ସୁପର ଏଲିନୋ ଏହି ହିଟ୍ ୱେଭ୍ର ଏକ ବଡ଼ କାରଣ ଅଟେ। ଏଲିନୋ ହେଉଛି ପ୍ରଶାନ୍ତ ମହାସାଗର।

ପରସ୍ପରର। ଜଳର ତାପମାତ୍ରା ବଢ଼ିଯିବାର ଏକ ପ୍ରକ୍ରିୟା। ଯେତେବେଳେ ଏହା ଅତ୍ୟଧିକ ଶକ୍ତିଶାଳୀ ହୁଏ ସେତେବେଳେ ତାହାକୁ ସୁପର ଏଲିନୋ କୁହାଯାଏ। ଏହାର ପ୍ରଭାବରେ ବର୍ଷା କମିଯାଏ, ତାପମାତ୍ରା ବଢ଼େ ଏବଂ ଖରା ପରିସ୍ଥିତି ସୃଷ୍ଟି ହୁଏ। ହିଟ୍ୱେଭ୍ ହେଉଛି ଏକ ଦୀର୍ଘ ସମୟ ଧରି ଚାଲୁଥିବା ଅତ୍ୟଧିକ ଗରମ ପରିସ୍ଥିତି। ଏହାର ପ୍ରଭାବରେ ଲୋକମାନେ ହିଟ୍ ଷ୍ଟ୍ରୋକ୍, ଜଳ ଶୂନ୍ୟତା ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୁଅନ୍ତି। ବୃଦ୍ଧ ଲୋକ, ଶିଶୁ ଓ ବାହାରେ କାମ କରୁଥିବା ଶ୍ରମିକମାନେ ଅଧିକ ପ୍ରଭାବିତ ହୁଅନ୍ତି। ବଢ଼ୁଥିବା ହିଟ୍ ୱେଭ୍ର ପଛରେ ମାନବୀୟ କାର୍ଯ୍ୟକଳାପ ମଧ୍ୟ ଦାୟୀ। ବନ କାଟିବା, ପ୍ରଦୂଷଣ ବଢ଼ିବା ଏବଂ ଅତ୍ୟଧିକ ଇନ୍ଧନ ବ୍ୟବହାର ଦ୍ୱାରା ଗ୍ଲୋବାଲ୍ ୱାର୍ମିଂ ବଢ଼ୁଛି। ଏହା ପୃଥିବୀକୁ ଅଧିକ ଗରମ କରୁଛି ଏବଂ ହିଟ୍ ୱେଭ୍କୁ ଆହୁରି ଭୟଙ୍କର କରୁଛି। ଏହି ସମସ୍ୟାର ସମାଧାନ ପାଇଁ ଆମେ ଗଛ ଲଗାଇବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଓ ପରିବେଶକୁ ସୁରକ୍ଷା କରିବା ଆବଶ୍ୟକ। ବର୍ଷାର ଅଭାବ, ତାପମାତ୍ରା ବୃଦ୍ଧି, ଖାଦ୍ୟ ସଙ୍କଟ, ଜଳ ସଙ୍କଟ, ପରିବେଶ ଅସନ୍ତୁଳନ। ବର୍ଷାର ଅଭାବରେ ଭାରତର ମନସୁନ ଦୁର୍ବଳ ହୋଇ କୃଷିକୁ କ୍ଷତି ପହଞ୍ଚାଉଛି। ପୃଥିବୀର ତାପମାତ୍ରା ବଢ଼ି ଗରମ ଲହର ସୃଷ୍ଟି ହୁଏ। ଖାଦ୍ୟ ସଙ୍କଟରେ ଚାଷ ଉତ୍ପାଦନ କମିବାରୁ ଖାଦ୍ୟର ମୂଲ୍ୟ ବଢ଼ିଯାଏ। ଜଳ ସଙ୍କଟ ଦ୍ୱାରା ନଦୀ, ପୋଖରୀ ଓ ଜଳାଶୟରେ ପାଣି କମିଯାଏ। ପରିବେଶ ଅସନ୍ତୁଳନ ଯୋଗୁଁ ବନ୍ୟପ୍ରାଣୀ ଓ ସମୁଦ୍ରଜୀବୀ ପ୍ରଭାବିତ ହୁଅନ୍ତି। ତାହେଲେ ଶ୍ରୋତାବନ୍ଧୁ, ସୁପର ଏଲିନୋ ପ୍ରକୃତିର ଏକ ଗୁରୁତର ସତର୍କ ସଙ୍କେତ ଅଟେ। ଏଥିରୁ ଆମେ କିପରି ସଫଳତାର ସହ ବାହାରିପାରିବା, ଏହା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ।

ପାଣିପାଗ ବିଶେଷଜ୍ଞଙ୍କ ମତ ଅନୁସାରେ ଏ ବର୍ଷ ମଧ୍ୟ ଖରାର ପ୍ରଭାବ ବହୁମାତ୍ରାରେ ବଢ଼ୁଛି। ଏଣୁ ଆମେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ କିଛି ସତର୍କତା ଅବଲମ୍ବନ କରିବା, ଯାହାଦ୍ୱାରା ଆମେ ଅଂଶୁଘାତରୁ ରକ୍ଷା ପାଇପାରିବା। ଯେପରିକି ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତାଲୁକା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ଓଆର୍ଏସ୍ ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳଦହି, ତୋରାଣୀ, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଙ୍ଗରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 11 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ଓ ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ହଁ ଶ୍ରୋତାବନ୍ଧୁ, ମନେ ରଖନ୍ତୁ, ଗ୍ରୀଷ୍ମ ପ୍ରବାହ କେବଳ ମଣିଷ ନୁହେଁ, ନିରୀହ ପଶୁପକ୍ଷୀମାନଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ଏହି ଗ୍ରୀଷ୍ମ ଋତୁରେ ବୁଲା ଗୋରୁ, ଗାଈ, ଛେଳି, ମେଣ୍ଢା, କୁକୁର ଓ ଅନ୍ୟ ପଶୁପକ୍ଷୀଙ୍କ ପାଇଁ ଘର ବାହାରେ ପାଣି ରଖନ୍ତୁ, ଛାତ ଉପରେ ପକ୍ଷୀମାନଙ୍କ ପାଇଁ ପାଣି ରଖନ୍ତୁ। ନିଜକୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ନିରୀହ ପଶୁପକ୍ଷୀମାନଙ୍କୁ ମଧ୍ୟ ରକ୍ଷା କରିବାରେ ସହାୟକ ହୁଅନ୍ତୁ।

ଡକ୍ଟର ଗୋବିନ୍ଦ ତେଜ୍ ସେ ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ। ଏହି ମହାନ ପୂଜ୍ୟ ପୁରୁଷଙ୍କର ଆଜି ଜନ୍ମତିଥି। ଆଜିର ଦିନରେ 1928 ମସିହା ମେ 26 ତାରିଖରେ ଅନୁଗୁଳଠାରେ ସେ ଜନ୍ମଗ୍ରହଣ କରିଥିଲେ। ସୃଜନୀ ନ୍ୟାସନାଲ ମ୍ୟୁଜିକ୍ ଆସୋସିଏସନ୍ ଓ କୁମାରସ୍ଥ ସମିତି ଭଳି ନାଟ୍ୟ ଅନୁଷ୍ଠାନରେ ନିଜକୁ ସାମିଲ କରି ଓଡ଼ିଶାର ମଞ୍ଚ ନାଟକରେ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ଅନେକ ମଞ୍ଚ ନାଟକରେ ସେ ଅଭିନୟ ଓ ନିର୍ଦ୍ଦେଶନା ଦେଇଥିଲେ। ବାରବାଟୀ ଷ୍ଟାଡିୟମରେ 100 କଳାକାର ଓ ସଙ୍ଗୀତ ବିଶାରଦମାନଙ୍କୁ ନେଇ ସେ ଜୀବନ୍ତ ନୃତ୍ୟ ନାଟିକା ରାମାୟଣ ମଞ୍ଚସ୍ଥ କରିଥିଲେ। 1954 ମସିହାରେ କେଦାର ଗୌରୀ ଚଳଚ୍ଚିତ୍ରଠୁ ସେ ସିନେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାପରେ ମା ଲକ୍ଷ୍ମୀ, ବନ୍ଧନ, ଧରିତ୍ରୀ, ମନ ଆକାଶ, କୃଷ୍ଣ ସୁଦାମା, ନାଗଫାସ, ତୁଣ୍ଡବାଇଦ, ସୁନା ସଂସାର, ଗୌରୀ ରାମାୟଣ, ସ୍କୁଲ ମାଷ୍ଟର ଭଳି ଅନେକ ଚଳଚ୍ଚିତ୍ରରେ ସେ ନିର୍ଦ୍ଦେଶନା ଦେଇଥିଲେ। 1986 ମସିହାରେ ରାଜ୍ୟ ସରକାର ତାଙ୍କୁ ଜୟଦେବ ପୁରସ୍କାରରେ ସମ୍ମାନିତ କରିଥିଲେ। ତିରୁପତି ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ସେ ଉପାଧି ଲାଭ କରିଥିଲେ।

ଆସନ୍ତୁ ଜାଣିବା ଆଜିର ଇତିହାସ ପୃଷ୍ଠାରେ ଘଟିଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1950 ମସିହାରେ ବ୍ରିଟେନରେ ପେଟ୍ରୋଲ କିଣିବା ଉପରେ ଲାଗୁ ସୀମା ସମାପ୍ତ ହୋଇଥିଲା। ଏହା ପୂର୍ବରୁ ପେଟ୍ରୋଲ କିଣିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାସନ କାର୍ଡ଼ ଦିଆଯାଉଥିଲା। 2002 ମସିହା ଚୀନର ବିମାନ ସମୁଦ୍ରରେ ପଡ଼ି 225 ଜଣଙ୍କର ମୃତ୍ୟୁ ହୋଇଥିଲା। ଏକ ବୈଜ୍ଞାନିକ ଗବେଷକ ଅନୁସାରେ

ଏଡ୍ସ ଭୂତାଣୁ କ୍ୟାମରୁନରେ ଦେଖାଯାଉଥିବା ସିମ୍ପାଞ୍ଜିଙ୍କଠାରୁ ବ୍ୟାପିଛି ବୋଲି ଏହା 2006 ମସିହାରୁ ଆଜିର ଦିନରେ ହୋଇଥିଲା। 2007 ଭାରତ ଓ ଜର୍ମାନୀ ମଧ୍ୟରେ ରକ୍ଷା ବୁଝାମଣା ସମ୍ପନ୍ନ ହୋଇଥିଲା। 2008 ମସିହା ଉତ୍ତରପ୍ରଦେଶ ସରକାରଙ୍କର ଶସ୍ୟ ଓ ଖାଦ୍ୟ ତେଲର ଷ୍ଟକ୍ ସୀମା ସ୍ଥିର କରିବା ସମ୍ବନ୍ଧରେ ଅଧିସୂଚନା ଜାରି କରିଥିଲେ।

ଆସନ୍ତା ଜାଣିବା କିଛି ସ୍ଥାନୀୟ ଖବର। ପେଟ୍ରୋଲ ଓ ଡିଜେଲର ବ୍ୟବହାର କମାଇବା ପାଇଁ କଳାହାଣ୍ଡି ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଦେଶବାସୀଙ୍କ ପ୍ରତି ପେଟ୍ରୋଲ ଓ ଡିଜେଲର ବ୍ୟବହାର କମାଇବାକୁ ଦିଆଯାଇଥିବା ଆହ୍ୱାନକୁ ସ୍ୱାଗତ ଏବଂ ସମର୍ଥନ କରିଛି। ଏହି ଦେଶର ବିଦେଶୀ ରାଷ୍ଟ୍ରଗୁଡ଼ିକ ଉପରେ ନିର୍ଭରତାକୁ କମାଇବ। ଏହା ସହିତ ଏହା ମୂଲ୍ୟବାନ ବୈଦେଶିକ ମୁଦ୍ରା ସଞ୍ଚୟ କରିବା ସହିତ ସାମଗ୍ରୀ ଯୋଗାଣରେ ବାଧା ସୃଷ୍ଟି ହେବାରୁ ହେଉଥିବା ଅଭାବକୁ ମଧ୍ୟ ଦେଶ ସଫଳତାର ସହ ସମ୍ମୁଖୀନ କରିପାରିବ ବୋଲି ଭବାନୀପାଟଣା ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ବାର୍ତ୍ତା ଦିଆଯାଇଛି। ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳର ଚାଷୀ ରବିଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହେବା ପ୍ରତିବାଦରେ ଚାଲିଥିବା ପ୍ରତୀକାତ୍ମକ ଧାରଣା 16 ଦିନରେ ପହଞ୍ଚିଛି। ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସହ 20ରୁ 22 ତାରିଖ ପର୍ଯ୍ୟନ୍ତ 3 ବ୍ଲକର 9 ଜଣ ଚାଷୀ ଆମରଣ ଅନଶନ କରିଥିଲେ। ଶେଷରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପହଞ୍ଚି ସରକାରୀ ପ୍ରକ୍ରିୟା ପାଇଁ

ଅତିରିକ୍ତ 4 ଦିନର ମହଲତ ମାଗିବା ସହ ଧାନ ବିକ୍ରି ପଞ୍ଜୀକରଣ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ପରେ ଚାଷୀମାନେ ଅନଶନରୁ ଓହରିଥିଲେ। ତିଲେମାଲ ଆମତୋଟାରେ ନର୍ଲା ବ୍ଲକ ଯାଦବ ସମିତିର ସାଂଗଠନିକ ବୈଠକ ଓ ସମ୍ବର୍ଦ୍ଧନା ସଭା ହୋଇଯାଇଛି। ନୂଆପଡ଼ା ଜିଲ୍ଲାରେ ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ରେକର୍ଡ କରାଯାଇଛି। ତାପମାତ୍ରା ବୃଦ୍ଧି ଯୋଗୁଁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।

ଆସନ୍ତା ଜାଣିବା ପାଣିପାଗ ସମ୍ପର୍କରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ୱାରା ସୂଚାଇ ଦିଆଯାଇଛି କି ଆଜି ଭବାନୀପାଟଣା ଓ ତା'ର ଆଖପାଖ ଅଞ୍ଚଳର ତାପମାତ୍ରା ସର୍ବୋଚ୍ଚ 42 ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ 29 ଡିଗ୍ରୀ ସେଲସିୟସ୍ ରହିବ। ବାୟୁର ଆର୍ଦ୍ରତା 36% ଓ ପବନର ବେଗ ଘଣ୍ଟା ପ୍ରତି ହାରାହାରି 14 କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି।

0: sacamos raya.
1: Oh, yeah, yeah, yeah, yeah. Nasha hi, nasha hai, nasha.

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି ଆପଣମାନଙ୍କଠାରୁ ବିଦାୟ ନେବା ପୂର୍ବରୁ କହି ରଖୁଛୁ, ଆମର କାର୍ଯ୍ୟକ୍ରମ କିପରି ଲାଗିଲା ଚିଠି ମାଧ୍ୟମରେ ଜଣାଇବେ। ଆମ ଠିକଣାଟି ହେଲା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ 8895994143।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 11:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12ଟାରେ ପ୍ରଚାର କରିବୁ ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀମାନେ ହେଲେ ସୁଜ୍ଞାନୀ ବେହେରା, ମୁରଲୀଧର ପରିଡ଼ା, ସୁଚିତ୍ରା ପଣ୍ଡା, ନବକିଶୋର ଭତ୍ରା ଓ ପୁନମ ମହାନ୍ତି। ମାସିକ ହିନ୍ଦୀ ପତ୍ରିକା କାର୍ଯ୍ୟକ୍ରମ ଝରକା ଶୁଣିବେ ଦିନ 12:30। ଚାଷର କଥା ଦିନ 1:10। ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 2:45। ଏ ଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12ଟାରେ। ସେତେବେଳେ ଯାଇ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁଙ୍କୁ ଆଜିର ଦ୍ୱିତୀୟ ଅଧିବେଶନକୁ ସ୍ୱାଗତ ଏବଂ ଅଭିନନ୍ଦନ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରିବେ। ସମୟ ଦିନ 12 ହେବାକୁ ଯାଉଛି। ଅଧିବେଶନର ପ୍ରାରମ୍ଭରେ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶୁଣନ୍ତୁ ସୁଜ୍ଞାନୀ ବେହେରାଙ୍କ କଣ୍ଠରେ, ଗୀତ ରଚନା ସରୋଜିନୀ ପାଣିଗ୍ରାହୀ।

ଶ୍ରୋତାବନ୍ଧୁ ଏହି ଗୀତଟି ଶୁଣୁଥିଲେ ଶିଳ୍ପୀ ସୁଚିତ୍ରା ପଣ୍ଡାଙ୍କ କଣ୍ଠରେ, ଗୀତିକାର ବାବାଜୀ ଚରଣ ଜେନା। ପରବର୍ତ୍ତୀ ଗୀତ ଶୁଣନ୍ତୁ, କିଶୋର ଚନ୍ଦ୍ର ନନ୍ଦଙ୍କ ଗୀତ ରଚନାରୁ, କଣ୍ଠଦାନ କରିଛନ୍ତି ଶିଳ୍ପୀ ନବକିଶୋର ଭଦ୍ରା।

ଶୁଣୁଥିଲେ ହିନ୍ଦୀ ସାହିତ୍ୟିକ କାର୍ଯ୍ୟକ୍ରମ ଝରୋଖା, ଉପସ୍ଥାପନା ଏବଂ ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, FM ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରିବେ।

ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12

ଆଠଟାରୁ ଦିନ ତିନିଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ଶ୍ରୋତାବନ୍ଧୁ, ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନିଅନ୍ତୁ। ଥିଲେ ବନ ରହିବେ ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳକୁ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସୁଇଚ୍ ବନ୍ଦ କରନ୍ତୁ। ନିଜ ଯାନବାହନ ଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ। ଟାୟାର ପ୍ରେସର ଠିକ୍ ରଖନ୍ତୁ। ଗାଡ଼ି ଚଲାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ। ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ। ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ। ସର୍ବସାଧାରଣ ସ୍ଥାନରେ ଧୂମପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟମତେ ସାହାଯ୍ୟ କରନ୍ତୁ।

0: The U.S. today signed a key bilateral framework aimed at securing the supply, mining and processing of critical minerals and rare earth elements. The landmark agreement was exchanged between External Affairs Minister Dr. S. Jaishankar and U.S. Secretary of State Marco Rubio in Delhi. The External Affairs Minister said the framework will strengthen resilient and diversified supply chains, help both nations collaborate on financing and also help with effective management of critical minerals and rare earths. Union Home Minister Amit Shah today visited the Sanchu border outpost along the India-Pakistan international border in Rajasthan. He interacted with Border Security Force personnel deployed in the area and lauded their dedication in safeguarding the nation's borders. During the visit, the Home Minister dedicated the Vibrant Villages Programme 2 to border regions of the state. Former BJD Rajya Sabha MP Debashish Samantarai has joined the Bharatiya Janata Party, BJP. He was inducted into the party in the presence of senior party leaders, including BJP General Secretary Arun Singh and Odisha BJP President Manmohan Samal at the party headquarters in New Delhi. Tensions between the United States and Iran have escalated after U.S. forces carried out what Washington described as self-defense strikes in southern Iran, even as top Iranian officials held ceasefire talks in Doha. U.S. Central Command said the strikes targeted missile launch sites and Iranian boats allegedly attempting to lay mines near Bandar Abbas, which hosts Iran's main naval base. Benchmark domestic equity indices were trading with losses in the afternoon session today. The Sensex fell 162 points to 76,327, while the Nifty dipped 19 points to 24,013 when reports last came in. And with that, we end this news bulletin.
1: କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା ଉପସ୍ଥାପନରେ ଯଯାତି କେଶରୀ ନାୟକ
2: ଆମର ଯେନ୍ ଚାଷୀ ଭାଇମାନେ ଚାଷ କରୁଛନ୍ ସେମାନେ ତ ଜାଣିଛନ୍ ଯେ ଚାଷର ଲାଗି ଭିନ୍ନ ଭିନ୍ନ ଜିନିଷ ଦରକାର ଯେନ୍ତା ଜମି ଦରକାର ବିହନ ଦରକାର ଖସାର ଦରକାର ତ ଇସବୁ ଜିନିଷ୍କେ ଆମେ କେନ୍ତା କରି ପାଇମା ବିଶେଷ କରି ଆମର ଯେନ୍ ଚାଷର ଲାଗି ଯେନ୍ ଗୋଟେ ଖସାରର ଆବଶ୍ୟକତା ଅଛେ ଇଟାକେ ଆମେ କେନ୍ତା ପୂରଣ କର୍ମା ସେ ବିଷୟରେ ଆମେ ସବୁ ଲୋକ ଚିନ୍ତା କରବାର ଆବଶ୍ୟକ ଅଛେ କାଁ କରିବେଲେ ଖତ ଗୋଟେ ଏନ୍ତା ଜିନିଷ୍ ଯେ ଆଜିର୍ ଦିନେ ଆମେ ଯଦି ଚାଷ୍ ନେ ଖତର ପ୍ରୟୋଗ ନେଇ କର୍ମା ବେଲେ ଚାଷ୍ ଠିକ୍ ହିସାବରେ ନେଇ ହେଇପାରେ ଖତ ବେଲେ ତ ଭିନ୍ନ ଭିନ୍ନ ପ୍ରକାରର ଖତ ଅଛେ ଯେନ୍ଟାକି ରାସାୟନିକ ଖତ ଜୈବିକ ଖତ ସବୁଜ ଖତ ତ ଇ ଭିତରୁ ଆମେ ନିଶ୍ଚିତ ଭାବରେ କିଛି ଖତ ଅଛେ ଯେନ୍ଟାକି ଆମେ ନିଜେ ବି ପ୍ରସ୍ତୁତ କରିପାର୍ମା ସେ ଭିତରେ କିଛି ଖତ ଅଛେ ଯେନ୍ଟାକି ଆମେ ନିଜର ଘର ବାଡ଼ିରେ ବି ଆମେ ତାକେ ପ୍ରସ୍ତୁତ କରିକରି ଆମର କ୍ଷେତେ ବ୍ୟବହାର କରିକରି ଆମର ଚାଷର ଉତ୍ପାଦନକେ ଆମେ ବଢ଼େଇ ପାର୍ମା ତ ଇ ଖତକେ ଆମେ କେନ୍ତା କରି ବନାମା ସେ ବିଷୟରେ ଆମର ଚାଷୀ ଭାଇମାନେ ଜାଣବାର ଦରକାର ଆମର ଯେନ୍ ଚାଷୀ ଭାଇମାନେ ଯେନ୍ ଜିନିଷ୍କେ ଫିଙ୍ଗି ଦେଉଛନ୍ ଯେନ୍ଟା ହେଲା ଆମର ଧାନ କାଟିଦେଲା ପରେ ଯେନ୍ ନଡ଼ା ମୁଗ ମଡ଼େଇଲା ପରେ ଯେନ୍ ଛୋଲକା ବିରି ଛୋଲକା ଆମେ ଯେନ୍ କଦଲି ଗଛ କାଟ୍ଲା ପରେ ଯେନ୍ କଦଲି ଗଛର ଯେନ୍ ବାହୁଙ୍ଗି କଦଲି ପତର ଆଖୁର ପତର ଏନ୍ତା ସବୁ ଜିନିଷ୍କେ ନେଇକରି ଆମେ ଖତ କରିପାର୍ମା ତ ଇଥିଲାଗି ଆମ୍କେ ଗୋଟେ ପ୍ରସ୍ତୁତ କର୍ବାର ଜାଗାର ଆବଶ୍ୟକତା ଅଛେ ଆମେ କାଣା କର୍ବାକେ ପଡ଼୍ବା ଯେ ଗୋଟେ 15 ଫୁଟ ଲମ୍ବା 4 ଫୁଟ ଚଉଡ଼ା ଆର୍ 21 ଫୁଟ ଗାଢ଼ାର ଗୋଟେ ଗାତ ଆମେ ଖୋଲ୍ବାକେ ପଡ଼୍ବା ଆଉ ଇ ଯେନ୍ ଆମର ଯେନ୍ ଅଳିଆ ଆବର୍ଜନା ଯେନ୍ଟା ଆମେ ଟିକେ ଆଗରୁ କହିଥିଲି ଯେନ୍ ଆମର ଧାନର ନଡ଼ା ହେଲା ମୁଗବିରି ଛୋଲକା ହେଲା ମୁଗବିରି ଗଛ ହେଲା ତାର ସାଙ୍ଗେ ସାଙ୍ଗେ ଇ ଯେନ୍ କଦଲିର ବାହୁଙ୍ଗି ହେଲା ଇସବୁ ଜିନିଷ୍କେ ଆମେ ସେ ଖାଲେ ପକେଇ ଦେବାର ଦରକାର ଆର୍ ଗୋଟେ ହେଲା ଯେନ୍ ଆମର ବନ୍ଧମନକର ଯେନ୍ ପଚାସଡ଼ା କାଦୁ ଇସବୁକେ ପକେଇକରି ଆମେ ଖତ ପ୍ରସ୍ତୁତ କରିପାର୍ମା ଯଦି ଆମେ ଇନେ ପୌଷ ଯଦି ଆମେ ପକେଇ ଦେଉଛୁଁ ବେଲେ ନିଶ୍ଚିତ ଭାବରେ ଖତଟା ଜଲ୍ଦି ହେବା ଆର୍ ଭଲ୍ ଖତ ହେବା ତ ଆମେ କେନ୍ତା କରି ଖତକେ ପ୍ରସ୍ତୁତ କର୍ମା ସେ ବିଷୟରେ ଆମେ ଜାଣବାର ଦରକାର ଆମେ ଯେନ୍ ଖାଲଟା ଖୁଡ଼୍ମା ସେ ଖାଲନେ ଆମେ 1 ଫୁଟ ପତେ ଇସବୁ ଜିନିଷ୍କେ ଗଦେଇ ଦେବା କଥା ତାର୍ପରେ 4-5 ବାଲ୍ଟିନ୍ ଗୋମୂତ୍ରକେ ଆମେ ଝିଟି ଦେବାର କଥା ଆର୍ 2 ଡଲା ଗୋବର ଖତକେ ଆମେ 4-3 ପ୍ୟାନ୍ ନେ ଗୁଲି କରିକରି ତାକେ ଛିଞ୍ଚିଲେ ଇ ଖତଟା ଭଲ୍ ହେସି ଇତାର୍ ସାଙ୍ଗେ ସାଙ୍ଗେ ମୁଁ ଟିକେ ଆଗରୁ କହିଥିଲି ଯେ ଆମେ ଗୋଟେ

0: ଡଲା ପଉଁସ ଆଉ ଦୁଇ ଡଲା ଗୋବର ଖତ୍କେ ସମାନ କରିକରି ଗାତରେ ଖେଲେଇଦେଲେ ଖତ୍ଟା ବହୁତ ଭଲ୍ ହେସି। ତାର୍ ପରେ ପରେ ଆମେ କାଣା କର୍ବା ଦରକାର, ତାର୍ ଉପରେ ଉପରେ ଆମେ 2 ଫୁଟ୍ ପତେ ଆର୍ ଥରେ ସେ ଅଳିଆ ଆବର୍ଜନା ଯେନ୍ଟାକେ ଇ ଯେନ୍ କଦଳୀ ଛୋଲକା ହେଲା କି ଇ ଯେନ୍ ମୁଗ ବିରିର ଯେନ୍ ଡାଲ୍ ହେଲା କି ତାର୍ ଛୋଲକା ହେଲା କି ଆମର୍ ଯେନ୍ ଆଖୁର ପତର ହେଲା, ଇସବୁ ଜିନିଷ୍କେ ଆମେ ଆର୍ ଥରେ 2 ଫୁଟ୍ ପତେ ଜମା କରିଦେବାର ଦରକାର। ତାର୍ପରେ ଫେର୍ ଆର୍ ଥରେ ଆମେ ଇଟାକେ ମାଟି ଢାବି ଦେବାର ଦରକାର। ଇଟା 6-8 ମାସ ଭିତରେ ଇ ଖତ୍ଟା ଆମର୍ ବ୍ୟବହାର ଉପଯୋଗୀ ହେସି। ତ ଇ ହିସାବରେ ଯଦି ଆମର୍ ଚାଷୀ ଭାଇମାନେ ଖତ୍ଟା ବନେଇବେ କମ୍ ଖର୍ଚ୍ଚରେ ସେମାନେ ପାଇପାରବେ। ତାର୍ ସାଙ୍ଗେ ସାଙ୍ଗେ ଆଜିର୍ ଯେନ୍ ଜୈବିକ ସାର କହୁଛୁଁ, ଗୋବର ଖତ୍ ହେଲା କି ଯେନ୍ କମ୍ପୋଷ୍ଟ ହେଲା, ଆମେ ଆମର୍ ଜମିରେ ବ୍ୟବହାର କରିକରି ଆମର୍ ଜମିର ଉର୍ବରତାକେ ଆମେ ଅଧିକ ବଢ଼େଇ ପାର୍ମା। ଆର୍ ଗୋଟେ କଥା ଆମର୍ ଚାଷୀ ଭାଇମାନେ ଦୃଷ୍ଟି ଦେବାର ଦରକାର, ଯେନ୍ ଜାଗାରେ ଆମେ ଇ ଖତ୍କେ ଆମେ ତିଆରି କରୁଛୁଁ, ମାନେ ଯେନ୍ ଖାଲ୍ ଆମେ ଖୁଡ଼ିଛୁଁ, ଆମେ ଗୋଟେ ଜିନିଷ୍କେ ବିଶେଷ ଧ୍ୟାନ ଦେବାକେ ପଡ଼୍ବା ଯେ ବର୍ଷା ଦିନେ ଆମର୍ ଖାଲ୍ଟି ଯେନ୍ତା ପାନ୍ ବେଶୀ ଭରି ହେଇକରି ନେଇ ରହେବା, ବେଶୀ ପାନ୍ ନେଇ ପଶ୍ବା, ସେ ପ୍ରତି ବିଶେଷ ଦୃଷ୍ଟି ଦେବାକେ ପଡ଼୍ବା। ଯେତେବେଳେ ବି ଆମେ ସେ ଖାଲେ ଭିନ୍ନ ଭିନ୍ନ ପ୍ରକାରର ଜିନିଷ୍ ଭର୍ତ୍ତି କରୁଛୁଁ, ଆମେ ତାକେ ଚାପି ଚାପି ଭର୍ତ୍ତି କର୍ବାର ଦରକାର, ଯେନ୍ତାକି ଟିକେ ବି ଫାଙ୍କା ନେଇ ରହିବାର ଦରକାର। ଫାଙ୍କା ରହିଲେ ଇ ଯେନ୍ ବର୍ଷା ଦିନେ ପାନ୍ ସମ୍ବା ଆରୁ ସାରର ଯେନ୍ ଉତ୍ପାଦନ ମାନଟା ଅଛେ ସେଟା କମେଇ ଦେବା। ଯଦି ଇ ହିସାବରେ ସେମାନେ ଖତ୍ସାର ଉତ୍ପାଦନ କରବେ, ନିଶ୍ଚିତ ଭାବରେ ଆମର୍ ଚାଷ୍ଟା ଭଲ୍ ହେବା ଆଉ ଗୋଟେ ଭଲ୍ ଖତ୍ ଆମ୍କେ ମିଲିପାର୍ବା।
1: ଶୁଣୁଥିଲେ ଚାଷର କଥା, ଉପସ୍ଥାପନାରେ ଥିଲେ ଯଯାତି କିଶୋରୀ ନାୟକ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରିଛୁ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା। ପ୍ରଯୋଜନାରେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଅଛନ୍ତି ଦୀପ୍ତି ମୁଣ୍ଡ।

ପ୍ରକୃତିର କୋଳରେ ହିଁ ଜନ୍ମ ନିଏ ସଂସ୍କୃତି, ଆଉ ସଂସ୍କୃତି ହିଁ ଆମର ସ୍ଥିତି, ଗତି ଓ ପ୍ରାପ୍ତି। ସ୍ୱାଗତ ଆପଣଙ୍କୁ ଶକ୍ତି ରୂପରେ ସଂସ୍କୃତି ପତ୍ରିକାର ଆଜିର ଅଧ୍ୟାୟକୁ। ଆପଣଙ୍କ ସହ ଉପସ୍ଥାପିକା ଦୀପ୍ତିମୁନ, ନମସ୍କାର। ହଁ, ପ୍ରକୃତିର କୋଳରେ ହିଁ ସଂସ୍କୃତିର ଜନ୍ମ, ତେଣୁ ଉଭୟଙ୍କ ସମ୍ପର୍କ ଖୁବ୍ ଗଭୀର ଓ ଅତୁଟ। ପ୍ରକୃତି ଆମକୁ ଜୀବନର ମୂଳ ଆଧାର ପ୍ରଦାନ କରେ, ଯେମିତି ଜଳ, ଜଙ୍ଗଲ ଓ ଭୂମି, ସେଠି ସଂସ୍କୃତି। ସେହି ପ୍ରାକୃତିକ ପରିବେଶରେ ଶାଳୀନତା ସହ ତାର ମୂଲ୍ୟକୁ ହୃଦୟଙ୍ଗମ କରି ପରସ୍ପର ସମ୍ମାନ ସହିତ ବଞ୍ଚିବା ଶିଖାଏ। ଆଉ ପ୍ରକୃତି ସହିତ ଖାପ ଖୁଆଇ ଚାଲିବା ଦ୍ୱାରା ହିଁ ମାନବ ଜୀବନର ସମ୍ପୂର୍ଣ୍ଣ ବିକାଶ ହୁଏ। ମହାନ ବିଚାରକଙ୍କ ଅନୁସାରେ ନିଜସ୍ୱ ଆବଶ୍ୟକତା ଏତିକି ହିଁ ପ୍ରକୃତିରୁ ସଂସାଧନ ଗ୍ରହଣ କରିବା ପ୍ରକୃତି ଅଟେ, ଅର୍ଥାତ୍ ଏହା ହିଁ ମଣିଷର ସ୍ୱଭାବ ହେବା ଉଚିତ। କିନ୍ତୁ ବିନା ସ୍ୱାର୍ଥରେ ପ୍ରକୃତି ଓ ଅନ୍ୟମାନଙ୍କର କଲ୍ୟାଣ କରିବା ହେଉଛି ମାନବର ସଂସ୍କୃତି। ଉଦାହରଣ ସ୍ୱରୂପ, ଯେମିତି ଜଳ ଓ ଅନ୍ନକୁ ଦେବତା ମାନି ଆଦର କରିବା ସଂସ୍କୃତିର ହିଁ ଅଂଶ ଅଟେ। ନଦୀ, ଗଛଲତା ଓ ପାହାଡ଼କୁ ପୂଜା କରିବା ଆମ ସଂସ୍କୃତିରେ ସାମିଲ ହୋଇ ରହିଛି। ଏହା କେବଳ ଧାର୍ମିକ ବିଶ୍ୱାସ ନୁହେଁ, ବରଂ ପ୍ରକୃତିର ସଂରକ୍ଷଣ ଓ ତାର ସମ୍ମାନ କରିବା ମଧ୍ୟ ସାଂସ୍କୃତିକ ପରମ୍ପରା ଅଟେ। କହିବାକୁ ଗଲେ ପ୍ରକୃତି ଆମକୁ ଜୀବନ ଦିଏ, ତେଣୁ ସେହି ଜୀବନକୁ ଉଚିତ ଢଙ୍ଗରେ ପରୋପକାର ଓ ଆଦର୍ଶ ସହିତ ବଞ୍ଚିବାର ସମ୍ୟକ କୃତି ହେଉଛି ସଂସ୍କୃତି। ଆଉ ଯିଏ ସଂସ୍କୃତି ସହିତ ଚାଲୁଥାନ୍ତି ସେ ହିଁ ଈଶ୍ୱରମୁହାଁ ହୋଇଥାନ୍ତି। Thank you.

0: ଯେକୌଣସି କଳାର ଅଧିକାରୀ ହେବା ନିଶ୍ଚୟ ଈଶ୍ୱରଙ୍କ ଆଶୀର୍ବାଦ। ଆଉ ପ୍ରତ୍ୟେକ କଳା ଆମ ସଂସ୍କୃତିକୁ ବହନ କରେ, ତେଣୁ କଳାଟିଏକୁ ଧାରଣ କରି ନିଜ ଭିତରେ ବିକଶିତ କରିବା ପାଇଁ ସେହି କଳାର ସମ୍ପୂର୍ଣ୍ଣ ଶିକ୍ଷା ଗ୍ରହଣ କରିବା ଉଚିତ ଓ କଳା ପ୍ରତି ସଚ୍ଚୋଟ ରହିବା ଉଚିତ। କୌଣସି କଳାର ଅଧିକାରୀ ହେବା ମଧ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଯେହେତୁ ଆମେ ସେ କଳାକୁ ସମାଜକୁ ଦେବୁ ଏବଂ ଦେବାରେ ଯେମିତି ଭୁଲ ନ ରହିଯାଉ ସେଥିପାଇଁ ନିଜ କଳାକୁ ନିଖୁଣ ଭାବରେ ଉପସ୍ଥାପନା କରିବା ଜଣେ କଳାକାରର ଗୁରୁ ଦାୟିତ୍ୱ। ତେବେ ଏଇଠି ଜଣେ କଣ୍ଠଶିଳ୍ପୀ, ଆସନ୍ତୁ ଆମେ ତାଙ୍କ ସହିତ ଆପଣଙ୍କୁ ଭେଟ କରାଉଛୁ। ସେ ହେଲେ ଶିବାନୀ ପାତ୍ର, କାପ୍ସି ସିନାପାଲି, ନୂଆପଡ଼ାରୁ। ଆପଣଙ୍କୁ ଶକ୍ତିରୂପାର ସଂସ୍କୃତି ପତ୍ରିକା କାର୍ଯ୍ୟକ୍ରମକୁ ସ୍ୱାଗତ। ନମସ୍କାର।
1: ନମସ୍କାର।
0: ପ୍ରଥମତଃ ଶିବାନୀ ପାତ୍ର କେମିତି ଅଛନ୍ତି ଓ ଏଇ ଦିନମାନଙ୍କରେ ସେ କେଉଁ କାର୍ଯ୍ୟକୁ ସମ୍ପାଦନ କରୁଛନ୍ତି?
1: ମୁଁ ଭଲ ଅଛି। ମୁଁ ଭବାନୀପାଟଣାରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ଅଛି, କିନ୍ତୁ ଏବେ ଖରା ଛୁଟି ଯେହେତୁ ଚାଲିଛି ମୁଁ ଆମ ଗାଁ କାପ୍ସିରେ ଘରେ ହିଁ ରହୁଛି।
0: ତ ପ୍ରଥମ କରି ଆପଣ ଆକାଶବାଣୀ ଷ୍ଟୁଡ଼ିଓ ପରିଧିରେ କେମିତି ଅନୁଭବ କରୁଛନ୍ତି, କେମିତି ଲାଗୁଛି, କେବେ ଭାବିଥିଲେ କି ଆକାଶବାଣୀରେ ପାଦ ଦେବେ?
1: ମୁଁ କେବେ ଆସିନଥିଲି, କିନ୍ତୁ ଆଜି ମୁଁ ବହୁତ ଗର୍ବ ଅନୁଭବ କରୁଛି, କାହିଁକିନା ଆଜି ମୁଁ ଜାଣିଛି ଯାହା ବି କହିବି ସେଇଟା ବହୁତ ଜଣଙ୍କ ପାଖକୁ ଯିବ, ସମସ୍ତେ ଶୁଣିବେ, ସମସ୍ତେ ଜାଣିବେ, ହୁଏତ ମୁଁ କହିବାର ଯାହା ବି ଅର୍ଥ ବାହାରିବ ତାକୁ ନେଇ ବହୁତ ଜଣ ପ୍ରୋତ୍ସାହିତ ହୋଇପାରନ୍ତି।
0: ନିଶ୍ଚୟ, ବହୁତ ସୁନ୍ଦର କଥା। ଆପଣ ଖୁସି ଅଛନ୍ତି ଏବଂ ଭଲ ଅଛି ବୋଲି ବି ଆପଣ କହିଲେ, ତେବେ ପ୍ରକୃତି ଯେଉଁ ଗୀତ ଗାଏ ତାହା ହିଁ ସଂସ୍କୃତି, କ'ଣ କହିବେ?
1: ହଁ, ନିହାତି।
0: ଆପଣ ଯେହେତୁ ଜଣେ କଣ୍ଠଶିଳ୍ପୀ, ତାହେଲେ ଏହି ପ୍ରସଙ୍ଗରେ ଗୀତଟିଏ ଗାଇଲେ କେମିତି ହୁଅନ୍ତା?
1: ନିଶ୍ଚୟ, ମୁଁ ଗୋଟେ ଗୀତ ଗାଇବା ପାଇଁ ଚାହିଁବି ଯେଉଁଟା ମୋ ହୃଦୟର ବହୁତ ନିକଟ କହିବି ମୁଁ।

0: ଈଶ୍ୱରଙ୍କ ଓ କଳା ପ୍ରତି ଭାବ ଥିଲେ ଆଶୀର୍ବାଦ ଓ ସଫଳତା ମିଳେ କହିବେ?
1: ନିଶ୍ଚୟ,
0: ଯେହେତୁ ଭାବ ଅଛି ସ୍ୱଭାବ ବି ଅନୁମାନ କରିହୁଏ, ଆପଣ ଶାନ୍ତ ନମ୍ର ଏହା ବାରି ହୋଇ ପଡ଼ୁଛି। ତେବେ ସଙ୍ଗୀତକୁ ନେଇ ଆପଣଙ୍କ ଘରେ କିପରି ମାହୋଲ ରହିଛି?
1: ମୁଁ ଛୋଟବେଳୁ କଳା ଓ ସାହିତ୍ୟ ପ୍ରତି ବହୁତ ରୁଚି ରଖିଛି, ଆଉ ତାର ଗୋଟେ ମୂଳ କାରଣ ହେଉଛି ମୋ ବାପା ମା। ମୋ ବାପା ଓ ମା ଦୁଇ ଜଣ କଳା ପ୍ରେମୀ, ଆଉ ମୁଁ ଜାଣିବାରେ ଗୋଟେ ମଣିଷ ଯିଏ କଳା ଓ ସଂସ୍କୃତିରେ ରୁଚି ରଖେ ସେ ହିଁ ଖୁସିରେ ରୁହେ।
0: ନିଶ୍ଚୟ, ତେବେ କେମିତି ବୋଲି କହିବେ?
1: ଛୋଟବେଳୁ ହିଁ ମୋତେ ବାପା ଗୀତ ଶିଖେଇଛନ୍ତି। ହୁଏତ ତାଙ୍କର କଣ୍ଠ ସେତେ ସ୍ପଷ୍ଟ ସେତେ ସୁନ୍ଦର ହେଇନପାରେ, କିନ୍ତୁ ସିଏ ମୋ ଭୁଲ ସିଏ ମୋ ଭଲ ସବୁ ଶିଖେଇଛନ୍ତି, ଆଉ ସିଏ ହିଁ ମୋ ଗୀତର ପ୍ରେରଣା।
0: ମାନେ ବାପା ଆପଣଙ୍କୁ ସହଯୋଗର ହାତ ବଢ଼େଇଛନ୍ତି ଗୀତ ଗାଇବାରେ?
1: ନିଶ୍ଚିତ ଭାବେ।
0: ତ ପ୍ରଥମ କରି ଆପଣ ଗୀତ କେଉଁଠି ଶିଖିଲେ?
1: ଯେବେ ମୁଁ ଭବାନୀପାଟଣା ଆସିଲି, ମୁଁ ବିଦ୍ୟାମନ୍ଦିରରେ ପଢ଼ୁଥିଲି, ବିଦ୍ୟାମନ୍ଦିରରେ ହିଁ ମୁଁ ଗୀତଟା ଶିଖିଛି। ତାପରେ ଆଉ ମୋ ଗୁରୁ ଜୟଦେବ ସାହୁ ଗୁରୁଜୀ, ମୋ ଗୁରୁ ବାମଦେବ ଜେନା, ଦୁଇ ଜଣ ହିଁ ମୋତେ ଗୀତ ଶିଖେଇଛନ୍ତି, ଆଉ ଆଜି ମୁଁ ଯାହା ବି ଅଛି ମୋ ଗୁରୁଜୀ ପାଇଁ ହିଁ ଅଛି।
0: ତ କ'ଣ କହିବେ ତାଙ୍କୁ?
1: ମୁଁ କହିବି ଯେ ତାଙ୍କର ଆଶୀର୍ବାଦଟା ମୋ ଉପରେ ସବୁବେଳେ ଥାଉ, ଆଉ ମୁଁ ଧନ୍ୟ ମନେ କରୁଛି ଯେ ମୁଁ ତାଙ୍କର ଗୋଟେ ଶିଷ୍ୟ।
0: ଆମେ ଏଇଠି ଆଉ ଗୋଟେ ଗୀତକୁ ଆତ୍ମସ୍ଥ କରିବାକୁ ଚାହିଁବୁ।
1: ନିଶ୍ଚିତ ଭାବରେ। ଏଇଟା ଗୋଟେ ସୁନ୍ଦର ଗୀତ ଯେଉଁଟାକି ଗୋଟେ ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର, ତ ଗୀତଟା କିଛି ଏମିତି ଭାବରେ ଆରମ୍ଭ ହୁଏ।
2: କୁଚ

0: ଆପଣଙ୍କ ଗୀତରେ ଭାବ ଖୁନ୍ଦି ହୋଇ ରହିଛି, ତେବେ ଗୀତଟିକୁ ଭାବପୂର୍ଣ୍ଣ କରିବା ପାଇଁ କ'ଣ କରିବାକୁ ହୁଏ, କେବେ ଚିନ୍ତା କରିଛନ୍ତି?
1: ମୁଁ ଗୀତକୁ ଗୋଟେ ମାଧ୍ୟମ ବୋଲି ଭାବେ, ଯେଉଁ ମାଧ୍ୟମରେ ମୁଁ ଯାହା ବି ଅନୁଭବ କରୁଛି ସେଇ ସବୁ ଅନୁଭୂତି ମୁଁ ଗୀତ ମାଧ୍ୟମରେ ହିଁ ବାହାରୁଛି। ଯେତେବେଳେ ମୋତେ ଇଚ୍ଛା ହୁଏ ମୁଁ ଭଗବାନଙ୍କୁ ଡାକିବି, ଲୋକ ପୂଜା କରନ୍ତି, କିନ୍ତୁ ମୋର ପୂଜା ମାଧ୍ୟମଟା ମୋ ପାଇଁ ସଙ୍ଗୀତ ହିଁ। ମୁଁ ଜାଣିବାରେ ସଙ୍ଗୀତ ପାଇଁ କିଛି ଆବଶ୍ୟକ ନାହିଁ, ଖାଲି ଅନୁଭବ ହିଁ ଆବଶ୍ୟକ।
0: ଗୀତର ପ୍ରତ୍ୟେକ ଶବ୍ଦକୁ ଯଦି ଆମେ ଅନୁଭବ କରୁଛୁ

0: ନିଶ୍ଚୟ ସେ ଭାବ ଆସିବ, ଯେଉଁ ଭାବ ସବୁ ଆପଣଙ୍କ ଗୀତରୁ ଉତରୁଛି। ଆପଣ ତ ଅଧ୍ୟାପିକା, ସେଠି ପିଲାମାନଙ୍କୁ ପାଠ ସହିତ ଆଉ ସବୁ କ'ଣ ଶିଖାନ୍ତି?
1: ମୁଁ ଜଣେ ଅଧ୍ୟାପିକା, ପିଲାଙ୍କୁ ପାଠ ସହିତ ମୁଁ ଗୀତ ବି ଶିଖାଏ, ସଂଯୋଜନା ବି ଶିଖାଏ। ପିଲାଙ୍କୁ ମୁଁ ସ୍କ୍ରିପ୍ଟ ବି ଲେଖିକି ଦିଏ, ସେମାନେ ନିଜେ ଶିଖନ୍ତି। ମୁଁ ତାଙ୍କୁ ଗୋଟେ ମାର୍ଗ ଦେଖାଏ, ସେମାନେ କେମିତି ଭଲ ଭାବରେ ଗୋଟେ ଷ୍ଟେଜ୍ ଉପରେ ନିଜେ କହିପାରିବେ। ମୁଁ ନିଜେ ବି ସଂଯୋଜନା କରେ ଆଉ ନିଜେ ବି ଗୀତ ଗାଏ।
0: ବା ଗୀତ ବି ଗାଆନ୍ତି, ସଂଯୋଜନା କରନ୍ତି, ଆଉ କ'ଣ କରନ୍ତି?
1: ମୁଁ କବିତା ବି ଲେଖେ। ମୋର ରୁଚିଟା ଛୋଟବେଳୁ ହିଁ ରହିଛି କବିତା ଉପରେ। ମୁଁ ଯେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲି, ଗୋଟେ କମ୍ପିଟିସନ୍ ହେଇଥିଲା କବିତା ପାଇଁ, ଓଡ଼ିଆ କବିତା ପାଇଁ। ମୁଁ ସେଥିରେ ଭାଗ ନେଇଥିଲି। ଆଉ ଗୋଟେ ଅଦ୍ଭୁତ ଜିନିଷ ହେଇଥିଲା କି ମୁଁ ସେଇ ବିଦ୍ୟାଳୟରେ ମୁଁ ନୂଆ ଛାତ୍ରୀ ହିସାବରେ ଯାଇଥିଲି, କିନ୍ତୁ ଯେତେବେଳେ ସେ ପ୍ରତିଯୋଗିତା ହେଲା ମୁଁ ସେଥିରେ ପ୍ରଥମ ସ୍ଥାନ ଅଧିକାର କରିଥିଲି। ଆଉ ସେଠୁ ମୁଁ ଜାଣିଲି କି କବିତା ନିହାତି ଭାବରେ ମୁଁ ଲେଖିବା ଦରକାର। ଆଉ ସେଇ ଦିନଠୁ ମୁଁ ଓଡ଼ିଆରେ ଆଉ ହିନ୍ଦୀରେ ଦୁହିଁଥିରେ କବିତା ଲେଖି ଆସୁଛି।
0: ତ ଯେଉଁ ସବୁ ଆପଣ କଳା ପିଲାଙ୍କୁ ଶିଖାନ୍ତି, ସେଥିରେ ଆପଣ କେତେ ଶିଖନ୍ତି?
1: କଳାଟା ଗୋଟେ ଏମିତି ଜିନିଷ, କେବେ ବି ଆପଣ ସମ୍ପୂର୍ଣ୍ଣ ଭାବରେ ଶିଖିପାରିବେ ନାହିଁ। ମୁଁ ଏବେ ଗୁରୁ ହେଇକି ବି ମୁଁ ତାଙ୍କର ଗୋଟେ ଶିଷ୍ୟ ଭଳିଆ ହିଁ ରହିବି। ମୁଁ ନିଜେ ବି ଶିଖୁଛି ଆଉ ମୁଁ ତାଙ୍କୁ ବି ଶିଖାଉଛି। ଏଇଟା ଗୋଟେ ଜୀବନଭରର ଗୋଟେ ଜିନିଷ, ଯେଉଁଟା ଜୀବନ ସରିଯିବ କିନ୍ତୁ ଆମେ ସେଇ ସବୁ ଜିନିଷ, ଆମେ ସମସ୍ତ ଜିନିଷ ଶିଖିପାରିବୁ ନାହିଁ।
0: ମାନେ ଶିଖିବା ସରେନି, ଜୀବନ ସରିଯାଏ କିନ୍ତୁ ଶିଖିବା ନିଶ୍ଚୟ ବାକି ରହିଯାଏ।
1: ଆଜ୍ଞା।
0: ତ ଯେତେ ସବୁ ବାକି ରହିଯାଏ ବା ଯାହା ବି ଆପଣଙ୍କର ଶିଖିବାର ଇଚ୍ଛା ଥାଏ ଆଉ ଶିଖିପାରନ୍ତିନି, ସେଥିପାଇଁ କେବେ କେବେ ଚିନ୍ତା କରନ୍ତି କି ମୋତେ ସମୟ କାଢ଼ି ଶିଖିବା ଦରକାର?
1: ଏଇଟା ସବୁବେଳେ ମୋର ଏଇ ଚିନ୍ତନଟା ରହେ ଯେ ମୁଁ ଆଉ ଟିକେ ଶିଖିଥାନ୍ତି କି। ତ ମୁଁ ଚାହିଁବି ଯଦି ଆଗାମୀ କାଳରେ ଯଦି ମୋତେ ଆଉ ସୁଯୋଗ ମିଳିବ, ମୋତେ ଯଦି ଗୁରୁ ମିଳିବେ, ମୁଁ ଆଉ ଶିଖିବା ପାଇଁ ଚାହିଁବି।
0: ନିଶ୍ଚୟ, ମାନେ ଶିଖିବାର ଇଚ୍ଛା ଥିଲେ ଆପଣଙ୍କୁ ଉପାୟ ନିଶ୍ଚୟ ମିଳିଯିବ, ଆପଣ ନିଶ୍ଚୟ ଶିଖିବେ। ତ ଏବେ ଆମକୁ ଆଉ ଗୋଟେ ଗୀତ ଆପଣ ଶୁଣାନ୍ତୁ, ଆପଣଙ୍କୁ ଭଲ ଲାଗୁଥିବା ଗୀତ।
1: ଆଜ୍ଞା।

0: ଆପଣଙ୍କ ଘରେ ଆଉ କିଏ କିଏ ଆପଣଙ୍କ ସହିତ?
1: ଆମ ଘର କାପ୍ସିରେ ଅଛି, ଆଉ ମୋ ଘରେ ମୋ ମା ଅଛନ୍ତି, ବାପା ଅଛନ୍ତି। ଆମର ଯେହେତୁ ଜଏଣ୍ଟ ଫ୍ୟାମିଲି, ମୋ କାକା ଅଛନ୍ତି, କାକି ଅଛନ୍ତି, ବଡ଼ ବାପା, ବଡ଼ ମା, ବଡ଼ ଭାଇ ଅଛନ୍ତି, ଆଉ ମୋର ଛୋଟ ଭଉଣୀ ଅଛି। ଗୋଟେ ଭଉଣୀ ବାହା ହେଇଗଲାଣି, ଆଉ ମୋର ନାନୀ ବି ବାହା ହେଇଗଲେଣି। ବାକି ସମସ୍ତେ ଆମେ ଗୋଟେ ଜାଗାରେ ହିଁ ରହୁଛୁ।
0: ତ ଆପଣ ଗୋଟେ ଭରାପୁରା ପରିବାର ଭିତରେ ରୁହନ୍ତି, କେମିତି ଅନୁଭବ କରନ୍ତି?
1: ମୋ ପରିବାରଟା ଗୋଟେ ଏମିତି ପରିବାର ଯେଉଁଥିରେ ଝିଅମାନଙ୍କୁ ବହୁତ ସମ୍ମାନ ଦିଆଯାଇଛି, ସ୍ୱାଧୀନତା ଦିଆଯାଇଛି, ଆଉ ସ୍ନେହ ବହୁତ ଭରପୁର ଅଛି। ତ ମୁଁ ବହୁତ ଖୁସି ଲାଗେ ଯେବେ ମୁଁ ଦେଖେ ମୋ ପରିବାର ଏତେ ଭରପୁର, ଏତେ ସମ୍ପୂର୍ଣ୍ଣ, ଆଉ ଝିଅମାନଙ୍କ ପ୍ରତି ଯେଉଁ ସ୍ନେହ ବାପାମାନଙ୍କର, ଭାଇମାନଙ୍କର ରହିଛି, ମାଆମାନଙ୍କର ରହିଛି, ସେଇଥିପାଇଁ ମୁଁ ବହୁତ ଖୁସି।
0: ନିଶ୍ଚୟ, ଏବେ ତ ଆଉ ଯୌଥ ପରିବାର ଦେଖିବାକୁ ମିଳୁନି, ଯେହେତୁ ଆପଣ ଅଛନ୍ତି ଯୌଥ ପରିବାରରେ, ନିଶ୍ଚୟ ମାନେ ଖୁସିର ବିଷୟ। ଆଉ ଏଇଠି ଆଉ ଗୋଟେ ଗୀତ ଆପଣଙ୍କର ଆମେ ଶୁଣିବାକୁ ଚାହିଁବୁ।
1: ଆଜ୍ଞା।

0: କାପ୍ସିରେ ଆପଣ ରୁହନ୍ତି, ତେବେ ଗାଁଟି ଆପଣଙ୍କୁ କେମିତି ଲାଗେ? ନିଜ ଗାଁ?
1: ନିଜ ଗାଁଟା ମୋତେ ବହୁତ ଭଲ ଲାଗେ। ଆଉ ଏବେ କିଛି ଦିନ ହେଇଛି, ମୁଁ ଯେଉଁ ଖରା ଛୁଟିଟା ମୁଁ ବ୍ୟତୀତ କରିଛି, ମୋତେ ବହୁତ ଖୁସି ଲାଗୁଛି ମୋ ଗାଁର ପରିବେଶ ଦେଖିକି। କାହିଁକିନା ମୁଁ ଯେତେବେଳେ ଗୋଟେ ସହରରୁ ଗାଁକୁ ଯାଉଛି, ଗାଁର ପରିବେଶଟା, ତା'ର ପବନଟା ଶୁଦ୍ଧ, ବହୁତ ନିର୍ମଳ, ଆଉ ସେଇଠି ରହିବାରେ ଗୋଟେ ମନରୁ ଗୋଟେ ଶାନ୍ତି ଆସେ। ତ ମୋତେ ମୋ ଗାଁଟା ବହୁତ ଭଲ ଲାଗେ।
0: ଏମିତି କୁହାଯାଇପାରେ ଯେ ଗାଁରେ ନିଜକୁ ବେଶୀ ଖୋଜି ହୁଏ ସହର ଅପେକ୍ଷା?
1: ଆଜ୍ଞା,
0: କାହିଁକିନା ସହରର ଭିଡ଼ରେ ନିଜେ ବି ହଜିଯିବାକୁ ପଡ଼ିଥାଏ, କହିବେ?
1: ସତ କଥା।
0: ଆପଣ ଯେହେତୁ ଜଣେ ମହିଳା, ତେବେ ମହିଳା କାର୍ଯ୍ୟକ୍ରମରେ ଆପଣ ଅଛନ୍ତି, କ'ଣ କହିବେ ସେମାନଙ୍କୁ?
1: ହୁଏତ ମୁଁ ଯାହା କହିବି କିଛି ଜଣଙ୍କୁ ଭଲ ନ ଲାଗିପାରେ। ଯେତେବେଳେ ମୁଁ ଛୋଟ ଥିଲି, ମୋ ବାପା ମୋତେ ପୁଅ ବୋଲି ସମ୍ବୋଧନ କରିଥିଲେ। ଆଜି ଯେତେବେଳେ ମୁଁ ଦେଖୁଛି, ମୋତେ ଲାଗେ ଗୋଟେ ସ୍ତ୍ରୀର ପ୍ରତିଯୋଗିତା କେବେ ଗୋଟେ ପୁରୁଷ ସହିତ ନୁହଁ, ତା ନିଜ ସହିତ, ତା'ର ସମାଜ ସହିତ, ନିଜ ସମ୍ମାନ ପାଇଁ, ନିଜ ପରିଚୟ ପାଇଁ। ମୁଁ ଚାହିଁବି ଆଗାମୀ ଜନ୍ମରେ ମୁଁ ସ୍ତ୍ରୀ ହେଇ ହିଁ ଜନ୍ମ ହେବି।
0: ଚମତ୍କାର କଥା, ନିଶ୍ଚୟ। ତ ଆପଣଙ୍କର ଶିଖିବା ଜାରି ରହିଥାଉ, ସମୟ ସହିତ ଆପଣ ଚାଲୁଥାନ୍ତୁ ଏବଂ ସୁଯୋଗର ଲାଭ ଉଠାନ୍ତୁ, ଏହା ହିଁ ଈଶ୍ୱରଙ୍କ ପାଖରେ ଆମର ପ୍ରାର୍ଥନା। ତେବେ ଆଜି ଆପଣ ସମୟ ବାହାର କରି ଆମ ଆକାଶବାଣୀ ଷ୍ଟୁଡ଼ିଓ ପରିଧିକୁ ଆସିଲେ ଏବଂ ଶକ୍ତିରୂପାରେ ସାମିଲ ହେଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ। ଯଦି ସୁଯୋଗ ମିଳେ, ଏମିତି ହିଁ ଆମେ ଆପଣଙ୍କ ସହିତ ଆଉ ଥରେ ବସିବାକୁ ଚାହିଁବୁ। ନମସ୍କାର।
1: ନମସ୍କାର, ଧନ୍ୟବାଦ।
0: କାପ୍ସି ସିନାପାଲି ନୂଆପଡ଼ାରୁ କଣ୍ଠଶିଳ୍ପୀ ଶିବାନୀ ପାତ୍ର ଥିଲେ ଆମ ସହିତ। ଦେଖନ୍ତୁ ନା, ଜୀବନକୁ ଚିପୁଡ଼ି ଦେଲେ ଯେଉଁ ନିଷ୍କର୍ଷ ବାହାରେ, ତାହା ହିଁ ଅଭିଜ୍ଞତା। ଆଉ ଅଭିଜ୍ଞତା କର୍ତ୍ତବ୍ୟ କରିବା ଦ୍ୱାରା ହିଁ ମିଳିଥାଏ। ଯେମିତି ପ୍ରକୃତି ତାର କର୍ତ୍ତବ୍ୟ କରିଚାଲିଥାଏ, ତାକୁ କିଏ କେମିତି ବ୍ୟବହାର କରୁଛି ସେଥିରେ ସେ ବ୍ୟସ୍ତ ହୁଏ ନାହିଁ। ତେଣୁ ପ୍ରକୃତି ଯେଉଁ ଗୀତ ଗାଏ, ତାହା ସଂସ୍କୃତି ହୋଇଯାଏ। ଆଉ ପ୍ରକୃତି ସହିତ ଖାପ ଖୁଆଇ ଆଗେଇବା ହିଁ ଆମର ସଂସ୍କୃତି।

ଯାହା ସ୍ୱାଭାବିକ ତାହା ହିଁ ସତ୍ୟ, ଆଉ ସେଥିପାଇଁ ଆମକୁ ପ୍ରତିକ୍ଷଣ ସତର୍କ ଓ ତତ୍ପର ରହିବା ଆବଶ୍ୟକ। ଯେମିତି ପ୍ରକୃତିର ଉପସ୍ଥିତି ସହଜ ଓ ସ୍ୱାଭାବିକ ଓ ତାହା ହିଁ ସତ୍ୟ, ତେଣୁ ନିଃସ୍ୱାର୍ଥ ଭାବରେ ତା ରକ୍ଷଣାବେକ୍ଷଣ ଆମର ସ୍ୱାଭାବିକ କର୍ତ୍ତବ୍ୟ, ଯାହା ସ୍ୱତଃ ଆମେ ତୁଲାଇବା ଉଚିତ। ଆଉ ଏହି କର୍ତ୍ତବ୍ୟ ହିଁ ଆମକୁ ଏକ ସଭ୍ୟ ସମାଜ ସହ ଯୋଡ଼ି ରଖିବ। ଏଠି ଆମେ କହିବୁ ଯେ ଶକ୍ତି ରୂପରେ ସଂସ୍କୃତି ପତ୍ରିକାର କାର୍ଯ୍ୟକ୍ରମକୁ ଆପଣ ଆତ୍ମସ୍ଥ କରି ତାର ଭଲମନ୍ଦ ଲେଖି ପଠାଇବା ମଧ୍ୟ ଆପଣଙ୍କର ଏକ ସ୍ୱାଭାବିକ କର୍ତ୍ତବ୍ୟ। ତେବେ ନିଶ୍ଚୟ କଲମ ଦେବେ। ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ପିନ୍ 766001 ଜିଲ୍ଲା କଳାହାଣ୍ଡି, ଏବଂ ଟାଇପ୍ କରି ପଠାଇଦେବା ପାଇଁ ଆମ ହ୍ୱାଟ୍ସଆପ୍ ନମ୍ବରଟି 8895994143। ଏଥର ଆପଣଙ୍କଠୁ ଅନୁମତି ନେଇ ରହୁଛୁ। ଦୀପ୍ତିମୁନ୍, ନମସ୍କାର।

0: एकदम सिंपल एवं सेइति पई मु सेतेबेले मोर विश्वास रखीथिली एवं आजि मध्य चेटिनाड सीमेंट उपरे
1: शक्ति जहां वर्ष वर्ष नुहे बरं पीढ़ी पाई रही थाए चेटिनाड सीमेंट सुपर ग्रेड सीमेंट 64 वर्षर दृढ़ मूल दुआ चेटिनाड सीमेंट द परफेक्ट कंक्रीट चॉइस
2: कम सुधारे लोन दरकार ताबी ऐप रे
3: बसिला अजणा आपठारु दूरै रुहन्तु
4: आरबीआई कहे
5: सचेतन हुवन्तु सतर्क रुहन्तु
6: अच्छा दास बाबू आपणको घरटा 1970 रे तयार हितला राइट हेले ए पर्यंत एते स्ट्रांग केमिति अछि
0: अरे एटा एकदम सिंपल एवं सेइथि पई मु सेतेबेले मोर विश्वास रखीथिली एवं आजि मध्य चेटिनाड सीमेंट उपरे
1: शक्ति जहां वर्ष वर्ष नुहे बरं पीढ़ी पाई रही थाए चेटिनाड सीमेंट सुपर ग्रेड सीमेंट 64 वर्षर दृढ़ मूल दुआ चेटिनाड सीमेंट द परफेक्ट कंक्रीट चॉइस
7: श्रोताबंधु शुणुली कार्यक्रम शक्ति रूपा उपस्थापन थी दीप्ति मोन आकाशवाणी भवानीपाटना समय दिन गोटे बाजि 50 मिनट होमर परवर्त प्रसारण से रिले कर शुणाऊ प्रथम ओडिया संवाद शुणीपर आकाशवाणी कटक केन्द्र पर रही मिड डे न्यूज और दोपहर समाचार शुणीपर आकाशवाणी दिल्ली केन्द्र दिन 2:32 प्रचार करिबो
8: गोटे बाजि 50 मिनट होगा जाऊँगी प्रथम ओडिया पर इंग्राजी और हिंदी संवाद रिले कर प्रचार करुछु आकाशवाणी दिल्ली रु तेबे प्रथम शुणंतु ओडिया संवाद आम केन्द्र रु
9: आकाशवाणी ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3 ଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୁରିଲା 12 ବର୍ଷ 2014 ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ପ୍ରଥମ କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 3 ଦିନିଆ ସିକ୍କିମ୍ ଗସ୍ତରେ ଯାଇ ଗ୍ୟାଙ୍ଗଟକ୍ରେ ପହଞ୍ଚିଛନ୍ତି ବିମାନ ବନ୍ଦରରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଗସ୍ତକାଳରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସିକ୍କିମ୍ରେ ମହିଳାମାନଙ୍କ ଲାଗି ନିରାପଦ ଯାତାୟତ ସୁବିଧା ନିମନ୍ତେ ପିଙ୍କ୍ ବସ୍ ସେବାର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ର ରିଜ୍ ପାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ପରେ ରାଷ୍ଟ୍ରପତି ନମ୍ଗ୍ୟାଲ୍ ତିବେତୋଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିବେ ସମ୍ପୃକ୍ତ ପ୍ରତିଷ୍ଠାନରେ ବୌଦ୍ଧ ସଂସ୍କୃତି ସମ୍ପର୍କିତ ବିରଳ ପାଣ୍ଡୁଲିପି ସଂରକ୍ଷିତ ହୋଇ ରହିଛି ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ଗ୍ୟାଙ୍ଗଟକ୍ଠାରେ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ ପୋଲିସ୍କୁ ରାଷ୍ଟ୍ରପତିଙ୍କ କଲାର ମେଡାଲ୍ ପ୍ରଦାନ କରିବେ ଏହି ସମ୍ମାନଜନକ କଲାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ହେବ ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି ବୈଠକରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ୍ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଯୋଗ ଦେଇଥିଲେ କ୍ୱାଡ୍ ରାଷ୍ଟ୍ରସମୂହ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ରରେ ନିରୀକ୍ଷଣ ବ୍ୟବସ୍ଥା ବୃଦ୍ଧି ଏବଂ ସମ୍ପୃକ୍ତ ଅଞ୍ଚଳରେ ଏକକ ପରିଚାଳନା ବ୍ୟବସ୍ଥା ନେଇ ସମ୍ମତି ପ୍ରକାଶ କରିଛନ୍ତି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଫିଜିରେ ବନ୍ଦର ପ୍ରକଳ୍ପ ଓ ସମୁଦ୍ର ମଧ୍ୟରେ କେବୁଲ୍ ବିଛାଇବା କାର୍ଯ୍ୟ ଲାଗି ବନ୍ଦର ଭିତ୍ତିଭୂମି ନିମନ୍ତେ ବିଶେଷଜ୍ଞ ଦଳ ଗଠନ ଉପରେ କ୍ୱାଡ୍ ନିଷ୍ପତ୍ତି ଗ୍ରହଣ କରିବେ ସେ କହିଛନ୍ତି ଆଜିର ବୈଠକରେ ମୂଳତଃ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ଢାଞ୍ଚା ଉପରେ ନିଷ୍ପତ୍ତି ହେବା ନେଇ ଆଲୋଚନା ହୋଇଛି କ୍ୱାଡ୍ ଦେଶ ସମୂହ ଭାରତ ଆମେରିକା ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା ସ୍ୱୀକାର ନେଇ ହସ୍ତାକ୍ଷର କରିଛନ୍ତି ବୈଠକରେ ପ୍ରଯୁକ୍ତିବିଦ୍ୟା ପରିଚାଳନା ନୀତି ନିର୍ଦ୍ଧାରଣ ଆନ୍ତର୍ଜାତିକ ବଜାର ଏବଂ ଜରୁରୀକାଳୀନ ପଦକ୍ଷେପ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ଶକ୍ତି ସୁରକ୍ଷା ବିଷୟ ଘୋଷଣା କରାଯାଇଛି

ଡକ୍ଟର ଜୟଶଙ୍କର କହିଛନ୍ତି, କ୍ୱାଡ୍ ଦେଶ ସମୂହ ମଧ୍ୟରେ ସହଯୋଗ ଆହୁରି ଦୃଢ଼ ହେବ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ସାମୁଦ୍ରିକ କ୍ଷେତ୍ରରେ କ୍ୱାଡ୍ ଦେଶମାନଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ, ନିରୀକ୍ଷଣ ବ୍ୟବସ୍ଥା, ପରିବହନ ନେଟୱାର୍କ, କେବୁଲ ବିଛାଇବା କାର୍ଯ୍ୟ, ପ୍ରଶିକ୍ଷଣ, ଦକ୍ଷତା ନିର୍ମାଣ ଏବଂ ମାନବୀୟ ସହାୟତା କ୍ଷେତ୍ରରେ ପୂର୍ବାପେକ୍ଷା ସହଯୋଗ ବୃଦ୍ଧି ପାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା କ୍ୱାଡ୍ ଦେଶଗୁଡ଼ିକର ଆର୍ଥିକ ନୀତିକୁ ସୁଦୃଢ଼ କରିବା ସହ ନିବେଶ କ୍ଷେତ୍ରରେ ଅଧିକ ସମନ୍ୱୟ ଲାଗି ମାର୍ଗଦର୍ଶନ କରିବ। ଗଣମାଧ୍ୟମକୁ ସମ୍ବୋଧିତ କରି ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ହର୍ମୁଜ୍ ପ୍ରଣାଳୀରେ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ପରିବହନ ସୁନିଶ୍ଚିତ କରିବା ସହ ପଶ୍ଚିମ ଏସିଆରେ ସ୍ଥିରତା ଲାଗି କୂଟନୈତିକ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ କହିଛନ୍ତି, ଆଜିର ବୈଠକରେ ଶକ୍ତି ସୁରକ୍ଷା ଏବଂ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସକାରାତ୍ମକ ଆଲୋଚନା ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଭାରତ ପାକ୍ ଆନ୍ତର୍ଜାତିକ ସୀମାରେ ଥିବା ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟ ପରିଦର୍ଶନ କରିଛନ୍ତି। ଶ୍ରୀ ଶାହା ଦେଶର ସୀମା ସୁରକ୍ଷାରେ ସେଠାରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ଗସ୍ତକାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଲାଗି ଉଦ୍ଦିଷ୍ଟ ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଉତ୍ସର୍ଗ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ ଆନ୍ତର୍ଜାତିକ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଥିବା ଗ୍ରାମାଞ୍ଚଳରେ ଶିକ୍ଷା, ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବିଭିନ୍ନ ପ୍ରକାରର ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା କରାଯାଉଛି। କାର୍ଯ୍ୟକ୍ରମରେ ବାର୍ମର୍, ବିକାନେର୍ ଏବଂ ଜୈସଲମେର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ଏବଂ ଗୁଇନ୍ଦା ମୁଖ୍ୟ ତପନ ଡେକା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଶ୍ରୀ ଶାହା ବିକାନେର୍ସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟରେ ସୀମା ସୁରକ୍ଷା ନେଇ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଅଧ୍ୟକ୍ଷତା କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ଗରିବ ଜନସାଧାରଣଙ୍କ ପାଇଁ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୀ ମୋଦି ବିକାଶମୂଳକ ରାଜନୀତି ଉପରେ ଆସ୍ଥା ସ୍ଥାପନ କରିଥିଲେ, ଫଳରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସର ମନ୍ତ୍ର ନେଇ ଆରମ୍ଭ ହୋଇଥିଲା ଭାରତୀୟ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନର ନୂଆ ସ୍ୱର। ଗତ 12 ବର୍ଷରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏବଂ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ ହୋଇଛି। ସାଧାରଣ ଲୋକଙ୍କର ଆବଶ୍ୟକତା ପୂରଣଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ଅର୍ଥନୈତିକ ବ୍ୟବସ୍ଥାର ସୁଦୃଢ଼ୀକରଣ, ରୋଜଗାର ସୃଷ୍ଟି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱସ୍ତରରେ ଦେଶର ମାନବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱରେ ନୂଆ ପରିଚୟ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନରେନ୍ଦ୍ର ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଘଟିଥିବା ବିକାଶ ଯାତ୍ରାକୁ ଦେଶର ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି, ଭିତ୍ତିଭୂମି ବିକାଶ ଏବଂ ବିଶ୍ୱ ନେତୃତ୍ୱ ଦେଶର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଉନ୍ନତିମୂଳକ କାର୍ଯ୍ୟରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଇବୋଲା ସଂକ୍ରମଣ ବ୍ୟାପିବା ନେଇ ପରାମର୍ଶବଳୀ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଦ୍ୱାରା କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ସଂକ୍ରମଣକୁ ଆନ୍ତର୍ଜାତିକ ସାର୍ବଜନୀନ ଜରୁରୀକାଳୀନ ସ୍ୱାସ୍ଥ୍ୟ ବିପଦ ଭାବେ ଘୋଷଣା କରିବା ପରେ ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ଉଗାଣ୍ଡା ଏବଂ କଙ୍ଗୋ ଗଣରାଜ୍ୟକୁ ଉଡ଼ାଣ କରୁଥିବା ବିମାନ ଅବତରଣ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବାକୁ ହେବ। ଯଦି ଯାତ୍ରା ସମୟରେ କୌଣସି ଯାତ୍ରୀଙ୍କ କ୍ଷେତ୍ରରେ ଜ୍ୱର, ଦୁର୍ବଳତା, ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ପ୍ରକାଶ ପାଏ, ତେବେ ଉଚ୍ଚ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେ କ୍ଷେତ୍ରରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନର ପଛଭାଗରେ ବସାଯିବା ସହ ନିକଟରେ ଥିବା ଆସନଗୁଡ଼ିକୁ ଖାଲି ରଖିବାକୁ କୁହାଯାଇଛି। ପ୍ରତ୍ୟେକ ବିମାନରେ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ରଖିବା ଲାଗି ମହାନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା ଆଜି ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ପୁସ୍ତକର ଶୀର୍ଷକ ରହିଛି ଆପ୍ନାପନ୍ ନରେନ୍ଦ୍ର ମୋଦି ସଂଗ ମେରେ ଅନୁଭବ। ଏହି ଅବସରରେ ମନ୍ତ୍ରୀ ତଥା ଲେଖକ ଶ୍ରୀ ଚୌହାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଶନ୍ଧି ଧରି କାର୍ଯ୍ୟ କରିବାର ଅଭିଜ୍ଞତା

0: ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କିମ୍ବା ଆସନ୍ତାକାଲି କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପୂର୍ବରୁ ଚଳିତ ମାସ ଶେଷ ସୁଦ୍ଧା ମୌସୁମୀ ବାୟୁ ଆଗମନ ନେଇ ବିଭାଗ ପୂର୍ବାନୁମାନ କରିଥିଲା। ପାଣିପାଗ ବିଭାଗ ପକ୍ଷରୁ କେରଳର ଥିରୁଅନନ୍ତପୁରମ୍, କୋଲାବ ଏବଂ ଆଲପୁଜା ଜିଲ୍ଲାରେ ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ତେବେ କେରଳର 14 ପାଣିପାଗ କେନ୍ଦ୍ର ମଧ୍ୟରୁ 60% କେନ୍ଦ୍ର ମୌସୁମୀ ବାୟୁ ଆଗମନ ନେଇ ନିଶ୍ଚିତ କରିବା ପରେ ସରକାରୀ ଭାବେ ଏହା ଘୋଷଣା କରାଯିବ। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। 7:30 ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବେ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3-ଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୂରିଲା 12 ବର୍ଷ। 2014 ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟାର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. External Affairs Minister Dr. S. Jayshankar chairs Quad Foreign Ministers meeting in New Delhi. Quad commits to stable and secure energy markets. India and the US sign key agreement to strengthen supply, mining and processing of critical minerals and rare earths. Union Home Minister Amit Shah visits Sancho border post in Rajasthan, launches Vibrant Villages Program 2 in border regions of the state. Millions of pilgrims begin main ritual of Hajj pilgrimage in Saudi Arabia. And in the IPL Qualifier 1, Gujarat Titans to take on defending champions Royal Challengers Bengaluru in Dharamshala this evening. External Affairs Minister Dr. S. Jayshankar chaired the Quad Foreign Ministers meeting in New Delhi today. Foreign Minister of Australia Penny Wong, Foreign Minister of Japan Toshimitsu Motegi and U.S. Secretary of State Marco Rubio attended the meeting. Addressing a joint press conference after the meeting, Dr. Jayshankar emphasized on further strengthening cooperation among the Quad nations in addition to assisting others. He said the Quad nations are open societies who foster innovation and creativity in the quest of growth for prosperity.
2: As democratic nations, we also devoted attention to countering the common threat of terrorism. There must be zero tolerance for terrorism, and nations subject to terrorist attacks have the right to defend themselves. A free and open Indo-Pacific has many dimensions and facets. Our meeting today took stock of the progress in many of them while encouraging exploration in others. In the coming days, whether it is economic activity, energy trade or maritime commerce, the Indo-Pacific will become even more important to the world.
1: Dr. Jayshankar emphasized that Indo-Pacific region must remain a driver for global growth and stability. He said that as maritime democracies, pluralistic societies and market economies, Quad nations shared the responsibility towards a free and open Indo-Pacific.
2: Over the past several months, our officials have advanced collaboration across key Quad priorities, including maritime security, critical technologies, economic resilience, and HADR. We have seen encouraging progress on many initiatives. As maritime democracies, pluralistic societies, and market economies, we share a responsibility towards a free and open Indo-Pacific. The region must remain a driver of global growth and stability.
1: In his statement, U.S. Secretary of State

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କର ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ। ଆଣ୍ଡ ଦ୍ୟାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେଜ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମ୍ର

0: ପ୍ରୋଗ୍ରାମରେ ସାମିଲ ହୋଇଛୁ, ଧନ୍ୟବାଦ।
1: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ 2 ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭି ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବାନିବୃତ୍ତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ୍ 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧୀ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ମନୋନୀତ କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର କରିବା ଦିଗରେ ଏହି ମଞ୍ଚ ବେଶ୍ ଉପାଦେୟ ହୋଇପାରିବ ବୋଲି କୁହାଯାଇଛି। ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍ପରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦଳର ସଂଗଠନ ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଶ୍ରୀ ନବୀନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁଯାୟୀ କରିବାକୁ ନିଯୋଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଶୃଙ୍ଖଳିତ ପହଣ୍ଡି ପାଇଁ 3 ରଥରେ ପ୍ରଶାସକ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା ଅନୁଯାୟୀ ସେବା ଅଧିକାର ପାଇଥିବା ସେବାୟତମାନେ ଉପସ୍ଥିତ ରହିବେ। ବୈଠକରେ ଦୈତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସମେତ ନିଯୋଗ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବାପୂଜାକୁ ଶୃଙ୍ଖଳିତ କରିବା ପାଇଁ ଦୈତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦୈତାପତି ସେବକ ମତ ରଖିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଅଧିକ ସୁନ୍ଦର କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଉନ୍ନତିକରଣ ଓ ଭିତରପାର୍ଶ୍ୱ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଆଗାମୀ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି। ରାଜ୍ୟରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳ ଓ ସରକାର ଏହା ମଧ୍ୟରେ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
0: ଦୁଇ ବର୍ଷର ଦିନିଆ କାର୍ଯ୍ୟକ୍ରମ ହେବ। ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତ ହୋଇଛି ତାର ଉଦ୍ଘାଟନ କରିବେ। ଯେଉଁଟା ଆକୁ ହେବା ପାଇଁ ଯାଉଛି ତାର ଶିଳାନ୍ୟାସ କରିବେ। କେବଳ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ନୁହଁ, ତାର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ।

0: କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହେଇଯିବ।
1: କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁସାରେ ଶ୍ରମିକମାନେ ଏକ ସେପ୍ଟିକ୍ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶ୍ରମିକ, ଘର ମାଲିକ ଓ ତାଙ୍କ ପୁଅ ଟାଙ୍କି ଭିତରେ ମଧ୍ୟ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାର ପରିସରରେ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାଗଣା ଆଇନ ସେବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମୁଲାକାତ ଆଇନ ସହାୟତା କେନ୍ଦ୍ରକୁ ଆସି କାର୍ଯ୍ୟରତ ସରକାରୀ ଓକିଲ ଓ ଅଧିକାର ମିତ୍ରଙ୍କଠାରୁ ମାଗଣା ଆଇନ ପରାମର୍ଶ ନେବା ପାଇଁ କଏଦୀଙ୍କ ପରିବାରବର୍ଗ ଓ ଆତ୍ମୀୟଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବ୍ଲକର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗ ପଞ୍ଚାୟତର 20 ବୁଥ୍ର ବିଏଲ୍ଓ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲାର ବାଂଶପାଳରେ ସର୍ବାଧିକ 26.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲା ଟିକାବାଲିରେ 26 ମିଲିମିଟର, ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ 14.8, କନ୍ଧମାଳ ଜିଲ୍ଲା ଚକାପାଦରେ 14.2, କୋରାପୁଟ ଜିଲ୍ଲା ଶିମିଳିଗୁଡ଼ାରେ 14, କେନ୍ଦୁଝର ଜିଲ୍ଲା ତେଲକୋଇରେ 13.2, ସାହରପଡ଼ାରେ 12.2 ଏବଂ ମୟୂରଭଞ୍ଜ ଜିଲ୍ଲାର ରରୁଆଁରେ 10 ମିଲିମିଟର ବର୍ଷାର ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ
2: ଶ୍ରୋତାବନ୍ଧୁ ଏତେବେଳେ ଯେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ ଏବଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ନେଇ ଆସିଛୁ କିଛି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଚଳଚ୍ଚିତ୍ର କିସି କା ଭାଇ କିସି କା ଜାନ୍। ଏହି ଚଳଚ୍ଚିତ୍ରର ଗୀତ ଶୁଣନ୍ତୁ, କଣ୍ଠଦାନ କରିଛନ୍ତି କମଲ ଖାନ ଏବଂ ପଲକ ମୁଚ୍ଛଲ। ଗୀତ ରଚନା ସବିର ଅହମ୍ମଦ। ସଙ୍ଗୀତ ସଂଯୋଜନା ହିମେଶ ରେଶମିଆ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

ଶ୍ରୋତାବନ୍ଧୁ ଏହି ଗୀତଟି ଶୁଣୁଛନ୍ତି ପରମ ସୁନ୍ଦରୀ ଚଳଚ୍ଚିତ୍ରରୁ, ସଚିନ ଜିଗର, ବିଶାଲ ମିଶ୍ର ଏବଂ ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ କଣ୍ଠରେ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ସଂଯୋଜନା ସଚିନ ଜିଗର।

ଏ ଶେଷ ଗୀତଟି ଶୁଣୁଛନ୍ତି ହାଉସଫୁଲ ଫାଇଭ ଚଳଚ୍ଚିତ୍ରରୁ। ନିରଜ ଶ୍ରୀଧର, ଶ୍ରୁତି ଦଶମନଙ୍କ କଣ୍ଠରେ ଶୁଣୁଛନ୍ତି। ଗୀତ ରଚନା ସୋମ ଏବଂ ସଙ୍ଗୀତ ସଂଯୋଜନା ହ୍ୱାଇଟ୍ ନଏଜ୍ କଲେକ୍ଟିଭ।

ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ଅପରାହ୍ନ 5 ହେବାକୁ ଯାଉଛି। ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ, ଏଫ୍ଏମ୍ରେ 100.3 ମେଗା ହର୍ଚ୍ଚ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନର ଆରମ୍ଭରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲିକରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

Tiger. This was polar bear. And this was skunk.

0: ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମକୁ। ଉପସ୍ଥାପନାରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ। ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ, ଯେଉଁଠି ରହିଛି ମନକୁ ଛୁଇଁ ଯାଉଥିବା ଗୀତ ଏବଂ ଆପଣମାନଙ୍କ ସହ ସିଧାସଳଖ କଥାବାର୍ତ୍ତା। ତେବେ ଆଉ ଡେରି କାହିଁକି, ଆଜି ଆପଣ କେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି, କାହାକୁ ଗୀତ ସବୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ଏବଂ ନିଜର ମନର କଥା କେମିତି ଭାବରେ ବାଣ୍ଟିବାକୁ ଚାହୁଁଛନ୍ତି, ଏହା ପାଇଁ ଆମକୁ ତୁରନ୍ତ କଲ୍ କରନ୍ତୁ। ଆମ ନମ୍ବରଟି ହେଲା 0667029562 ବା 0667029562 3। ଶ୍ରୋତାବନ୍ଧୁ, ଆଜି ଆମ ପାଖରେ ଏହିସବୁ ଗୀତ ରହିଛି। ହିନ୍ଦୀ ଚଳଚ୍ଚିତ୍ର କୋଇ ମିଲ୍ ଗ୍ୟା, ଲଗେ ରହୋ ମୁନ୍ନା ଭାଇ, ଦିଲ୍ ତୋ ପାଗଲ ହେ, ହଙ୍ଗାମା, ଭୁଲ୍ ଭୁଲୈୟା, ଆଶିକି ଟୁ ଏବଂ ହିରୋପନ୍ତୀରୁ କିଛି ଗୀତ ରହିଛି। ଓଡ଼ିଆ ଚଳଚ୍ଚିତ୍ର ଆଦିମ ବିଚାର, ଗଙ୍ଗା ଶିଉଳି, ଲଭ୍ ମାଷ୍ଟରରୁ କିଛି ଗୀତ ରହିଛି ଏବଂ କିଛି ଓଡ଼ିଆ ଭଜନ ମଧ୍ୟ ରହିଛି। ତେବେ ଡେରି ନ କରି କଲ୍ କରନ୍ତୁ। ଲାଗୁଛି ଆମ ପ୍ରଥମ ଶ୍ରୋତାଙ୍କ କଲ୍ଟି ଆସିଯାଇଛି, ଆସନ୍ତୁ କଥା ହୋଇଯିବା। ହ୍ୟାଲୋ
1: ହ୍ୟାଲୋ,
0: ହଁ ଭାଇ ନମସ୍କାର, କିଏ କହୁଥିଲେ ଏବଂ କେଉଁଠୁ କହୁଥିଲେ?
1: ଦୋଲଗୋବିନ୍ଦ ମିଶ୍ର, ସୁଲେଇ ଗାଁ ଯାତ୍ରା ଜିଲ୍ଲାରୁ କହୁଛେ।
0: ହଁ ଭାଇ, ପ୍ରଥମେ କୁହନ୍ତୁ ଆଜି କେଉଁ ଗୀତଟି ଶୁଣିବେ?
1: ଭଜନ ଗୀତ ଗୋଟେ ଦେଖିବେ?
0: ନିଶ୍ଚୟ ନିଶ୍ଚୟ ଭାଇ। ତେବେ ଏବେ କଣ କରୁଥିଲେ ଆପଣ?
1: ଆମେ ରିଚାର୍ଜ କରୁଛୁ ଯେ, ଜଣେ ଏଟା ରିଚାର୍ଜ କରିବା ଲାଗି ଆସିଲେ, ରିଚାର୍ଜ କରୁଥିଲେ ଆଉ ପୂଜା ପାଠ କରୁଛୁ ଆମେ ଘରେ।
0: ଆଚ୍ଛା, ବହୁତ ସୁନ୍ଦର କଥା ଭାଇ।
1: ପଣ୍ଡିତ କାମ କରୁଛୁ,
0: ସେଥିପାଇଁ ଭଜନଟି ଶୁଣିବାକୁ ପସନ୍ଦ କରିବେ କହିଲେ ଆଜି। ଆଚ୍ଛା, ଆଉ ଗରମ କେମିତି ସବୁ ମାନେ ପଦକ୍ଷେପ ନେଉଛନ୍ତି ଗରମରୁ ବଞ୍ଚିବା ପାଇଁ?
1: ଗରମ ତ ବହୁତ ହଉଛି ମ୍ୟାଡମ, ଆମେ ତ ଖାଲି ଡେଲି ପଖାଳ ଭାତ ଖାଉଛୁ ଆଉ ଘରେ ବସିକି ରହୁଛୁ ଆଉ ଦଶଟା ପର୍ଯ୍ୟନ୍ତ, ମାନେ ଆମେ ତ କେହିକି ନେଇଯିବାର, କିନ୍ତୁ ମୋର ମ୍ୟାଡମ ଟିକେ ସେ ଆମର ମହିଳା ଶକ୍ତିର ଏସ୍ଏଚ୍ଜି କାମ କରୁଛନ୍ ତ ସେଥିଲାଗି ସେ ତା ଟିକେ ତାଙ୍କୁ ଟିକେ ଅଫିସ ଯିବାର ଲାଗି ପଡୁଛି। ଆଜି ଅଫିସ ଡାକିଥିଲେ ବ୍ଲକ, ଆମର ଗାଁ ନୁ ବ୍ଲକ ଯାଉଛି 15 କିଲୋମିଟର।
0: ବାପରେ, ଆଚ୍ଛା, କେମିତି ସବୁ ନଉଛନ୍ତି ସବୁ ଘରୁ ଜିନିଷ ମାନେ ଓଆରଏସ ପାଣି?
1: ସେ ମାନେ ପାଣି ଓଆରଏସ ପାଣି ଗୁଲିକି ରଖି ଯାଇଛି, ତାକେ ନେଇକି ଯିଶନ ଆଉ ପିଶନ ଆଉ।
0: ହଁ ଭାଇ, ସେଟା ତ ବହୁତ ମାନେ ଦେଖିବାକୁ ପଡିବ, ହିଟ ଷ୍ଟ୍ରୋକ ମଧ୍ୟ ହେଉଛି ନା?
1: ସବୁବେଳେ ମୁଁ ତ 12-11 ବୋଝି ସେ 11:30 ଦେଖି ଜଲ୍ଦି ପଳାର ଜଲ୍ଦି ପଳାର ସେ, କିନ୍ତୁ କାମ ନେଇ ସରିଲେ ଆସିନି ପାରନ, ନିହାତି ଆସୁ ଆସୁ 1 ବୋଝି।
0: ହଁ ସେଟା ତ ଭାଇ, କାମ ତ କରିବାକୁ ପଡିବ ନିହାତି ଭାବରେ।
1: ତାଙ୍କୁ ଫେର ଫ୍ରିଜ ମାନେ କୁଲର ଚଲେଇ ଦେଇଛି, କୁଲର ବସ୍ତନ ଅଧା ଘଣ୍ଟା ଟିକେ

0: ଫିର୍ ଫ୍ରେଶ୍ ହେଲେ ଫିର୍ ଖାନା ପିନା କରସୁଁ।
1: ବହୁତ ଭଲ ଭାଇ, ସେଇଟା ମାନେ ବାହାରୁ ଗରମରୁ ଆସିକି ସାଙ୍ଗେ ସାଙ୍ଗେ ଟିକେ ଥଣ୍ଡାରେ ବସିଦେଲେ ହିଟ୍ ଷ୍ଟ୍ରୋକ୍ ହବାର ସମ୍ଭାବନା କମ୍ ଥାଏ।
0: ନାଇଁ ନାଇଁ ଆମେ ନାଇଁ ତାଙ୍କୁ ଟିକେ ସେନ୍ତା ଟିକେ ମାନେ ଇଏ କରୁଛୁଁ କି ଯେ ମାନେ ଟିକେ ଆଜା ସେ ବାହାରକେ ଯାଉଛନ୍, ଆମେ ତ କରେ ଘରେ ରହି ଯାଉଛୁଁ, ଆମର ତ ପୂଜା ପାଠ କେବେ ପଡ଼ିଲେ ସିନା ଯିବେ। ଆଜି ପୂଜା ପାଠ ନେଇ ଥାଇ ନେଇ ଯେ ସେ ତାଙ୍କର ଅଫିସ କାମ, ସେ ଅଫିସ କେତେବେଳେ ଡାକିଦେଲେ ତ ଯିବାର୍ ଲାଗି ବାଧ୍ୟ ହେ।
1: ଠିକ କହିଲେ ଭାଇ, ବହୁତ ଖୁସି ଲାଗିଲା ଭାଇ ଆପଣଙ୍କ ସହ କଥା ହେଇକି।
0: ଠିକ,
1: ତାହେଲେ ଆପଣଙ୍କ
0: ଧନ୍ୟବାଦ।
1: ପସନ୍ଦର ଗୀତଟି ଶୁଣି ନେବା?
0: ହଁ ଠିକ ଅଛି,
1: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର।
0: ଧନ୍ୟବାଦ।

0: ଆସନ୍ତୁ ଆଉ ଏକ ଶ୍ରୋତାଙ୍କ ସହ କଥା ହେଇଯିବା। ହ୍ୟାଲୋ।
1: ହଁ ଅନିନ୍ଦିତା ଭଉଣୀ ନମସ୍କାର।
0: ନମସ୍କାର ଭାଇ, କେମିତି ଅଛନ୍ତି?
1: ମୁଁ ଭଲ ଅଛି। ମୁଡୁମାଲ ଗୋବିନ୍ଦପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ହଁ ଭାଇ, ଜାଣିପାରିଲୁ। ଆଜି କେଉଁ ଗୀତଟି ଶୁଣିବେ?
1: ଆଜ୍ଞା, ଆଜି ଓଡ଼ିଆର କ'ଣ ଅଛି?
0: ଓଡ଼ିଆ ଚଳଚ୍ଚିତ୍ର ରହିଛି ଆଦିମ ବିଚାର, ଗଙ୍ଗଶିଉଳି ଏବଂ ଲଭ୍ ମାଷ୍ଟର।
1: ଲଭ୍ ମାଷ୍ଟର ଗୋଟେ ଦେଇଦେବେ ମ୍ୟାଡ଼ାମ।
0: ନିଶ୍ଚୟ ଭାଇ। କ'ଣ କରୁଥିଲେ ଏବେ?
1: ବର୍ତ୍ତମାନ ତ କଲରା ମାନେ ତୋଳୁଛି ଆଉ।
0: ଆଚ୍ଛା, କ'ଣ କ'ଣ ଲଗେଇଛନ୍ତି ଏଥର?
1: ଏଇଟା କଲରା, ଭେଣ୍ଡି ଆଉ ଝୁଡ଼ଙ୍ଗ।
0: ଆଚ୍ଛା ଭାଇ, ମାନେ ଏବେ ଯେମିତି ମଝି ମଝିରେ ଅଦିନିଆ ବର୍ଷା ହେଇଯାଏ, କେମିତି କରନ୍ତି ସେଇଟା? କ'ଣ ସବୁ ତାକୁ ଆପଣ ଯେଉଁ ରୋପିଛନ୍ତି ତାକୁ ବଞ୍ଚାଇବା ପାଇଁ କ'ଣ ସବୁ କରନ୍ତି?
1: ଆଜ୍ଞା, ବର୍ଷା ହେଲେ ତ କିଛି ଅସୁବିଧା ହୁଏ ନାହିଁ, କିନ୍ତୁ କୁଆପଥର ପଡ଼ିଲେ କ୍ଷତି ହେଇଯାଏ ମ୍ୟାଡ଼ାମ।
0: ତ ଏବେ ମଝିରେ ଯେଉଁ କୁଆ ପଥର ବର୍ଷା ହେଇଥିଲା, କେମିତି କଲେ ସବୁ? କ'ଣ ସବୁ ନଷ୍ଟ ହେଇଛି?
1: ଆଜ୍ଞା, ଆମ ସାଇଟ୍ରେ କୁଆ ପଥର ପଡ଼ି ନାହିଁ, ମାନେ ସେଟା ଭବାନୀପାଟନା ଦେଇ ସେଟା ପଡ଼ିଲା।
0: ଆଚ୍ଛା ଆଚ୍ଛା,
1: ଆମ ସାଇଟ୍ରେ ସେଟା ପଡ଼ି ନାହିଁ।
0: ଯାହା ହଉ ଭାଇ, ଭଲ କଥା ଆପଣଙ୍କ ମାନେ ଏତେ ପରିଶ୍ରମ ନହେଲେ ନଷ୍ଟ ହେଇଯାଇଥାନ୍ତା।
1: ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ସମସ୍ତେ କେମିତି ଅଛନ୍ତି ମ୍ୟାଡ଼ାମ?
0: ଆମେ ବହୁତ ଭଲରେ ଅଛୁ ଭାଇ, ଆପଣ ସବୁ କେମିତି ଅଛନ୍ତି? ଘରେ ସମସ୍ତେ କେମିତି ଅଛନ୍ତି?
1: ଆମେ ଘରେ ସମସ୍ତେ ଭଲ ଅଛୁ ମ୍ୟାଡ଼ାମ।
0: କେମିତି ସବୁ କରୁଛନ୍ତି ଗରମରେ? ଗାଁ ଜାଗାରେ ତ ବହୁତ ଭଲ ଲାଗୁଥିବ, ମାନେ ସହର ଅପେକ୍ଷା ଗରମରେ ଗାଁ ଗଣ୍ଡାରେ ବହୁତ ଭଲ ଲାଗେ, ମାନେ ଥଣ୍ଡା ଟିକେ ରହିଥାଏ।

0: ହଁ, ଆମ ଘର ତ ମାନେ ଗାଁ ବାହାରେ ଅଛି, ତ ବହୁତ ମାନେ ଥଣ୍ଡା ଲାଗେ, ମାନେ ଚାରିଆଡେ ପବନ ଆସେ, ତ ବହୁତ ଭଲ ଲାଗେ ମ୍ୟାଡମ୍।
1: ବହୁତ ଖୁସିର କଥା ଭାଇ। ଠିକ୍ ଅଛି ଭାଇ, ଗୀତଟି ଶୁଣି ନେବା।
0: ହଁ, ସମସ୍ତ ଶ୍ରୋତାଙ୍କୁ ଏଇ ଗୀତଟା ଡେଡିକେଟ୍ ରହିଲା ମ୍ୟାଡମ୍।
1: ନିଶ୍ଚୟ ଭାଇ, ନିଶ୍ଚୟ। କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର।

0: କ୍ଷମା କରିବେ, କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗୀତଟି ବାଜିପାରିଲା ନାହିଁ। ଆସନ୍ତୁ କଥା ହେଇଯିବା ପରବର୍ତ୍ତୀ ଶ୍ରୋତାଙ୍କ ସହ।
1: ହଁ ହ୍ୟାଲୋ
0: ହ୍ୟାଲୋ
1: ହଁ ମୁଁ ନାଗୁ ପାତ୍ର। ମ୍ୟାଡମ ନମସ୍କାର।
0: ନମସ୍କାର ଭାଇ,
1: ମୁଁ ନାଗୁ ପାତ୍ର କହୁଛି ସାନୁଗୁରି ଗୁଡା କର୍ଲାମୁଣ୍ଡା କଳାହାଣ୍ଡିରୁ।
0: ହଁ ଭାଇ, କେମିତି ଅଛନ୍ତି?
1: ହଁ ଭଲ ଅଛି ମ୍ୟାଡମ।
0: ଆଜି କେଉଁ ଗୀତଟି ଶୁଣିବେ?
1: ବୋଲେ ହିନ୍ଦୀ ଗୀତ କୋଉ କୋଉଟା ଅଛି ଟିକେ କହିଦିଅ ତ ମତେ।
0: ହିନ୍ଦୀ ଚଳଚ୍ଚିତ୍ର ରହିଛି କୋଇ ମିଲ୍ ଗୟା, ଲଗେ ରହୋ ମୁନ୍ନା ଭାଇ, ଦିଲ୍ ତୋ ପାଗଲ ହେ, ହଙ୍ଗାମା, ଭୁଲ ଭୁଲୈୟା, ଆଶିକି ଟୁ ଏବଂ ହିରୋପନ୍ତି।
1: ଭୁଲ ଭୁଲୈୟାର ଗୀତ ଦେଇଦେବେ ଆଲ୍ଲାହ ହାଫିଜ ଆଲ୍ଲାହ ହାଫିଜ।
0: ଆଉ ଥରେ କୁହନ୍ତୁ ଭାଇ।
1: ଭୁଲ ଭୁଲିଆ ଫିଲ୍ମର ଆଲ୍ଲାହ ହାଫିଜ
0: ସେଇ ଗୀତଟି ଟିକେ ପୁରା ମାନେ କୁହନ୍ତୁ, ବୁଝି ହଉନି।
1: ନହେଲେ ଗୀତ ଦେଇଦେବେ ଜିନ୍ଦଗୀ ଏକ ସଫର ଅଜନବୀ ହି ଅଜନବୀ, ଏ ଗୀତ ଦେଇଦେବ ନ ହେଲା।
0: ଠିକ୍ ଅଛି ଭାଇ, ଆଉ କ'ଣ କରୁଥିଲେ ଏବେ?
1: ଏବେ ତ ଏଟା ଘର ବସିଥିନି, ଏଟା ବର୍ତ୍ତମାନ ମୁଁ ଟିକେ ବାହାରେ ଥିନି, ଆସିନି ରେଡ଼ିଓ ଚଲେ ଦେଖିନି ଫୋନ ଦଉଛେ କେନ୍ କେନ୍ ଗୀତ ଥିଲା ହେତି ଲାଗି ନି ସୁର ପାଇପାରୁନି କି ନାଇଁ, ଭଲ ଫୋନ ଲଗେଇ ଦେଖିନି ବହିନି ଲାଗିଗଲା ମୋରଟା ଆରୁ।
0: ଯା ହଉ ଭାଇ, ଖୁସି କଥା।
1: ଆଉ ଗରମ ହଉଛେ ଯେନ୍ ଭଳିଆ ଯେ ତ ନାଇଁ କହନ, ସେଟା ଘନା ହେଡ଼ରେ ଭାଜିଲା ଭଳିଆ ଭାଜି ଦଉଛେ।
0: ହଁ ଭାଇ, ଏବେ ନୌତପା ଆମର ଚାଲିଛି ନା 9 ଦିନର, ଏଇ ଏଇ ସମୟରେ ମାନେ ଗ୍ରୀଷ୍ମ ଋତୁର ସର୍ବାଧିକ ଉଷ୍ମ ସମୟ ଭାବେ ଗଣାଯାଏ ଆକୁ।
1: ହଁ ମ୍ୟାଡମ, ଏଟା ତ 3 ଦିନ ରେଡ୍ ୱାର୍ଣ୍ଣିଂ ଦେଇଛେ, ବୋଲେ ଆମେ ଆକ୍ଚୁଆଲି କଳାହାଣ୍ଡି ହେଲେ ବଲାଙ୍ଗୀରର ପାଖେ ଅଛୁ, ବଲାଙ୍ଗୀର ଜିଲ୍ଲା ବୌଦ୍ଧ ଜିଲ୍ଲାକେ ଯେହେତୁ ରେଡ୍ ୱାର୍ଣ୍ଣିଂ ଅଛେ, ସେଟା ଆମର ନାହିଁ ସେଟା ଲାଗୁ ହେଇଯିବା।
0: କେମିତି କରୁଛନ୍ତି ବାହାରକୁ ଗଲାବେଳେ କ'ଣ ସବୁ?
1: ବାହାରକେ ତ ନେଇ ଯିବାର ହେନ୍ତା, ଆମର କାମ ଅତି ଜରୁରୀ କାମ ନେଇ ପଡ଼ିଲେ ନେଇ ଯିବାର, ଘରେ ଏକା ସମସ୍ତେ ରହି ଯାଉଛୁ, ଆରୁ କାମ ଯେନ ଦରକାର ପଡ଼ିଲେ ବି ସକାଳୁ ଯାଇକି ତାକୁ ସାରି ଦେଇକରି ପଳେଇ ଆସୁଛୁ।
0: ଆଚ୍ଛା, ବହୁତ ଭଲ କରୁଛନ୍ତି ଭାଇ। ତାହେଲେ ଏଇ ମାନେ କ'ଣ ସବୁ କଲେ ଗରମରେ? ମାନେ ଆମ୍ବ ଆମ୍ବ ଖଟା ଆଚାର?
1: ଆଚାର ତ ତିଆରି କରାହେଇଛି ମ୍ୟାଡମ, ତାପରେ ଆମ୍ବ ପଟି ବି ତିଆରି କରାହେଇଛି।
0: ହଁ ହଁ, ସବୁ କରିଛନ୍ତି ତାହେଲେ?
1: ହଁ ମ୍ୟାଡମ,
0: ଠିକ୍ ଅଛି ଭାଇ। ଆମେ ସେଇ ଗୀତଟି ତ ଜାଣିପାରୁନୁ, ଆମେ ଆମ ହିସାବରେ ଭୁଲ ଭୁଲିଆର ଯେକୌଣସି ଗୀତ ଦେଲେ ଚଳିବ?
1: ଠିକ୍ ଅଛି ମ୍ୟାଡମ, ଯେକୌଣସି ଗୀତ ଦେଲେ ଚଳିବ।
0: ଠିକ୍ ଅଛି ଭାଇ, ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା ଭାଇ। ଏମିତି ଆଚ୍ଛା, ଚିଠି ଲେଖୁନାହାନ୍ତି ଯେ ବହୁତ ଦିନ ହେଲା?
1: ଚିଠି ବୋଲେ ଟିକେ ମୁଁ ବ୍ଲାଇନ୍ ଅଛି ତ, ବୋଲେ ମୋର ଦ୍ୱାରା ଟିକେ ଲେଖବାର ଟିକେ ହୁଏନି।
0: ଓ ଠିକ୍ ଅଛି ଭାଇ, ଆପଣ ଭଏସ୍ ନୋଟ୍ ପଠେଇ ପାରିବେ?
1: ଠିକ୍ ଅଛି ମ୍ୟାଡମ, ମୁଁ ଚେଷ୍ଟା ଭଏସ୍ ମେସେଜ୍ ପଠଉଛି। ହଁ
0: ଆଜ୍ଞା, ଠିକ୍ ଅଛି,
1: ହଉ ରହୁଛି, ନମସ୍କାର।
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର।
1: ନମସ୍କାର।

0: ଆସନ୍ତୁ ଆଉ ଏକ ଶ୍ରୋତାଙ୍କ ସହ କଥା ହେଇଯିବା।
1: ହ୍ୟାଲୋ, ନମସ୍କାର ମ୍ୟାଡମ।
0: ନମସ୍କାର ଭାଇ, କିଏ କହୁଥିଲେ ଏବଂ କେଉଁଠୁ କହୁଥିଲେ?
1: ପାକେଲପଡ଼ା କଳାହାଣ୍ଡିରୁ କହୁଥିଲି, କ୍ଷମା ସାଗର ସାହୁ।
0: ହଁ ଭାଇ, କେମିତି ଅଛନ୍ତି?
1: ପୁରା ଭଗବାନଙ୍କ ଦୟାରୁ ମୁଇଁ ଭଲ ଅଛେ ଆଜ୍ଞା। ଜୀବବାଣୀ ପରିବାର ସମସ୍ତେ କେନ୍ତା ଅଛନ୍?
0: ସମସ୍ତେ ବହୁତ ଭଲରେ ଅଛୁ ଭାଇ। ଆଜି କେଉଁ ଗୀତଟି ଶୁଣିବେ?
1: ଆଜି ଦେଇଦେବେ ଆଦିମ ବିଚାରର ଗୀତଟେ ଦେଇଦେବେ।
0: ନିଶ୍ଚୟ ନିଶ୍ଚୟ। ଗୀତ ବାଜିବା ପୂର୍ବରୁ ଆପଣ ଗୋଟେ ଗୀତ ଗାଇ ଦିଅନ୍ତୁ।
1: ଆଜ୍ଞା ଠିକ ଅଛେ, ମୁଇଁ ଗୀତଟେ ଗାଉଛେ, ଭଜନ ଗାଉଛେ।
0: ହଁ ହଁ ଭାଇ ନିଶ୍ଚୟ।
1: ଆଲୋ ସବୁ ରାତି ନୁହେ

ସବୁ ଦୀପ ପୁଣି ମହାଦୀପ ନୁହେ, ସେ ଦୀପ ଜଳେ ଜାଗରେ। ଆଲୋ ଭାଗ୍ୟବତୀ ଆଜି ସେ ରାତି ପ୍ରେମେ ଜାଳି ଦେଲ ଜାଗରବତୀ। ଖାଣ୍ଟି ଗୁଆ ଘିଅ ଢାଳି ମାଟି ଦୀପ ଦିଅ ଜାଳି, ଖାଣ୍ଟି ଗୁଆ ଘିଅ ଢାଳି ମାଟି ଦୀପ ଦିଅ ଜାଳି। ହା ଭକ୍ତ ପ୍ରେମେ ଆଜି ଭୋଳା ଜମୁଛି, ଆଲୋ ଭାଗ୍ୟବତୀ

0: ବହୁତ ସୁନ୍ଦର ଲାଗିଲା ଭାଇ।
1: ଆଜ୍ଞା
0: ଆଜି ଗୋଟେ ଦିନ ହିଁ ମିଳିଥାଏ ନା ଆପଣଙ୍କ ଗୀତ ଶୁଣିବା ଲାଗି।
1: ଆଜ୍ଞା, ଅନ୍ୟ ଦିନ ତ ସମୟ ନାହିଁ, ଆଉ ସୁବିଧା ଯେତେ ଶ୍ରୋତା ମାନେ ବି ରହୁଛେ ଆଜ୍ଞା, ସେ ହିସାବରେ ଗୀତ ଫିତ କବିତା ଗାଇବାର ଲାଗି ବି ସମୟ ନାହିଁ ବୋଲି ଆମେ ନାଇଁ ଗାଇବାର, ଆପଣ ଯଦି କହିଲେ ସେ ପଦ ବିପଦ ଗାଇବାର ପଡୁଛେ ଆଉ।
0: ନାଇଁ ଭାଇ, ଏମିତି ମଝି ମଝିରେ ଗାଉଥିବେ ନା ଆମକୁ ବି ଭଲ ଲାଗିବ।
1: ହଁ ଆଜ୍ଞା, ଆଉ କେବେ ସୁବିଧା ହେଲେ କେନ୍ଦ୍ରାଟେ ବୁଝେଇକି ଶୁଣାମି ଆଉ।
0: ନିଶ୍ଚୟ ନିଶ୍ଚୟ ଭାଇ,
1: କେନ୍ଦ୍ରା ଅଛେ, କେସି ଅଛେ, ସବୁ ପ୍ରକାର ବାଦ୍ୟଯନ୍ତ୍ର ଭଗବାନଙ୍କର ଆଶୀର୍ବାଦରୁ କଳା ଟିକେ ଟିକେ ମୋର ବଞ୍ଚିଛେ ଆଉ।
0: ଯା ହଉ, ବହୁତ ଖୁସିର ଭାଇ, କଳା ମାନେ ରହିଲେ ଜୀବନ ଆହୁରି ସହଜ ହେଇଯାଏ।
1: ହଁ ଆଜ୍ଞା, ଯେତେ ଚିନ୍ତା ହେଲେ ମଧ୍ୟ ଟିକେ ଦୂର ହେଇଯାଉଛେ ଆଉ।
0: ଠିକ କହିଲେ ସେଟା ଭାଇ। ଠିକ ଅଛି, ତାହେଲେ ଗୀତଟି ଶୁଣି ନେବା ଆପଣଙ୍କ ପସନ୍ଦର।
1: ହଁ ଆଜ୍ଞା, ଏଇଟା ଆମର ମନୋଜ ପଟେଲ, ସୀମାଞ୍ଚଳ ସବର ଆଉ ଚିତ୍ରସେନ ସବର, ଏମାନଙ୍କେ ଟିକେ ଡେଡିକେଟ୍ କରବେ ଆଉ।
0: ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଭାଇ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର।
1: ନମସ୍କାର।

0: ଆସନ୍ତୁ ଆଉ ଏକ ଶ୍ରୋତାଙ୍କ ସହ କଥା ହେଇଯିବା। ହ୍ୟାଲୋ।
1: ହ୍ୟାଲୋ।
0: ହଁ ଭାଇ ନମସ୍କାର, କିଏ କହୁଥିଲେ ଏବଂ କେଉଁଠୁ କହୁଥିଲେ?
1: ମ୍ୟାଡ଼ାମ ମୁଁ ବଲାଙ୍ଗୀର ଜିଲ୍ଲା ଟାଙ୍ଗୁରପଦ ଗ୍ରାମରୁ କହୁଛି ମ୍ୟାଡ଼ାମ, ଉଗ୍ରେଶ୍ୱର ପଟେଲ।
0: ହଁ ଭାଇ, ଆଜି କେଉଁ ଗୀତଟି ଶୁଣିବେ କୁହନ୍ତୁ ପ୍ରଥମେ।
1: ମ୍ୟାଡ଼ାମ ମୁଁ ବର୍ତ୍ତମାନ ସେତେବେଳେ ଶୁଣିଲି ମ୍ୟାଡ଼ାମ, ଆରମ୍ଭରୁ ମୁଁ ଗୀତରେ ଶୁଣିପାରିଲିନି, କେଉଁ ଚଳଚ୍ଚିତ୍ର ଅଛି ଟିକେ ଜଣାଇ ଦେଇଥିଲି।
0: ନିଶ୍ଚୟ, ହିନ୍ଦୀ ଚଳଚ୍ଚିତ୍ରରୁ ରହିଛି କୋଇ ମିଲ୍ ଗ୍ୟା, ଲଗେ ରହୋ ମୁନ୍ନା ଭାଇ, ଦିଲ୍ ତୋ ପାଗଲ ହେ, ହଙ୍ଗାମା, ଭୁଲ୍ ଭୁଲୟା, ଆଶିକି ଟୁ ଏବଂ ହିରୋପନ୍ତୀ। ଓଡ଼ିଆ ଚଳଚ୍ଚିତ୍ରରୁ ରହିଛି ଆଦିମ ବିଚାର, ଗଙ୍ଗଶିଉଳି, ଲଭ୍ ମାଷ୍ଟର ଏବଂ କିଛି ଓଡ଼ିଆ ଭଜନ ମଧ୍ୟ ରହିଛି।
1: ଆପଣ ଲଭ୍ ମାଷ୍ଟର ଶୁଣିଦେବେ ଆଜ୍ଞା, ନିଜକୁ ପଚାରି ଆଜି ଯୋଗୀତ ରାଶି ସାର ଶୁଣିଦେବେ।
0: ନିଶ୍ଚୟ ନିଶ୍ଚୟ ଭାଇ, ତେବେ କ'ଣ କରୁଥିଲେ ଏବେ?
1: ମ୍ୟାଡ଼ାମ ମୁଁ ବିଲକୁ ଆସିଥିଲି ମ୍ୟାଡ଼ାମ, ଯେହେତୁ ତାତି ଟିକେ ବଢି ଯାଇଛି ତେଣୁ କିଛି ସମୟ ହବ ଆଜ୍ଞା ମୁଁ ବିଲକୁ ଆସିଲି, ବିଲରେ କିଛି ଅଳ୍ପ କାମ ଅଛି, ସରିଲା ପରେ ମୁଁ ପୁଣି ଘରକୁ ଲେଟି ଲଗେଇବି।
0: ଆଚ୍ଛା, ବିଲକୁ ସନ୍ଧ୍ୟାରେ ଯାଉଛନ୍ତି ନା ସକାଳୁ ବି ଯାଉଛନ୍ତି?
1: ସକାଳେ ଆସୁଛୁ ଆଜ୍ଞା, ସକାଳୁ ଟିକେ ଘର ସକାଳୁ ଚାଲି ଆସୁଛୁ ଏବଂ 9ଟା କିମ୍ବା 10ଟା ହେଲା ପଳେଇ ଯାଉଛୁ ଆଜ୍ଞା, ଆଜ୍ଞା 10ଟା ଉପରେ ହେଲା ରହି ହଉନି ଏବଂ ସନ୍ଧ୍ୟା ଟାଇମ୍ ଆସୁଛୁ ଆଜ୍ଞା। ତ ବିଶେଷ କିଛି ଆଉ ଚାଷ ନାହିଁ ଆଜ୍ଞା, ଧାନଟା ଅମଳ ହେଇଗଲାଣି ଏବଂ କିଛି କିଛି ପନିପରିବା ଅଛି, ପନିପରିବା ଦେଖିବା ପାଇଁ ଟିକେ ଆସୁଛୁ ଆଜ୍ଞା।
0: ଆଚ୍ଛା ଭାଇ, ଯେଉଁ ସକାଳେ ମଧ୍ୟ ଯାଉଛନ୍ତି, କ'ଣ ସବୁ ନେଇକି ଯାଉଛନ୍ତି? ପାଣି, ଓଆରଏସ୍ ସବୁ ନେଇକି ଯାଉଛନ୍ତି ନା ନାଇଁ? ଛତା ପତ୍ର
1: ନାଇଁ, ବିଲରେ ସେ ସବୁ ସୁବିଧା ଅଛି ଆଜ୍ଞା, କୁଡିଆ ଅଛି, ତା ସହିତ ଯୋଉ ବୋର୍ଡରେ ପାଣି ଆସୁଛି ଥଣ୍ଡା ପାଣି, ତ ଏଇ ସମୟ ଯିବାକୁ ପଡୁଛି, କିନ୍ତୁ ବାହାରକୁ ନେବାକୁ ପଡୁଛି ଆଜ୍ଞା, ଯେତେବେଳେ ବାହାରକୁ ଯାଉଛୁ ତ ନିହାତି ଏସବୁ ନେବାକୁ ପଡୁଛି।
0: ଆଚ୍ଛା ଆଚ୍ଛା ଭାଇ, ଆଉ କିଛି ଗୀତ କହିପାରିବେ? ସେଇ ଗୀତଟି ଆମ ପାଖରେ ଏବେ କିଛି ଯାନ୍ତ୍ରିକ ତ୍ରୁଟି ଯେଉଁ ଲାଗିପାରୁନି।
1: ଆପଣ ହଙ୍ଗାମାର ଶୁଣିଦେବେ, ଏ ଯୋଉ ପରି ପରି ଯୋଉ ଗୀତଟା ଅଛି
0: ହଙ୍ଗାମା ମୁଭିର?
1: ଆଜ୍ଞା
0: ଠିକ୍ ଅଛି ଭାଇ, ନିଶ୍ଚୟ। ତେବେ କୁହନ୍ତୁ, ଏଇ ଗରମ ସମୟରେ କ'ଣ କରିବାକୁ ଭଲ ଲାଗେ ଆପଣଙ୍କୁ?
1: ଗରମରେ କିଛି ନ କରିବା ପାଇଁ ଭଲ ଲାଗେ ଆଜ୍ଞା, କିନ୍ତୁ ନିହାତି କରିବା କଥା, ଯେହେତୁ ଚାଷୀ ଜୀବନ ଆଜ୍ଞା, ଖରା ହଉ ବର୍ଷା ହଉ ନିହାତି ଶୋଇବାକୁ ଆସିବାକୁ ପଡିଥାଏ, କିନ୍ତୁ ଏ ବର୍ଷ ଟିକେ ଆମେ ଅଧିକ ଗରମ ଅନୁଭବ କରୁଛୁ ଆଜ୍ଞା, ଏତେ ଖରା ହଉନଥିଲା। ଆଉ ଏଇ ଯୋଉ ପାଣିପାଗ, ଏଇ ଯୋଉ ଗରମ ସବୁ ମାନେ ଦିନକୁ ଦିନ ବର୍ଷକୁ ବର୍ଷ ଟିକେ ବଢିବାକୁ ଲାଗୁଛି ଆଜ୍ଞା।
0: ସେଇଟା କ'ଣ କରିବା ଭାଇ, ଗଛ ପତ୍ର ସବୁ କାଟି ଦଉଛନ୍ତି, ଆଉ ପାଣିପାଗ ତ ସେମିତି ହବ
1: ନିହାତି, ସେ ପାଣିପାଗ ଟିକେ ଠିକ ରହୁନି, ବିଭିନ୍ନ ପ୍ରକାର ସମସ୍ୟା ଅଛି, କେବଳ ଗଛ ଲତା ନୁହଁ, ଅତ୍ୟାଧିକ ଜନବାହନ ଚଳାଚଳ, କଳକାରଖାନା, ବିଭିନ୍ନ ପ୍ଲାଷ୍ଟିକ, ଏସବୁ ଜିନିଷ ପାଇଁ ପୃଥିବୀକୁ ମଧ୍ୟ ଟିକେ ଭଲ ରହୁନି, ସେଥିପାଇଁ ଅତ୍ୟାଧିକ ଗରମ ହଉଛି, ଠିକ ସମୟରେ ବର୍ଷା ନାହିଁ, ଏସବୁ ଜିନିଷ ଦେଖିବାକୁ ମିଳୁଛି।
0: ହଁ ଭାଇ, ସେଇଟା ଠିକ କହିଲେ। ଠିକ ଅଛି ଭାଇ, ଗୀତଟି ଶୁଣି ନେବା।
1: ଆଜ୍ଞା, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର।
1: ନମସ୍କାର।

ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଗଲାଣି, ଆମ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ପଡ଼ିବ। ହେଲେ ଶେଷ କରିବା ପୂର୍ବରୁ ଆପଣଙ୍କୁ ସେହି ଅନୁରୋଧଟି କରିବୁ, ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ଚିଠି ନିଶ୍ଚୟ ଲେଖିବେ। ଆମକୁ ଚିଠି ପଠାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି କହି ରଖୁଛୁ, 8895994143। ପୁଣି ଥରେ କହି ରଖୁଛୁ, 8895994143। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

0: ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ହଁ ଶ୍ରୋତା ବନ୍ଧୁ, ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବୃଦ୍ଧି ପାଉଛି, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି, ତେଣୁ ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ, ଓଆର୍ଏସ୍ ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯେମିତି ଲସି, ଖୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଏବଂ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ, ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଜମାରୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପ୍ରାଣୀ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ, ସେମାନଙ୍କୁ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଲୋକଗୀତ କ୍ରମରେ ପ୍ରଚାର କରୁ କୃଷ୍ଣ ଗୁରୁ ଭଜନ ପରିବେଷଣ କଲେ ବିଷ୍ଣୁ ଶଙ୍କର ପାତ୍ର ଓ ସାଥୀ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ଏବଂ ରାଜ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଦେଶରେ ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ

0: ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ରହିବେ। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ଶ୍ରୀମତୀ ପରିଡ଼ା ଆଲୋଚନା କରିଥିଲେ। ବୈଠକରେ ବିଧାୟକ ବାବୁ ସିଂ, ବିଭାଗୀୟ କମିଶନର ତଥା ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜି ରାଜ୍ୟର ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ। ଏନେଇ ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଏଜିର ବାର୍ଷିକ କାର୍ଯ୍ୟଯୋଜନା ଅନ୍ତର୍ଗତ ଦେଶର 110 ସହରରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସହରୀ ଗତିଶୀଳତା ବ୍ୟବସ୍ଥାକୁ ଅଧିକ ଗଠନମୂଳକ କରିବା, କାର୍ଯ୍ୟକ୍ଷେତ୍ରରେ ରହୁଥିବା ଅସୁବିଧାଗୁଡ଼ିକୁ ଅଡିଟ୍ ଟିମ୍ ସମ୍ମୁଖରେ ଉପସ୍ଥାପନ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼କରଲା ଖୁଣ୍ଡା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଆୟୋଜିତ ବୈଠକରେ ଶ୍ରୀ ନାୟକ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାରେ ପାନୀୟ ଜଳ ସମସ୍ୟାରେ ସୁଧାର ଆସିଥିବାବେଳେ ଆଗାମୀ ଦିନରେ ପାନୀୟ ଜଳ ପ୍ରକଳ୍ପ ଭିତ୍ତିଭୂମି ବିକାଶ ଉପରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
1: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନ୍ରେ ଆମେ ସାମିଲ ହେଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ। ଆଣ୍ଡ ଦ୍ୟାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେଜ୍, ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମ୍ରେ ସାମିଲ ହେଇଛୁ। ଧନ୍ୟବାଦ।
0: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର ଯୋଗଦେଇ କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ 2 ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭିଏମ୍ ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର

0: କର୍ମଚାରୀମାନଙ୍କ ସମେତ ସେବା ନିବୃତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ପଦଯାତ୍ରାରେ ଅଂଶଗ୍ରହଣ କରିଥିବା ବୟୋଜ୍ୟେଷ୍ଠ ଶ୍ରୋତା ରାଜେନ୍ଦ୍ର ରଣା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ଆକାଶବାଣୀ କଟକ ଆମର ପୁରାତନ ରେଡିଓ ଷ୍ଟେସନ, ଆମେ ଏହା ମାଧ୍ୟମରେ ଅନେକ ଜିନିଷ ଜାଣୁ, ଶିଖୁ, ଉପଦେଶ ମଧ୍ୟ ପାଉ। ଏହା ହେଉଛି ମାନବ ଜୀବନର ସୁସଂସ୍କାରର ପଥ ପ୍ରଦର୍ଶକ। ଦେଶ ବିଦେଶର ମଧ୍ୟ ସବୁ ଭଲ ମନ୍ଦ ଖବର ସବୁବେଳେ ଶୁଣିବାକୁ ପାଉ, ଆଉ ଯେଉଁମାନେ ଆମକୁ ଇଏ ଖବର ଶୁଣାନ୍ତି ସେମାନେ ଅତି ଉଚ୍ଚମାନର ଶିକ୍ଷା ଲାଭ କରିଛନ୍ତି, ତେଣୁ ଆମେ ଏମାନଙ୍କଠୁ ସବୁ ଜିନିଷ ପାଇ ଅଧିକ ଉପକୃତ ଅଛୁ।
0: ରାଜ୍ୟରେ ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ନେଇ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଆୟୋଜିତ ବୈଠକରେ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ଯୋଗ୍ୟ ଭୋଟର ଯେପରି ବାଦ୍ ନ ପଡ଼ନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ଶ୍ରୀ ଗୋପାଳନ ପରାମର୍ଶ ଦେଇଛନ୍ତି। ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ 2024 ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏଥିରେ 200 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପରୀକ୍ଷାରେ ଭୁବନ ସାହୁ ଶୀର୍ଷସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଉତ୍ତର ଖାତାର ପୁନଃ ମୂଲ୍ୟାୟନ ଆସନ୍ତା 1ରୁ ଆବେଦନ ଆରମ୍ଭ ହେବ। ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପୁନଃ ମୂଲ୍ୟାୟନ ଆସନ୍ତା ମାସ 12 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପ୍ରତ୍ୟେକ ପେପର ପାଇଁ 200 ଟଙ୍କା ଦାଖଲ କରିବାକୁ ପଡ଼ିବ। ଡାଉନ୍ଲୋଡ୍ ଲିଙ୍କ୍ ଜୁନ୍ 19ରୁ 23 ତାରିଖ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଇମେଲ୍କୁ ପଠାଯିବ। ମୂଲ୍ୟାୟନରେ ତ୍ରୁଟି ଥିଲେ ଜୁନ୍ 30 ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଜଳ ଓ ପରିମଳ ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ସିଆର୍ଆର୍ଆଇ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆଇସିଆର୍ଆର୍ ପକ୍ଷରୁ କୃଷକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ କୃଷି ବୈଜ୍ଞାନିକମାନେ ଯୋଗଦେଇ କୃଷିକ୍ଷେତ୍ରରେ ସ୍ଥାୟୀ ମୃତ୍ତିକା, କୃଷି ଉତ୍ପାଦନ ବୃଦ୍ଧି ଆଦି ସମ୍ପର୍କରେ କୃଷକମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲା ଜନଜାତି ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସର୍ବପ୍ରଥମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସପ୍ତାହବ୍ୟାପୀ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ବିଭିନ୍ନ ଜନହିତକର ଏବଂ ପ୍ରଗତିଶୀଳ ଯୋଜନାଗୁଡ଼ିକ ଯେପରି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ସମ୍ବଲପୁରଠାରେ ସର୍ବାଧିକ ତାପମାତ୍ରା 44°C ରେକର୍ଡ କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଏବଂ ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ଆକାଶବାଣୀର 90 ବର୍ଷ ପୂର୍ତ୍ତି। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଚଳିତ ବର୍ଷ ଆକାଶବାଣୀ ଏହାର 90 ବର୍ଷ ପାଳନ କରୁଛି। 1936 ଜୁନ୍ ମାସ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ନାମ ପରିବର୍ତ୍ତିତ କରାଯାଇ ଅଲ୍ ଇଣ୍ଡିଆ ରେଡିଓ ଏଆଇଆର୍ ରଖାଗଲା। ଏହି ଦିବସଟି ଦେଶର ସାଂସ୍କୃତିକ ସୂଚନା ଓ ପ୍ରସାରଣ ଇତିହାସରେ ଏକ ବିଶେଷ ମୁହୂର୍ତ୍ତ ଭାବେ ପରିଗଣିତ ହୋଇଆସୁଛି। ସେହିଦିନ ଜନ୍ମଗ୍ରହଣ କରିଥିବା ସ୍ୱର

0: ପିଢ଼ି ପରେ ପିଢ଼ି ପ୍ରତିଧ୍ୱନିତ ହୋଇ ଚାଲିଛି। 1936 ମସିହା ଜୁନ୍ ମାସ 7 ତାରିଖ ଅଲ୍ ଇଣ୍ଡିଆର ରେଡ଼ିଓ ତତ୍କାଳୀନ ସରକାରୀ ପତ୍ରିକା ଦି ଇଣ୍ଡିଆନ୍ ଲିସନ୍ର ପ୍ରଥମ ପୃଷ୍ଠାରେ ଏଆଇଆର୍ ନାମ ଘୋଷଣା କରାଯାଇଥିଲା। ଅର୍ଥାତ୍ ସ୍ୱରର ଯାଦୁ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ଲିପିବଦ୍ଧ କରାଯାଇଥିଲା। ପରିବର୍ତ୍ତିତ ସମୟର ଧାରା ମଧ୍ୟରେ ଏହି ଘୋଷିତ ମୁହୂର୍ତ୍ତଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଆସିଛି, ଯାହାକି ଏକ ଐତିହ୍ୟର ପରିଚୟ ପ୍ରଦାନ କରିଛି। ଦିଲ୍ଲୀର ଆକାଶବାଣୀ କେନ୍ଦ୍ରରେ ପ୍ରଥମେ ଡେଣା ମିଳିବାକୁ ଆରମ୍ଭ କରିଥିବା ସ୍ୱରଗୁଡ଼ିକ ପରେ ଇତିହାସ ସୃଷ୍ଟି କରିଥିଲା। ଭବିଷ୍ୟତ ପାଇଁ ଏକ ଜାତି ଗଠନର ରୂପରେଖ ଆରମ୍ଭ ହୋଇଥିଲା, ଯାହାକି ସେବେଠାରୁ କାଳଜୟୀ, ଆତ୍ମାପୂର୍ଣ୍ଣ ଏବଂ ଅବିସ୍ମରଣୀୟ ହୋଇ ରହିଆସିଛି। 1948 ମସିହା ଜାନୁଆରୀ 28 ତାରିଖରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ଲାଭ କରିଥିଲା। ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଗଣତାନ୍ତ୍ରିକ ଜୀବନରେ ଆକାଶବାଣୀ ଏକ ଅନନ୍ୟ ଏବଂ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରିଆସୁଛି। କଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ପରଠାରୁ ରେଡ଼ିଓ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ନ ରହି ବରଂ ଓଡ଼ିଆ ସମାଜର ପ୍ରତିଟି ସୁଖ ଦୁଃଖର ସାଥୀ ଏବଂ ପ୍ରଗତିର ଏକ ଶକ୍ତିଶାଳୀ ସାରଥି ପାଲଟିଛି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ 90 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଏହି ପଦଯାତ୍ରାକୁ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଆକାଶବାଣୀ କଟକର ବର୍ତ୍ତମାନ ଏବଂ ଅବସରପ୍ରାପ୍ତ ବହୁ କର୍ମଚାରୀ ଏଥିରେ ଯୋଗଦେବା ସହ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ। ଆକାଶବାଣୀର 90 ବର୍ଷର ଗୌରବମୟ ଯାତ୍ରାକୁ ଏହା ଅବିସ୍ମରଣୀୟ କରାଇବା ସହିତ ସାର୍ବଜନୀନ ପ୍ରସାରଣ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି। ବର୍ତ୍ତମାନର ଡିଜିଟାଲ ଓ ସ୍ମାର୍ଟଫୋନ୍ ଯୁଗରେ ମଧ୍ୟ ରେଡ଼ିଓ ନିଜର ପ୍ରାସଙ୍ଗିକତା ବଜାୟ ରଖିପାରିଛି। ବହୁଜନ ହିତାୟ, ବହୁଜନ ସୁଖାୟ ଦୃଷ୍ଟିକୋଣ ଆଧାରରେ ଆକାଶବାଣୀ ସମାଜକୁ ଶିକ୍ଷା, ସଚେତନ ଏବଂ ସଂଗଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡ଼ିଓ ଦ୍ରୁତ ଗତିରେ ବିକାଶ ଲାଭ କରିଥିଲା। 1956 ମସିହାରେ ହିଁ ଅଲ୍ ଇଣ୍ଡିଆ ରେଡ଼ିଓ ଆକାଶବାଣୀ ନାମରେ ପରିଚୟ ହାସଲ କଲା। ଦେଶବ୍ୟାପୀ 591 ଆକାଶବାଣୀ କେନ୍ଦ୍ର ମାଧ୍ୟମରେ ଏହି ଜାତିର ସ୍ୱର ଭାରତର 98% ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଆକାଶବାଣୀର ସମ୍ବାଦ ସେବା ବିଭାଗ ଭାରତ ଭଳି ବିଶାଳ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ଅହରାତ୍ର ପ୍ରମୁଖ ଭାଷା ଏବଂ ଉପଭାଷାରେ ଖବର ପ୍ରସାରଣ କରିଚାଲିଛି। ପ୍ରସାରଣରେ ରେଡ଼ିଓ ସର୍ବଦା ସର୍ବୋଚ୍ଚ ବୃତ୍ତିଗତ ନୀତି ଓ ମାନଦଣ୍ଡକୁ ପାଳନ କରିଚାଲିଛି। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସୂଚନାର ନିରନ୍ତର ପ୍ରବାହ ଏବଂ ଏହା ମାଧ୍ୟମରେ ନାଗରିକ ସଚେତନତା ଅତ୍ୟନ୍ତ ଜରୁରୀ। ଗଣତାନ୍ତ୍ରିକ ପ୍ରକ୍ରିୟାର ଚତୁର୍ଥ ସ୍ତମ୍ଭ ଭାବରେ ରେଡ଼ିଓ ନିଜର ନିରପେକ୍ଷତା ଏବଂ ଦାୟିତ୍ୱବୋଧକୁ ସନ୍ତୋଷଜନକ ଭାବେ ନିର୍ବାହ କରିଚାଲିଛି। ବ୍ୟାବସାୟିକ ଢଙ୍ଗରେ ବାର୍ତ୍ତା ପ୍ରସାରଣ ଏବଂ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ଭ୍ରମାତ୍ମକ ଖବର ପ୍ରସାର ଯୁଗରେ ଆକାଶବାଣୀ ସମ୍ବାଦ ଆଜି ବି ସବୁଠାରୁ ବିଶ୍ୱସନୀୟ ରହିପାରିଛି। ଆକାଶବାଣୀ କଟକ ସମ୍ବାଦ ପଢ଼ୁଛନ୍ତି। ଏହି ଶବ୍ଦଗୁଡ଼ିକ ଶୁଣିବା ମାତ୍ରେ ଖବରର ସତ୍ୟତା ଉପରେ ନାଗରିକଙ୍କର ସମ୍ପୂର୍ଣ୍ଣ ଭରସା ଆସିଯାଇଥାଏ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସଠିକ୍ ସୂଚନା ପାଇବା ନାଗରିକଙ୍କ ଅଧିକାର ଏବଂ ରେଡ଼ିଓ ଏହାକୁ ସୁନିଶ୍ଚିତ କରିଥାଏ। ଆଧୁନିକ ସମାଜ ସହ ତାଳ ଦେଇ ରେଡ଼ିଓ ମଧ୍ୟ ରୂପାନ୍ତରିତ ହୋଇଛି। FM ଏବଂ ଡିଜିଟାଲ ଆପ୍, ଆକାଶବାଣୀ ୟୁଟ୍ୟୁବ୍ ଚ୍ୟାନେଲ ଓ ପଡ଼କାଷ୍ଟ ମାଧ୍ୟମରେ ଆଧୁନିକତାକୁ ଆପଣେଇ ରେଡ଼ିଓର ଯାତ୍ରା ଅଧିକ ସଶକ୍ତ ହୋଇପାରିଛି। ଆଜିର ବ୍ୟସ୍ତବହୁଳ ଜୀବନ ଏବଂ ଦୃଶ୍ୟ ମାଧ୍ୟମକୁ ଆପଣାଇ ଯେଉଁଠି ମଣିଷର ଆଖି କ୍ଲାନ୍ତ ହୋଇଯାଉଛି, ସେଠି ଶ୍ରାବ୍ୟ ମାଧ୍ୟମରେ ରେଡ଼ିଓ ସମଗ୍ର ବିଶ୍ୱକୁ ଅନୁଭବ କରିବାର ପ୍ରେରଣା ଯୋଗାଇ ଚାଲିଛି। ସମସ୍ତଙ୍କର ହିତ ଏବଂ ସମସ୍ତଙ୍କର ସୁଖର ବାର୍ତ୍ତାକୁ ରେଡ଼ିଓ ବର୍ଷ ବର୍ଷ ଧରି ଅକ୍ଷରେ ଅକ୍ଷରେ ପାଳନ କରିଚାଲିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆକାଶବାଣୀର 90 ବର୍ଷ ପୂର୍ତ୍ତି ଆଲେଖ୍ୟ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ପୁରୀଠାରେ ଆଇବା ମାସ ହେବା ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। ରାଇଜେ ଆଇବା 30 ତାରିଖ ନୁ ମୁଲ ହେବାର୍କେ ଥିବା ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ହେଲା ପ୍ରସ୍ତୁତି ବୈଠକ। କଳାହାଣ୍ଡି ଜିଲ୍ଲାର ଗୋଡ଼ କଲାଖୁଣ୍ଟା ଗାଁ ଶାଶ୍ୱରୁଦ୍ଧ ହେଇକରି 6 ଜଣଙ୍କର ଗଲା ଜୀବନ। ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବାର ସହିତ ଘୋଷଣା କଲେ ଆର୍ଥିକ ସାହାଯ୍ୟ। ଆଉର୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ପାଳନ କରୁଛି ତାର ପ୍ରତିଷ୍ଠା ଦିବସ। ଏଥର ପୁରା ଖବର। ଭାରତର ଅଧ୍ୟକ୍ଷତାତି ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆଇବା June 3-5 ତକ ପୂରିନ ହେବା। ସମ୍ମିଳନୀତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କର ପ୍ରତିନିଧି ଆଉ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧୀ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗତି ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, UAE ଆଉ ଚୀନ୍ର ପ୍ରତିନିଧିମାନେ ସମ୍ମିଳନୀତି ଯୋଗ ଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଆଉ ସଫଲ ଉଦ୍ଧାର ଆଉ ସ୍ଥାନାନ୍ତର କୌଶଳ ଲାଗି ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଆଉ ପରିଚାଳନା କ୍ଷେତ୍ରରେ ରାଜ୍ୟ ସଫଳତା ଆଉ ବର୍କସ୍ ପଦକ୍ଷେପ ଲାଗି ଓଡ଼ିଶାକେ ଇ ଜରୁରୀ ବୈଷୟିକ ବୈଠକର ଆୟୋଜକ ଭାବେ ବଛାଯାଇଛି। ଇ ବୈଷୟିକ ସମ୍ମିଳନୀ ଜରିଏ ବ୍ରିକ୍ସ ଦେଶମାନଙ୍କର ଭିତରେ ବିପର୍ଯ୍ୟୟ ପରିଚାଳନା ବାବଦ ଜ୍ଞାନ ଦିଆନିଆ, ନୂଆ ପ୍ରଯୁକ୍ତି ଆଉ ସମନ୍ୱିତ କାମ ପଦ୍ଧତି ଉପରେ ଆଲୋଚନା ହେବାର ସହିତ ପାରସ୍ପରିକ ସହଯୋଗ ଆହୁରି ବର୍କସ୍ ହେବା ବୋଲି ଆଶ କରାଯାଉଛି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀନ ସୌଜନ୍ୟମୂଲକ ସାକ୍ଷାତ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ରାଇଜେ ଦଳର ସଂଗଠନ ଆଉ ସର୍ବାଙ୍ଗୀନ ବିକାଶ ବାବଦେ ଶ୍ରୀ ନବୀନଙ୍କ ସାଙ୍ଗେ ଆଲୋଚନା କରିଛନ୍। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗତି ରାଇଜେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ ଆଇବା ଦିନେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ମୂଲେଇଛେ। ଇ ଭିତରେ ଦଲ ଆଉ ସରକାର ଚୟନ ପ୍ରକ୍ରିୟା ମୂଲ କରିସାରିଛନ୍। ଖୁବ୍ ଜଲ୍ଦି ଇଟା ଶେଷ ହେବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
1: ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତ ହୋଇଛି ତାର ଉଦ୍ଘାଟନ କରିବେ, ଯେଉଁଟା ଆକୁ ହେବା ପାଇଁ ଯାଉଛି ତାର ଶିଳାନ୍ୟାସ କରିବେ। କେବଳ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ନୁହଁ, ତାର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହୋଇଯିବ।
0: ରାଇଜେ ଆଇବା 30 ତାରିଖ ନୁ ମୁଲ ହେବାର୍କେ ଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନାକେ ନେଇକରି ଗୋଟିଏ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ RS ଗୋପାଳଙ୍କର ଅଧ୍ୟକ୍ଷତାତି ଆଭାସୀ ଜରିଏ ହୋଇଥିବାର ବୈଠକଟି ସବୁ ଜିଲ୍ଲାର ନୋଡାଲ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଆଉ ଜିଲ୍ଲା ସୂଚନା ଆଉ ଲୋକସମ୍ପର୍କ ଅଧିକାରୀମାନେ ଯୋଗ ଦେଇଥିଲେ। ନୂଆ ଭୋଟର ପଞ୍ଜୀକରଣ, ଭୁଲ ସଂଶୋଧନ ଆଉ ସ୍ଥାନାନ୍ତରଣ ପ୍ରକ୍ରିୟାକେ ସରଳ ଆଉ ତ୍ରୁଟିଶୂନ୍ୟ କରବାର୍କେ ବୈଠକଟି ନିର୍ଦ୍ଦେଶ ଦିଆଯାଇଛି। କେନ୍ସିଭିଲ୍ ଯୋଗ୍ୟ ଭୋଟର ଯେନ୍ତା ବାଦ ନାଇଁ ପଡ଼ନ୍ ସେଥିର୍ଲାଗି ଧ୍ୟାନ ଦେବାର୍କେ କୁହାଯାଇଛି। BLO ମାନେ ଘର ଘର ବୁଲିକରି ସର୍ଭେ କରିବେ। ଭୋଟର ତାଲିକା ପ୍ରସ୍ତୁତି ଲାଗିଥିବାର ସବୁ ଗଣନା ଫର୍ମକେ ସ୍ଥାନୀୟ ଓଡ଼ିଆତି ଉପଲବ୍ଧ କରାଯିବା। ଇତାର ସହିତ ଲୋକର ସହାୟତା ଲାଗି 1950 ଟୋଲ୍ ଫ୍ରି ନିର୍ବାଚନ ହେଲ୍ପଲାଇନ୍ ନମ୍ବର ବିଲ୍ ବ୍ୟାପକ ଭାବେ ପ୍ରଚାର କରାଯିବା। ପଞ୍ଚାୟତିରାଜ ଆଉ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତି ଆସିକରି ଗୋଟିଏ ସମୀକ୍ଷା ବୈଠକଟି ଯୋଗ ଦେଇଛନ୍। ଜିଲ୍ଲାପାଳଙ୍କର ସଦ୍ଭାବନା ସଭାଗୃହନ ହୋଇଥିବାର ବୈଠକଟି ଯୋଗ ଦେଇକରି ଭିତ୍ତିଭୂମିର ବିକାଶ ସାଙ୍ଗେ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାମାନଙ୍କୁ ଲୋକର ପାଖେ ପହଞ୍ଚାବାର୍କେ ମନ୍ତ୍ରୀ ଆହ୍ୱାନ ଦେଇଛନ୍। ଜିଲ୍ଲାନୁ ପିଇବାର ପାଣିର ସମସ୍ୟାଥି ସୁଧାର ଆସିଥିବାର ବାବଦେ କହିକରି ଆଗ୍କେ ପାନୀୟ ଜଳ ପ୍ରକଳ୍ପର ଭିତ୍ତିଭୂମିର ବିକାଶ କରବାର୍କେ ସେ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ଜିଲ୍ଲାପାଳ ମଧୁସୂଦନ ଦାସ, ଖଡ଼ିଆଲ ବିଧାୟକ

ଧୀରାଜ ପାଣିଗ୍ରାହୀ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଆଉ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବର କେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଧୀନ ଥିବା ଗୋଡ଼ କଲାଖୁଣ୍ଟା ଗାଁ ତିଆରି ଚାଲିଥିବାର ପାଇଖାନା ଟାଙ୍କିତି ଶ୍ୱାସରୁଦ୍ଧ ହୋଇକରି 6 ଜଣଙ୍କର ଜୀବନ ଯାଇଛି। ପୁଲିସର ସୂଚନା ଅନୁସାରେ ଶ୍ରମିକମାନେ ଗୋଟିଏ ସେପ୍ଟିକ୍ ପାଇଖାନା ଟାଙ୍କିନ କାମ କରୁଥିବାର ବେଳେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲା। ତାଙ୍କୁ ଉଦ୍ଧାର କରିବାକେ ଯାଇକରି ଅଲଗା ଶ୍ରମିକ, ଘର ମାଲିକ ଆଉ ତାଙ୍କର ପୁଅ ଟାଙ୍କି ଭିତରକେ ଯାଇକରି ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମ୍କୁ ପାଖ ଡାକ୍ତରଖାନାନ ଭର୍ତ୍ତି କରାଯାଇଥିଲେ ବି ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଆଉ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାନ ଚିକିତ୍ସିତ ହେଉଛନ୍। ସ୍ଥାନୀୟ ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାତି ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକମାନଙ୍କର ପରିବାର ଲୋକ ଲାଗି 4 ଲକ୍ଷ ଟଙ୍କା ଲେଖା ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଅତ୍କା ସୁନ୍ଦର କରବାର୍ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଆଜ୍ ମନ୍ଦିର ଚାରିଆଡ଼େ ଚାଲିଥିବା ଉନ୍ନତିକରଣ ଆଉ ଭିତରଫାଲର କାମର ଅନୁଧ୍ୟାନ କରିଛନ୍। ଆଇବା ରଥଯାତ୍ରା ଉତ୍ତରୁ ଗୁଣ୍ଡିଚା ମନ୍ଦିରକେ ସର୍ବସାଧାରଣ ଦର୍ଶନ ଲାଗି ଖୋଲାଯିବା ବୋଲି ଶ୍ରୀ ପାଢ଼ୀ କହିଛନ୍। ରାଇଜେ ଯୁକ୍ତ 2 ପୁନଃ ମୂଲ୍ୟାୟନ ଆବେଦନ ପ୍ରକ୍ରିୟା ଆଇବା 1 ତାରିଖନୁ ମୂଲ ହେବା। ଯୁକ୍ତ 2 ବିଜ୍ଞାନ, ବାଣିଜ୍ୟ, କଳା ଆଉ ଧନ୍ଦାମୂଳକ ପାଠ୍ୟକ୍ରମର ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଲାଗି ଛାତ୍ରଛାତ୍ରୀମାନେ ଆଇବା ଜୁନ୍ 12 ତାରିଖ ତକ ଆବେଦନ କରିପାରିବେ। ଫି ପେପର ଲାଗି 200 ଟଙ୍କା ଦେୟ ଦେବାରକେ ପଡ଼ବା। ପୁନଃ ମୂଲ୍ୟାୟନ ଉତ୍ତରୁ ଡାଉନଲୋଡ୍ ଲିଙ୍କ ଆଇବା 19-23 ତାରିଖ ଭିତରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଖକେ ଇମେଲ୍ ଜରିଏ ପଠାଯିବା। ମାର୍କ ଥି ଭୁଲ ଥିଲେ ଜୁନ୍ 30 ତାରିଖ ତକ ଅଭିଯୋଗ ଦାଖଲ କରବାରକେ ପଡ଼ବା ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ଦିଆଯାଇଛି। ଆକାଶବାଣୀର 90 ବର୍ଷର ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ତରଫରୁ ଆଜି ଗୋଟିଏ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରା କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ବାହାରିକରି ସହରର ଭିନ୍ ଭିନ୍ ଜାଗା ବୁଲିକରି କେନ୍ଦ୍ରନ ପହଞ୍ଚିଥିଲା। କାର୍ଯ୍ୟକ୍ରମଟି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଆଉ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଯୋଗ ଦେଇକରି ଗଲା 40 ବର୍ଷ ହେଲା ଆକାଶବାଣୀ ଶ୍ରୋତା ଭାବେ ଜଡ଼ିତିକରି ରହିଛନ୍ ବୋଲି କହିଛନ୍। ଏ ଅବସରରେ ଆକାଶବାଣୀ ତରଫରୁ ଆୟୋଜିତ ପଦଯାତ୍ରାଟି ଯୋଗ ଦେଇଥିବା ସମ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର ଆୟୁକ୍ତ କିରଣଦୀପ ଫୋର୍ସ ସହଟା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକେ 2 ବିଚାରପତି ପତାକା ଦେଖାଇକରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମଟି ପାଖାପାଖି 400 ଜଣ ଭାଗ ନେଇଥିଲେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜି ତାର ସ୍ଥାପନା ଦିବସ ପାଳନ କରୁଛି। 1963 ମସିହାଟି ଆଜିର ଦିନେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ସ୍ଥାପନା ହୋଇଥିଲା। 20 କିଲୋୱାଟ୍ ଟ୍ରାନ୍ସମିଟର ପ୍ରସାରଣ ମୂଲ ହୋଇଥିବାର ଇ କେନ୍ଦ୍ର ଏଛେନ୍ 100 କିଲୋୱାଟ୍ କ୍ଷମତାର ଡିଜିଟାଲ ପ୍ରସାରଣ କରୁଛି। ଇତାର ସଙ୍ଗେ କେନ୍ଦ୍ରନୁ FM ମହାନଦୀ ଆର୍ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ସାଙ୍ଗେ ଫି ଘଣ୍ଟାର ମୁଖ୍ୟ ଖବର ପ୍ରସାରଣ ଲାଗି ଲୋକମାନେ ତାଙ୍କର ନିଜର ଭାଷାତି ଦେଶ ବିଦେଶ ସହିତ ନିଜର ଅଞ୍ଚଳର ଖବର ପାଇପାରୁଛନ୍। ଆକାଶବାଣୀ ରିକ୍ରିଏସନ୍ କ୍ଲବ ତରଫରୁ ଆଜି ସ୍ଥାପନା ଦିବସ ପାଳନ ଅବସରରେ କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ଏହି କେନ୍ଦ୍ର ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ ଆଉ ସଂସ୍କୃତିର ପ୍ରଚାର ପ୍ରସାର ଦିଗେ ବଢ଼ତି ଭୂମିକା ନେଇକରି ଶ୍ରୋତାମାନଙ୍କର ମନ ଜିତିପାରିଛି ବୋଲି କହିଥିଲେ। କାର୍ଯ୍ୟକ୍ରମକେ ରିକ୍ରିଏସନ୍ କ୍ଲବର ସମ୍ପାଦକ କ୍ଷେତ୍ରମଣି ବିଭାର ସଞ୍ଚାଳନ କରିଥିଲେ। ଏଥି କାର୍ଯ୍ୟାଳୟର ଅଧିକାରୀ ଆର୍ କର୍ମଚାରୀମାନେ ଯୋଗ ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କର ଅଧ୍ୟକ୍ଷତାଟି ଆଜି ଜିଲ୍ଲା ଜଳ ଆଉ ପରିମଳ ମିଶନର ସମୀକ୍ଷା ବୈଠକ ହୋଇଯାଇଛି। ଖରାଦିନେ ପାନୀର ସମସ୍ୟା ଦୂର କରିକି ସବୁ ନାଗରିକମାନଙ୍କର ପାଖେ ସଫା ପିଇବାର ପାଇଁ ପହଞ୍ଚାବାର ଉପରେ ବୈଠକଟି ଜୋର ଦିଆଯାଇଛି। ଜିଲ୍ଲାର ସବୁ ନଲକୁଆଁ, ସୌର ପମ୍ପ ଆଉ ପାଇନ୍ ପ୍ରକଳ୍ପକେ ପୂରାପୂରି କାର୍ଯ୍ୟକ୍ଷମ କରବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ଟେପ୍ଥି ପାଇନ୍ ଯୋଗାବାର ଆଉ ବସୁଧା ହେଲ୍ପଲାଇନ୍ଟି ଆସୁଥିବାର ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ ଲାଗି କୁହାଯାଇଛି। ଝାରସୁଗୁଡ଼ା ଜିଲ୍ଲାନ ଆଜି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ଦେଇ ହୋଇଯାଇଛି। ବୈଠକଟି 2025-26 ଆର୍ଥିକ ବର୍ଷର ଯୋଜନା ଆଉ ସଫଳତାର ସମୀକ୍ଷା ସହିତ 2026-27 ବର୍ଷ ଲାଗି ବାର୍ଷିକ କାର୍ଯ୍ୟ ଖସଡ଼ାକେ ଅନୁମୋଦନ ମିଳିଛି।
ନୂଆପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଜିଲ୍ଲା କାରାଗାର ପରିସନ୍ନ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାହାଲିଆ ଆଇନସେବା ବାବଦେ ଲୁକୁ ଜଣାଇଥିଲେ। ଏହି କେନ୍ଦ୍ରକେ ଆସିକରି କାର୍ଯ୍ୟରତ ସରକାରୀ ଓକିଲ ଆଉ ଅଧିକାର ମିତ୍ରମାନଙ୍କନୁ ମାହାଲିଆ ଆଇନ

ପରାମର୍ଶ ନେବା ଲାଗି କଏଦୀମାନଙ୍କର ପରିବାରବର୍ଗ ଆଉ ଆତ୍ମୀୟମାନଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ପାଣିପାଗ ରାଜ୍ୟ ଜବରଖରା ଲାଗି ରହିଥିବା ବେଳେ ଗଲା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲକା ନୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦୁଝର ଜିଲ୍ଲା ବାଂଶପାଳନ ରାଜ୍ୟର ସବୁନୁ ଜହ 26.2 ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାନ 14.8 ମିଲିମିଟର ବର୍ଷା ହୋଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ସିଆଡ଼େ ଆଇବା 3 ଦିନ ତକ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାକେ ଜବର ଗ୍ରୀଷ୍ମ ପ୍ରବାହ ଲାଗି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେସେ ମୁଖ୍ୟ ଖବର ଫେର ଘାଏ ପୁରୀଠାନେ ଆଇବା ମାସ ହେବା ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ ରାଇଜେ ଆଇବା 30 ତାରିଖ ନୁ ମୂଲ ହେବାର ଥିବା ଏସ୍ଆଇଆର୍ କାର୍ଯ୍ୟକ୍ରମର ସୁପରିଚାଳନା ଲାଗି ପ୍ରସ୍ତୁତି ବୈଠକ କଳାହାଣ୍ଡି ଜିଲ୍ଲାର ଗୌଡ଼ କଲାଖୁଣ୍ଟା ଗାଁ ଶ୍ୱାସରୁଦ୍ଧ ହୋଇକରି 6 ଜଣଙ୍କର ଗଲା ଜୀବନ ଆଉର୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଆଜ ପାଳନ କରୁଛି ତାର ପ୍ରତିଷ୍ଠା ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ଆକାଶବାଣୀ ସମ୍ବଲପୁର ସମର୍ତ୍ତମାନ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର. କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ. ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ସଦସ୍ୟ ରାଷ୍ଟ୍ର. ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ. ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ. ଅନୁପ୍ରବେଶ ଏବଂ

0: ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ।
1: मैं आज देश के सामने एक चिंता एक चुनौती के संबंध में आगाह करना चाहता हूँ। षड्यंत्र के तहत देश की डेमोग्राफी को बदला जा रहा है, एक नए संकट के बीज बोए जा रहे हैं और ये घुसपैठिए मेरे देश के नौजवानों की रोजी रोटी छीन रहे हैं, एक घुसपैठिए मेरे देश की बहन बेटियों को निशाना बना रहे हैं, ये बर्दाश्त नहीं होगा। ये घुसपैठिए भोले भाले आदिवासियों को भ्रमित करके उनकी जमीनों पर कब्जा कर रहे हैं, ये देश सहन नहीं करेगा और इसलिए एक हाई पावर डेमोग्राफी मिशन शुरू करने का निर्णय किया है।
0: ଶ୍ରୀ ଶାହା କହିଛନ୍ତି, ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଘଟୁଛି। ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଜନସଂଖ୍ୟାଗତ ପରିବର୍ତ୍ତନ କେବଳ ଦେଶର ସାର୍ବଭୌମତ୍ୱ ସହ ଜାତୀୟ ସୁରକ୍ଷା, ଆଇନ ଶୃଙ୍ଖଳା, ସାମାଜିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଏବଂ ଆଦିବାସୀ ସମାଜର ସଂରକ୍ଷଣ ସହିତ ଜଡ଼ିତ ପ୍ରସଙ୍ଗରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଶ୍ରୀ ଶାହା କହିଛନ୍ତି, ଏହି କମିଟି ବେଆଇନ ପ୍ରବେଶ ଏବଂ ବିଭିନ୍ନ କାରଣରୁ ସମଗ୍ର ଭାରତରେ ଘଟୁଥିବା ଜନସଂଖ୍ୟାଗତ ପରିବର୍ତ୍ତନର ବ୍ୟାପକ ଅଧ୍ୟୟନ କରିବ। ଧାର୍ମିକ ଏବଂ ସାମାଜିକ ସମ୍ପ୍ରଦାୟ ସ୍ତରରେ ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନ ଢାଞ୍ଚାକୁ ମଧ୍ୟ କମିଟି ସମୀକ୍ଷା କରିବ। କମିଟି ଏକ ଯୋଜନାବଦ୍ଧ ଏବଂ ସମୟଭିତ୍ତିକ ସମାଧାନ ବାହାର କରି ରିପୋର୍ଟ ଉପସ୍ଥାପନ କରିବେ ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଗସ୍ତରେ ସିକିମ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଷ୍ଟ୍ରପତି କେତେକ ସ୍ଥାନକୁ ପରିଦର୍ଶନ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆଜି ଅର୍କିଡାରିୟମ୍ ଏବଂ ନାମଗେଲ୍ ତିବ୍ବତଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ଅର୍କିଡାରିୟମ୍ଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ପ୍ରମୁଖ ସ୍ୱାଗତ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶଗତ ଏବଂ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ନାଥୁଲାଘାଟି ପରିଦର୍ଶନ କରିବା ସହ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ସମ୍ମିଳିତ କାର୍ଯ୍ୟସୂଚୀର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ କେ ନାଗରାଜ ନାଇଡୁ କହିଛନ୍ତି, ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଆଧାରିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ଉପରେ ମତ ବିନିମୟ ହୋଇଛି। ବୈଠକରେ ସଦସ୍ୟ ରାଷ୍ଟ୍ରଗଣ ଏକ ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, କ୍ୱାଡ୍ ସଦସ୍ୟ ରାଷ୍ଟ୍ର ସହଭାଗିତା ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ ହୋଇଛି। ସେଥିମଧ୍ୟରେ ସାମୁଦ୍ରିକ ଏବଂ ଆନ୍ତର୍ଜାତିକ ସୁରକ୍ଷା, ଆର୍ଥିକ ସମୃଦ୍ଧି, ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ କ୍ଷେତ୍ରରେ ତ୍ୱରିତ ପ୍ରକ୍ରିୟା ଅନ୍ତର୍ଭୁକ୍ତ। କ୍ୱାଡ୍ ରାଷ୍ଟ୍ରଗୁଡ଼ିକ ଆଜି ସାମୁଦ୍ରିକ କ୍ଷେତ୍ରରେ ସମନ୍ୱୟକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ର ସମୀକ୍ଷା ସହଯୋଗ ବ୍ୟବସ୍ଥା ଆରମ୍ଭ କରିବା ନେଇ ସହମତ ହୋଇଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ନିନ୍ଦା କରାଯାଇଥିବା ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରିଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ

0: ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଉନ୍ନତ ବୈଷୟିକ ସୁରକ୍ଷା ବ୍ୟବସ୍ଥା, ସମୟୋଚିତ ଅନୁଧ୍ୟାନ ଏବଂ ତ୍ୱରିତ ଅଭିଯୋଗ ସମାଧାନ ବ୍ୟବସ୍ଥା ପାଇଁ ମଧ୍ୟ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ବୈଷୟିକ ତ୍ରୁଟି ଏବଂ ଦେୟ ବିଫଳତା ସଂକ୍ରାନ୍ତ ସମସ୍ୟାକୁ ଦୂର କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସିବିଏସ୍ଇ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ଏକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା, କାନାଡା ବ୍ୟାଙ୍କ ଏବଂ ଇଣ୍ଡିଆନ୍ ବ୍ୟାଙ୍କର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀ ଅନୁକୂଳ ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବିଶେଷ କରି ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ, ଉତ୍ତର ଖାତାର ଫଟୋକପି ପ୍ରଦାନ ଏବଂ ଅନ୍ୟାନ୍ୟ ଦେୟ ଆଧାରିତ ପ୍ରକ୍ରିୟା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଡ୍ରୋନ୍ ମାଧ୍ୟମରେ ହେଉଥିବା ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ ଚୋରା କାରବାରକୁ ରୋକିବା ପାଇଁ ଆସନ୍ତା 6 ମାସ ମଧ୍ୟରେ ଏକ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜସ୍ଥାନର ବିକାନେର ଜିଲ୍ଲାର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ବିଏସ୍ଏଫ୍ କର୍ମଚାରୀଙ୍କୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ସୀମାପାର ଆତଙ୍କବାଦ ଦେଶ ପାଇଁ ଆହ୍ୱାନପୂର୍ଣ୍ଣ ଥିବାବେଳେ ଦେଶ ଭିତରେ ଏହାକୁ ସହଯୋଗ କରୁଥିବା ଆଭ୍ୟନ୍ତରୀଣ ଉପାଦାନ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ସୀମାପାର ଆତଙ୍କବାଦକୁ ସହଯୋଗ କରୁଥିବା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ସୀମାରେ ଅବତରଣ କରୁଥିବା ଡ୍ରୋନ୍ରୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ସଂଗ୍ରହ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ପ୍ରଭାବଶାଳୀ ଢଙ୍ଗରେ ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପୁଲିସ୍ ଏବଂ ନାଗରିକ ପ୍ରଶାସନକୁ ସହଯୋଗ କରିବା ଜରୁରୀ ବୋଲି ଶ୍ରୀ ଶାହା କହିଛନ୍ତି। ସୀମା ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ, ବିଏସ୍ଏଫ୍, ସଶସ୍ତ୍ର ବାହିନୀ, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ନେଇ ଏକ ବହୁସ୍ତରୀୟ ସୁରକ୍ଷା ପ୍ରଣାଳୀ ଗଠନର ଆବଶ୍ୟକତା ଉପରେ ଶ୍ରୀ ଶାହା ଗୁରୁତ୍ୱ ଆରୋପ କରିଛନ୍ତି। ଆସନ୍ତା 2036 ମସିହାରେ ଭାରତର ଅଲିମ୍ପିକ୍ କ୍ରୀଡ଼ା ଆୟୋଜନକୁ ଦୃଷ୍ଟିରେ ରଖି ଆଗାମୀ ଅଲିମ୍ପିକ୍ କ୍ରୀଡ଼ାସୂଚୀରେ ଯୋଗାସନକୁ ଅନ୍ତର୍ଭୁକ୍ତ କରାଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଅହମ୍ମଦାବାଦ ଆସନ୍ତା ଜୁନ୍ ମାସ 4 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଏହା ଦେଶର ପାରମ୍ପରିକ ସୁସ୍ଥତା ଅଭ୍ୟାସକୁ ବିଶ୍ୱ କ୍ରୀଡ଼ା ଶୃଙ୍ଖଳ ଭାବରେ ସ୍ଥାନିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯୋଗାସନ ଅନ୍ତର୍ନିହିତ ଶକ୍ତି ବୃଦ୍ଧିକୁ ପ୍ରତିଫଳିତ କରେ ଏବଂ ସାରା ବିଶ୍ୱରେ ଶାରୀରିକ ମାନସିକ ସୁସ୍ଥତା ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବାରେ ଯୋଗ ଏକ ମାଧ୍ୟମ ଭାବେ ଉଭା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଯୋଗାସନ ଶାରୀରିକ ସୁସ୍ଥତା, ଶୃଙ୍ଖଳା ଏବଂ ମାନସିକ ସନ୍ତୁଳନକୁ ଏକାଠି କରିଥାଏ। ଯୋଗ ପ୍ରଶିକ୍ଷକ ଏବଂ ସୁସ୍ଥତା ପେସାଦାରଙ୍କ ପାଇଁ ମଧ୍ୟ ଜୀବିକା ଅର୍ଜନର ସୁଯୋଗ ସୃଷ୍ଟି କରିଥାଏ। ଆନ୍ତର୍ଜାତିକ ସ୍ତରରେ ଭାରତ ଯୋଗାସନକୁ ପ୍ରୋତ୍ସାହିତ କରିବାରେ ନେତୃତ୍ୱ ନେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ 2026ର ଅଫିସିଆଲ୍ ମାସ୍କଟ୍, ଜର୍ସି ଏବଂ ଚାମ୍ପିୟନ୍ସିପ୍ ଚଳଚ୍ଚିତ୍ରକୁ ଉନ୍ମୋଚନ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ 2026 ପାଳନ ନେଇ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି। ଇଂରାଜୀ, ହିନ୍ଦୀ ଏବଂ 21 ଆଞ୍ଚଳିକ ଭାଷାରେ ଏହି ହ୍ୟାଣ୍ଡବୁକ୍ ପ୍ରସ୍ତୁତ ହୋଇଛି। ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆନ୍ତର୍ଜାତିକ ଯୋଗ ଦିବସ ପାଳନ, ଯୋଗକ୍ରିୟା ଏବଂ ଏଥିପାଇଁ ମନ୍ତ୍ରଣାଳୟ ଗ୍ରହଣ କରିଥିବା ପଦକ୍ଷେପ ଏବଂ ଏହା ସହିତ ଜଡ଼ିତ ଜନଭାଗିତାର ସୁଯୋଗ ଆଦି ଏହି ହ୍ୟାଣ୍ଡବୁକ୍ରେ ସ୍ଥାନିତ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ସିବିଏସ୍ଇ ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 4 ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ପଡ଼ି ରହିଥିବା ହଜାର ହଜାର ସଂଖ୍ୟାର ରାଜସ୍ୱ ମାମଲାର ତ୍ୱରିତ ଶୁଣାଣି ଓ ଫଇସଲା ପାଇଁ କଟକ ବୋର୍ଡ ଅଫ୍ ରେଭିନ୍ୟୁ ପରିସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ୱ ମାମଲାର ସମାଧାନ ପାଇଁ ରିଭିଜନ କୋର୍ଟ ସଂଖ୍ୟା 43କୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆଗାମୀ ଦିନରେ

0: ଖେଳାଗୁଡ଼ିକର ପଞ୍ଜୀକରଣ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ଆମେ ଶୀଘ୍ର ସମାପ୍ତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ 23ଟା ରିଭିଜନାଲ କୋର୍ଟ କରିକିରି ମେମ୍ବର ବୋର୍ଡ ଅଫ ରେଭିନ୍ୟୁର ଗୁଡ଼ିଏ କେସ୍ ଆମେ ରିଭିଜନାଲ କୋର୍ଟକୁ ଟ୍ରାନ୍ସଫର କରିଥିଲୁ। ପରବର୍ତ୍ତୀ ଅବସ୍ଥାରେ ରିଭିଜନାଲ କୋର୍ଟର ସଂଖ୍ୟା ମଧ୍ୟ ବୃଦ୍ଧି କରିକିରି 43ରେ ସଂଖ୍ୟା ପହଞ୍ଚିଲା ଏବଂ ତାର ସାଙ୍ଗରେ ସାଙ୍ଗରେ ନିକଟ ଅତୀତରେ ମଧ୍ୟ ଗୁଡ଼ିଏ ପ୍ରକାରର କେସ୍ ତହସିଲଦାରମାନଙ୍କୁ ମଧ୍ୟ ଆମେ ଅଧିକୃତ କରିଥିଲୁ, ଯେମିତି କେସେସ୍ ସବୁ ଲୋକ ଶୀଘ୍ର ନ୍ୟାୟ ପାଇବେ, କେସ୍ ସମାପ୍ତ ହେବ।
0: ଆକାଶବାଣୀ କଟକ କେନ୍ଦ୍ରର 90ତମ ପ୍ରତିଷ୍ଠା ଦିବସ ଅବସରରେ କଟକ ଦରଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠା ଦିବସ ଅବସରରେ ଶାସ୍ତ୍ରୀୟ ସଙ୍ଗୀତ, ପାଲା, ଦାସକାଠିଆ ପରିବେଷଣ କରାଯାଇଥିଲା। କଟକ ଆକାଶବାଣୀ କେନ୍ଦ୍ରର ପ୍ରାକ୍ତନ ଅତିରିକ୍ତ ଉପମହାନିର୍ଦ୍ଦେଶକ ହୃଷିକେଶ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା, ସଂସ୍କୃତି, ମନୋରଞ୍ଜନ, ଚାଷ ଏବଂ ସମ୍ବାଦ ପରିବେଷଣ କ୍ଷେତ୍ରରେ ଆକାଶବାଣୀର ଦାନ ଅତୁଳନୀୟ ବୋଲି କହିଥିଲେ। ଏ ସମ୍ପର୍କରେ ଆକାଶବାଣୀ କଟକର କାର୍ଯ୍ୟକ୍ରମ ନିଷ୍ପାଦକ ଦୁର୍ଗାଚରଣ ମାଝୀ କହିଥିଲେ,
2: ଆମର 90 ବର୍ଷ ଭିତରେ ଯେଉଁ କାର୍ଯ୍ୟକ୍ରମ ଆମେ ପ୍ରସ୍ତୁତ କରିକି

0: କଟକ ଆକାଶବାଣୀ କେନ୍ଦ୍ରର ପ୍ରାକ୍ତନ ଅତିରିକ୍ତ ଉପମହାନିର୍ଦ୍ଦେଶକ ହୃଷିକେଶ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା, ସଂସ୍କୃତି, ମନୋରଞ୍ଜନ, ଚାଷ ଏବଂ ସମ୍ବାଦ ପରିବେଷଣ କ୍ଷେତ୍ରରେ ଆକାଶବାଣୀର ଦାନ ଅତୁଳନୀୟ ବୋଲି କହିଥିଲେ। ଏ ସମ୍ପର୍କରେ ଆକାଶବାଣୀ କଟକର କାର୍ଯ୍ୟକ୍ରମ ନିଷ୍ପାଦକ ଦୁର୍ଗାଚରଣ ମାଝୀ କହିଥିଲେ,
1: ଆମର ନବେ ବର୍ଷ ଭିତରେ ଯେଉଁ କାର୍ଯ୍ୟକ୍ରମ ଆମେ ପ୍ରସ୍ତୁତ କରିକି ସେଟାକୁ ଲୋକଙ୍କ ପ୍ରସାର ପାଖରେ ପହଞ୍ଚାଇବା ପାଇଁ ଯେଉଁ ହିତକାରୀ କାର୍ଯ୍ୟକ୍ରମ ଯେଉଁଗୁଡ଼ା ସବୁ ରହିଛି ଆକାଶବାଣୀର, ବିଶେଷ କରିକି ଯେଉଁ ଡେଭଲପମେଣ୍ଟାଲ ପ୍ରୋଗ୍ରାମ ଯେଉଁ କହୁଛୁ, ଆପଣଙ୍କର ଚାଷବାସ କଥା କୁହନ୍ତୁ କି ଶିକ୍ଷା କଥା କୁହନ୍ତୁ କି ଆପଣଙ୍କର ମନୋରଞ୍ଜନ ଯେଉଁଟା ସଙ୍ଗୀତ, ସେଟାକୁ ବେଶୀ ଗୁରୁତ୍ୱ ଦେଇଛୁ। ଅର୍ଥାତ୍ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନ, ଏହାରି ମାଧ୍ୟମରେ କାର୍ଯ୍ୟକ୍ରମ ଆମେ ପ୍ରସାରଣ କରିଆସିଛୁ।
0: ନିଆଳି ବିଧାୟକ ଛବି ମଲ୍ଲିକ କଟକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରି କଟକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଏକ ସଂକଳ୍ପ ଓ ସେବାର ସୁଯୋଗ ବୋଲି କହିଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ସମାନ ଉନ୍ନତି ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୌସୁମୀ ସମୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଗ୍ରୀଷ୍ମ ଅବକାଶ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ସମସ୍ତ ଛୁଟିକାଳୀନ ବେଞ୍ଚ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବେ। ଅବକାଶ ସମୟରେ ହାଇକୋର୍ଟରେ ସର୍ବନିମ୍ନ 50% କର୍ମଚାରୀ ଉପସ୍ଥିତି ନ୍ୟାୟାଳୟରେ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଜାତୀୟ ଗରିମା ଉତ୍ସବ ଅବସରରେ କଟକ ଜିଲ୍ଲା ଆଠଗଡ଼, ବାରଙ୍ଗ ଓ ବଡ଼ମ୍ବା ବ୍ଲକର ବିଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ନିକଟସ୍ଥ ଡାକ୍ତରଖାନାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଶିବିରରେ ଉପସ୍ଥିତ ରହି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗର ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ପରାମର୍ଶ ଓ ମାଗଣା ଔଷଧ ଦେଇଥିଲେ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକ୍ରିୟାରେ ଜିଲ୍ଲାରେ ଚଳିତ ମାସ 30ରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। କଟକ ମହାନଗର ନିଗମ ବିଜୁ ଭବନ ସମ୍ମିଳନୀ କକ୍ଷଠାରେ ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ସଚେତନତା ନିମନ୍ତେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ନିମନ୍ତେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ହାଇକୋର୍ଟ ପରିସରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ 115 ମାମଲାର ସମାଧାନ ହେବା ସହିତ 9,68,11,334 କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ହାଇକୋର୍ଟର 11 ବିଚାରପତି ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷକ ଭାଇ ଭଉଣୀମାନଙ୍କର କାର୍ଯ୍ୟକ୍ରମ ଚାଷବାସ। ଶୁଣିବା ଏ ବିଜ୍ଞାପନ ପରେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
6: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
7: ଅଂଶୁଘାତ ନ ହେବା ପାଇଁ ଦିନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
6: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ, ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
7: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
6: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
7: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
6: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
7: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
6: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ।

0: ଶୁଣିଲି ନାନୀ, ଯେନ୍ ପ୍ରକାର ଗାନା ସେ ପ୍ରକାର ବାଜନା, ତାର ସଙ୍ଗେ ତ ରୋଜା ଘର ଖଜା ଖାଇଲା ପରା ଲାଗଲା।
1: ହଁ, ଯେନ୍ତା ସୁନ୍ଦରା ଗାନା ବଜା ଗଜା ବି ହିନ୍ତି ହେଲା।
0: ହଇ
1: ଧନ୍ୟବାଦ ଗୁଟେ ବି
0: ଦଉଁ
1: ଆର ମାତର କରିବେ ବୈଠକ କେ ଆସିଲେ।
0: ହଇ
1: ବିଶେଷଜ୍ଞ ଆଜ୍ଞା ମାନଙ୍କର କଥା ଶୁଣିଥିସୁଁ, ଇଟା ତ ଅସଲି କଥା। ତୁ ବିଶେଷଜ୍ଞ ଆଜ୍ଞା ଗୋଟେ ଯାଇଛନ୍, ମୁଇଁ କଥାବାର୍ତ୍ତା ହେସି, ତୁ ଶୁନ।
0: ହଁ,
2: ଆଜିର ଆଲୋଚନାର ବିଷୟ ରହିଛି ଗ୍ରାମୀଣ କୃଷି ମୌସମ ସେବା ଅଧୀନସ୍ଥ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ବିଷୟ ନେ। ଇ ବିଷୟ ନେ ଆମର ସାଙ୍ଗେ ନେ କଥାବାର୍ତ୍ତା ହେବା ଲାଗି ଆମର ଷ୍ଟୁଡ଼ିଓ ନେ ଉପସ୍ଥିତ ଅଛନ୍ ଶ୍ରୀ ତାପସ ପାଣିଗ୍ରାହୀ। ଆଜ୍ଞା, ଏବେ ଆଞ୍ଚଳିକ କୃଷି ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର RRTTS ଭବାନୀପାଟଣା ଅଧୀନରେ ଚାଲୁଥିବା ଗ୍ରାମୀଣ କୃଷି ମୌସମ ସେବା ପ୍ରକଳ୍ପରେ କନିଷ୍ଠ କୃଷି ପାଣିପାଗବିତ୍ ଭାବେ ନେ କାମ କରୁଛନ୍। ତ ଆଜ୍ଞା ଜୁହାର।
3: ଜୁହାର ଆଜ୍ଞା,
2: ଆମର ଷ୍ଟୁଡ଼ିଓ କେ ଆପଣଙ୍କୁ ସ୍ୱାଗତ କରୁଛୁ। ଆମର ଚାଷୀ ଭାଇ ଭଉଣୀ ମାନେ ତ ଆଜ୍ଞା ଭିନ୍ନ ଭିନ୍ନ ଦିନେ ଭିନ୍ନ ଭିନ୍ନ ପ୍ରକାର ଚାଷବାସ କରୁଛନ୍। ମାତର୍କ କେତେବେଳେ ପାଣିପାଗ ବଦଳି ଯେସି, ସେମାନେ ଯଦି ଆମର ଏଇ ଅଞ୍ଚଳର ପାଣିପାଗ ବିଷୟରେ ଜାଣିକରି ଯଦି ସେଇ ହିସାବରେ ତାଙ୍କର କୃଷି କରିବେ ବୋଲେ ଅଧିକା ଲାଭ ପାଇପାରିବେ। ତ ଆମର ଚାଷୀ ଭାଇ ଭଉଣୀ ମାନେ ବର୍ତ୍ତମାନ ଜାଣିବା ଲାଗି ଚାହିଁବେ ଯେ ଆଜ୍ଞା ଏଇ ଗ୍ରାମୀଣ କୃଷି ମୌସମ ସେବା ପ୍ରକଳ୍ପର ଆରମ୍ଭ ଆର୍ ତାର ଉଦ୍ଦେଶ୍ୟ ବିଷୟରେ, ଏ ବିଷୟରେ ଟିକେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଧାରଣା ଦିଅନ୍ ଆଜ୍ଞା।
3: ସମସ୍ତଙ୍କୁ ନମସ୍କାର। ଆଞ୍ଚଳିକ କୃଷି ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର, ଯେଉଁଟାକି ଆମେ କହୁଛେ RRTTS, ଯେଉଁଟା ଭବାନୀପାଟଣାରେ ରହିଛି, ତ ସେଠାରେ ଆମର ଗ୍ରାମୀଣ କୃଷି ମୌସମ ସେବା ପ୍ରକଳ୍ପ ଦୀର୍ଘ ଦିନରୁ ଚାଲି ଆସୁଅଛି। ତ ସେହି ପ୍ରକଳ୍ପ ଆଧାରରେ ଆମେ କ'ଣ କରୁଛୁ ନା, ଆମେ ସପ୍ତାହକୁ 2 ଥର ପାଣିପାଗ ଭିତ୍ତିକ କୃଷି ପରାମର୍ଶ ପ୍ରଦାନ କରୁଛୁ। ତେଣୁ ସେହି ଗ୍ରାମୀଣ କୃଷି ମୌସମ ସେବା ପ୍ରକଳ୍ପ ସମ୍ବନ୍ଧରେ ମୁଁ କିଛି ଆପଣଙ୍କୁ ଆଗ ସୂଚନା ଦେବାକୁ ଚାହିଁବି। ଆମ ଦେଶ ମୁଖ୍ୟତଃ କୃଷି ପ୍ରଧାନ ଦେଶ, ତେଣୁ ଆମ ଦେଶର କୃଷି ମୁଖ୍ୟତଃ ମୌସୁମୀ ବୃଷ୍ଟିପାତ ଉପରେ ନିର୍ଭର କରିଥାଏ। ଜମି ପ୍ରସ୍ତୁତିଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ, ଏପରିକି ଅମଳ ପରବର୍ତ୍ତୀ ପଦକ୍ଷେପ ମଧ୍ୟ ସ୍ଥାନୀୟ ପାଣିପାଗ ଦ୍ୱାରା ନିୟନ୍ତ୍ରିତ ହୁଏ। ପାଣିପାଗର ସଠିକ୍ ପୂର୍ବ ସୂଚନା ଯଥା ସମୟରେ ଚାଷୀ ଭାଇମାନେ ଯଦି ପାଇପାରିବେ, ତଦନୁଯାୟୀ ସେମାନେ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ। ଏହି ସୂଚନା ତାଙ୍କ କୃଷି ଉତ୍ପାଦନରେ ବୃଦ୍ଧିରେ ସହାୟକ ହେବ। କୃଷି, ପଶୁପାଳନ, ମତ୍ସ୍ୟଚାଷ ଆଦି କ୍ଷେତ୍ରରେ ପାଣିପାଗ ସମ୍ବନ୍ଧୀୟ ତଥ୍ୟର ଗୁରୁତ୍ୱକୁ ଅନୁଭବ କରି ସର୍ବପ୍ରଥମେ 1945 କୃଷକମାନଙ୍କ ପାଇଁ ଭାରତ ପାଣିପାଗ ବିଭାଗ ଦ୍ୱାରା ରେଡିଓ ମାଧ୍ୟମରେ କୃଷକ ପାଣିପାଗ ପତ୍ରିକା ପ୍ରସାରିତ କରାଯାଇଥିଲା। ଏହାର ଠିକ 3 ଦଶନ୍ଧି ପରେ ଅର୍ଥାତ 30 ବର୍ଷ ପରେ 1976 ଭାରତ ପାଣିପାଗ ବିଭାଗ ରାଜ୍ୟ ସରକାରଙ୍କ କୃଷି ବିଭାଗ ସାହାଯ୍ୟରେ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ସେବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ବିଜ୍ଞାନ, ଉନ୍ନତ ଜ୍ଞାନକୌଶଳ ତଥା ଇଣ୍ଟରନେଟ୍ ମାଧ୍ୟମରେ ଯୋଗାଯୋଗର ଅଭୂତପୂର୍ବ ଅଗ୍ରଗତି ସୃଷ୍ଟି ହେଲା। ପୁନଶ୍ଚ 3 ଦଶନ୍ଧି ପରେ ଅର୍ଥାତ 30 ବର୍ଷ ପରେ 2006 ଭାରତ ପାଣିପାଗ ବିଭାଗ ଓ ଜାତୀୟ ମଧ୍ୟମ ଅବଧି ପାଣିପାଗ ପୂର୍ବାନୁମାନ କେନ୍ଦ୍ରର ସହଯୋଗିତାରେ ଏହି ସେବା ସମନ୍ୱିତ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ସେବାରେ ନାମିତ ହେଲା ଏବଂ ଏହା 130 କୃଷି ପାଣିପାଗ କ୍ଷେତ୍ରୀୟ କେନ୍ଦ୍ର ଦ୍ୱାରା ଜିଲ୍ଲା ସ୍ତରରେ ପାଣିପାଗ ଭିତ୍ତିକ କୃଷି ଉପଦେଶ

0: ପ୍ରସ୍ତୁତ କରାଗଲା। ଏହି ସେବାରେ ଭାରତ ସରକାରଙ୍କ କୃଷି ବିଭାଗ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ, ଭାରତୀୟ ବୈଷୟିକ ସଂସ୍ଥା, ରାଜ୍ୟ କୃଷି ବିଭାଗ, ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ତଥା କିଛି ବେସରକାରୀ ସଂସ୍ଥା ଭାରତ ପାଣିପାଗ ବିଭାଗ ସହିତ ସହବନ୍ଧିତ ହେଲେ। ଦ୍ୱାଦଶ ପଞ୍ଚବାର୍ଷିକ ଯୋଜନା ଅର୍ଥାତ୍ 2012-2017 ମଧ୍ୟରେ ଏହି ସେବା କିପରି ଜିଲ୍ଲା ସ୍ତରରୁ ବ୍ଲକ ସ୍ତରରେ ପ୍ରସ୍ତୁତ କରାଯାଇ ପ୍ରତ୍ୟେକ ଗ୍ରାମର ଚାଷୀମାନଙ୍କ ପାଖରେ ପହଞ୍ଚା ଯାଇପାରିବ ସେଥିପାଇଁ ଏହାକୁ ପୁନର୍ବାର ଗ୍ରାମୀଣ କୃଷି ମୌସୁମ ସେବା ନାମରେ ନାମିତ କରାଗଲା ଏବଂ ଆଜି ପର୍ଯ୍ୟନ୍ତ ଏହି ନାମରେ ପ୍ରକଳ୍ପ ଦ୍ୱାରା ପାଣିପାଗ ଭିତ୍ତିକ କୃଷି ପରାମର୍ଶ ସେବା ସପ୍ତାହକୁ 2 ଦିନ ମଙ୍ଗଳବାର ଓ ଶୁକ୍ରବାର ଦିନ ଜାରି କରାଯାଉ।
1: ଆଚ୍ଛା ହଁ ଆଜ୍ଞା, ତ ବର୍ତ୍ତମାନ ଆଉ ଗୋଟେ ପ୍ରଶ୍ନ ପଚାରିବି ଆଜ୍ଞା ଆପଣଙ୍କେ, ଗ୍ରାମୀଣ କୃଷି ମୌସୁମ ସେବା ପ୍ରକଳ୍ପ ଯେନ୍ ଆମର ଭବାନୀପାଟଣାରେ ଅଛି, ଏଇଟା ଭବାନୀପାଟଣା ଛଡା ଆର ଆମର ଓଡ଼ିଶାରେ କିନ୍ କିନ୍ ଜାଗାରେ ଅଛି କି ଆଜ୍ଞା?
0: ହଁ ଆଜ୍ଞା, ଓଡ଼ିଶାରେ ସମସ୍ତ ଜିଲ୍ଲାରେ ଗ୍ରାମୀଣ କୃଷି ମୌସୁମ ସେବା ପ୍ରକଳ୍ପ ମାଧ୍ୟମରେ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ସେବା ଯୋଗାଇ ଦିଆଯାଉଛି। ଶ୍ରୋତାମାନଙ୍କର ଅବଗତି ନିମନ୍ତେ ମୁଁ ଜଣାଇ ଦେବାକୁ ଚାହିଁବି କି ଆମ ଓଡ଼ିଶାକୁ ଜଳବାୟୁ, ମୃତ୍ତିକା ଓ ଫସଲ ପ୍ରଣାଳୀକୁ ଭିତ୍ତି କରି 10 କୃଷି ଜଳବାୟୁ ଅଞ୍ଚଳରେ ବିଭକ୍ତ କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଯେଉଁଟା ଭୁବନେଶ୍ୱରରେ ରହିଛି, ତା ଅଧୀନରେ 10 କୃଷି ଜଳବାୟୁ ଅଞ୍ଚଳରେ ଗୋଟିଏ ଲେଖାଏଁ ଆଞ୍ଚଳିକ କୃଷି ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର RRTTS ରହିଛି, ଯେଉଁଟାକି ଆମ ଭବାନୀପାଟଣାରେ ମଧ୍ୟ ଗୋଟିଏ ରହିଛି। ସେହି 10 RRTTS ଅଧୀନରେ ଗ୍ରାମୀଣ କୃଷି ମୌସୁମ ସେବା ପ୍ରକଳ୍ପ ଚାଲୁଅଛି। ଭବାନୀପାଟଣା ସ୍ଥିତ ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର ପଶ୍ଚିମ ମାଳ ଅଞ୍ଚଳ ଅଧୀନରେ ଆସୁଥିବା କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ପାଇଁ ପାଣିପାଗ ଭିତ୍ତିକ କୃଷି ଉପଦେଶ ସେବା 1995 ନଭେମ୍ବର ମାସରୁ ଯୋଗାଇ ଆସୁଛି।
1: ହଁ ହଁ, ତେବେ ଶ୍ରୀ ପାଣିଗ୍ରାହୀ, ଆଉ ଗୋଟେ ଆପଣଙ୍କ ପ୍ରଶ୍ନ ରହିଲା ଯେ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ଯେନ୍ ପ୍ରସ୍ତୁତ କରାଯାଉଛେ ସେଟା କିନ୍ କିନ୍ ବିଷୟକେ ଧ୍ୟାନ ଦିଆଯାଉଛେ, ସେ ବିଷୟରେ କିଛି ଆମକେ ଧାରଣା ଦିଅନ୍।
0: ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତି ବିଦ୍ୟା ସମ୍ପ୍ରସାରଣ କେନ୍ଦ୍ର ଅଧୀନରେ ଏକ କୃଷି ପାଣିପାଗ ସର୍ବେକ୍ଷଣ କେନ୍ଦ୍ର ରହିଛି। ସେହି କେନ୍ଦ୍ରରୁ ପ୍ରତିଦିନ କୃଷି ନିମିତ୍ତ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଇ ଭାରତ ପାଣିପାଗ ବିଭାଗକୁ ପଠାଯାଏ। ସେହି ତଥ୍ୟଗୁଡ଼ିକ ହେଲା ବୃଷ୍ଟିପାତର ପରିମାଣ, ଆକାଶରେ ମେଘର ଅବସ୍ଥିତି, ବାୟୁମଣ୍ଡଳର ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା, ସର୍ବୋଚ୍ଚ ଓ ସର୍ବନିମ୍ନ ଆପେକ୍ଷିକ ଆର୍ଦ୍ରତା, ପବନର ବେଗ ଏବଂ ଦିଗ, ବିଭିନ୍ନ ଗଭୀରତାରେ ମୃତ୍ତିକାର ତାପମାତ୍ରା, ଜଳୀୟ ବାଷ୍ପୀକରଣ, ଉଜ୍ଜ୍ୱଳ ସୂର୍ଯ୍ୟକିରଣର ଅବଧି ଇତ୍ୟାଦି। ତେଣୁ ଏହି ତଥ୍ୟଗୁଡ଼ିକ ଆଧାରରେ ଭାରତ ପାଣିପାଗ ବିଭାଗ ଆଗାମୀ 5 ପାଇଁ ସପ୍ତାହକୁ 2 ପାଣିପାଗ ପୂର୍ବାନୁମାନ, ଯାହା ମଧ୍ୟରେ ଆସୁଛି ଆମର ସର୍ବୋଚ୍ଚ ସର୍ବନିମ୍ନ ତାପମାତ୍ରା, ଆକାଶରେ ମେଘର ଅବସ୍ଥିତି, ବୃଷ୍ଟିପାତର ସମ୍ଭାବନା, ପବନର ବେଗ ଓ ଦିଗ ଇତ୍ୟାଦି, କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲା ପାଇଁ ଇଣ୍ଟରନେଟ୍ ମାଧ୍ୟମରେ କୃଷି ପାଣିପାଗ କ୍ଷେତ୍ରୀୟ ବିଭାଗକୁ ପ୍ରେରଣ କରିଥାଏ। ତ ଏହି ସୂଚନା ମିଳିବା ସଙ୍ଗେ ସଙ୍ଗେ ଆଞ୍ଚଳିକ ଗବେଷଣା ପ୍ରଯୁକ୍ତିବିଦ୍ୟା ସମ୍ପ୍ରସାରଣ କେନ୍ଦ୍ରର ସହଯୋଗୀ ନିର୍ଦ୍ଦେଶକ ଅଧ୍ୟକ୍ଷତାରେ କେନ୍ଦ୍ରର ବୈଜ୍ଞାନିକ ତଥା ବିଶେଷଜ୍ଞମାନେ ଆଗାମୀ 5 ସମ୍ଭାବ୍ୟ ପାଗକୁ ଆଖି ଆଗରେ ରଖି କେଉଁ ଫସଲ ପାଇଁ କ'ଣ କ'ଣ ପଦକ୍ଷେପ ଗ୍ରହଣ କରିବା ଉଚିତ ତାହା ସ୍ଥିର କରାଯାଏ। ଏହି ପତ୍ରିକାଟି ମୁଖ୍ୟତଃ 3 ଭାଗରେ ବିଭକ୍ତ ହୋଇଥାଏ। ପ୍ରଥମ ଭାଗରେ ବିଗତ ସପ୍ତାହର ପାଣିପାଗ ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଥାଏ। ଦ୍ୱିତୀୟ ଭାଗରେ ଆଗାମୀ 5 ପାଣିପାଗ ପୂର୍ବାନୁମାନ ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଥାଏ। ତୃତୀୟ ଭାଗରେ ଉକ୍ତ ପୂର୍ବାନୁମାନକୁ ଲକ୍ଷ୍ୟ କରି ପାଣିପାଗ ଭିତ୍ତିକ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ ତଥା ମତ୍ସ୍ୟ ସମ୍ପଦ ଜନିତ ପରାମର୍ଶମାନ ଉଲ୍ଲେଖ କରାଯାଏ। ଏତଦ୍ ବ୍ୟତୀତ ଫସଲର ଅବସ୍ଥା ଅନୁଯାୟୀ ବିହନ ବୁଣିବା, ଚାରା ଲଗାଇବାଠୁ ଆରମ୍ଭ କରି ଅନ୍ତଃଚାଷ, ଜଳସେଚନ, ସାର ଓ ଖତ ପ୍ରୟୋଗ, ରୋଗ ଓ ପୋକ ଦମନ ଏବଂ ଫସଲ ଅମଳ ସହିତ ଶସ୍ୟ ସାହିତ୍ୟ ରଖିବା ପର୍ଯ୍ୟନ୍ତ ଉପଯୁକ୍ତ ଉପଦେଶମାନ ପ୍ରଦାନ କରାଯାଇଥାଏ। ମୁଁ ଯଦି ଉଦାହରଣ ଦେବି ତାହେଲେ ଖରାଦିନେ ପ୍ରାକ୍ ମୌସୁମୀ ବର୍ଷାର ପୂର୍ବ ସୂଚନା ଥିଲେ ଜମିକୁ ଖରାଟିଆ ଚାଷ କରିବାକୁ ପରାମର୍ଶ ଦିଆଯାଏ। ଋତୁ ପ୍ରାରମ୍ଭରେ ବର୍ଷାର ସମ୍ଭାବନା ଥିଲେ ତାହାର ସୁଯୋଗ ନେଇ ଜମି ପ୍ରସ୍ତୁତି ଓ ବିହନ ବୁଣିବା ପାଇଁ ପରାମର୍ଶ ଦିଆଯାଏ। ଖରାଦିନେ ଲଗାତାର ଉତ୍ତାପ ଅଧିକ ହେବାର ସମ୍ଭାବନା ଥିଲେ ଜଳସେଚନ ବ୍ୟବଧାନ କମାଇବାକୁ ପରାମର୍ଶ ଦିଆଯାଏ। କେତେକ ସ୍ଥଳରେ ମାଟିକୁ ଶୁଖିଲା ପତ୍ର ଓ ନଡ଼ା ଦ୍ୱାରା ଘୋଡ଼ାଇ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଏ। ପାଣିପାଗର ପୂର୍ବ ସୂଚନା ବର୍ଷା ସମ୍ଭାବନା ଥିଲେ ଫସଲକୁ ଜଳସେଚନ ନଦେଇ ଅପେକ୍ଷା କରିବାକୁ ବାର୍ତ୍ତା ଦିଆଯାଏ। ଫସଲ ବୁଣିବା ପୂର୍ବରୁ ଅଧିକ ବର୍ଷାର ସମ୍ଭାବନା ଥିଲେ ଜମି ପାଗ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଏ। ଧାନ ତଳି ପକାଇବା ସମୟରେ ବର୍ଷାର ସମ୍ଭାବନା ଥିଲେ ସଦ୍ୟ ବୁଣାଯାଇଥିବା ଧାନ ତଳି ଘେରାରେ ପାଣି ଭର୍ତ୍ତି କରିବାକୁ ଏବଂ ବର୍ଷା ପରେ ତଳି ଘେରାରୁ ଜଳ ନିଷ୍କାସନ କରିବାକୁ ପରାମର୍ଶ ଦିଆଯାଏ। ଏହାଦ୍ୱାରା ଗଜା ହେଉଥିବା ବିହନ ବର୍ଷାରେ ଧୋଇ ହୁଏ ନାହିଁ। ଫସଲରେ ରାସାୟନିକ ଖାଦ୍ୟ ସାର ପ୍ରୟୋଗ କରିବାକୁ ଥିଲେ ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦିଆଯାଏ। ଅଧିକ ବର୍ଷାର ସୂଚନା ଥିଲେ ମୁଗ, ବିରି, କପା, ଚିନାବାଦାମ, ସୂର୍ଯ୍ୟମୁଖୀ, ମକା ଆଦି କ୍ଷେତରୁ ଅବିଳମ୍ବେ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ସୂଚନା ଦିଆଯାଏ। ଅମଳ ସମୟରେ ବର୍ଷାର ସୂଚନା ଥିଲେ କ୍ଷେତରେ କଟା ହୋଇଥିବା ପଡ଼ିଥିବା ଧାନ ଓ ଅନ୍ୟାନ୍ୟ ଫସଲକୁ ଛାତ ଥିବା ଖଳାକୁ କିମ୍ବା ସୁରକ୍ଷିତ ସ୍ଥାନକୁ ନେଇ ଆସିବା ପାଇଁ ପରାମର୍ଶ ଦିଆଯାଏ ଏବଂ ପାଚିଯାଇଥିବା ଧାନ ନକାଟି ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ

0: ପରାମର୍ଶ ଦିଆଯାଏ। ଚିନାବାଦାମ ଫସଲ ଅମଳ ଅବସ୍ଥାରେ ଥିଲେ ତୁରନ୍ତ ଅମଳ କରି ଛାତ କିମ୍ବା ଖଳାକୁ ନେଇ ଆସିବା ପାଇଁ ପରାମର୍ଶ ଦିଆଯାଏ। ବର୍ଷାର ପୂର୍ବ ସୂଚନା ଥିଲେ ତାର ସୁଯୋଗ ନେଇ ଡାଲି, କପା, ତୈଳବୀଜ ଓ ପନିପରିବା ଜାତୀୟ ଫସଲରୁ ଅନାବନା ଘାସ, ଲଟା ବାଛି ମାଟିର ବତରକୁ ଦେଖି ଖୋସାଖୋସି କରି ଆବଶ୍ୟକ ସ୍ଥଳେ ମାଟି ଟେକି ହୁଡ଼ା ଦେବାକୁ ପରାମର୍ଶ ଦିଆଯାଏ। ପାଣିପାଗର ପୂର୍ବ ସୂଚନାର ବର୍ଷାର ସମ୍ଭାବନା ଥିଲେ ଫସଲରେ ଘାସମରା ଔଷଧ କିମ୍ବା ଜୀବନାଶକ ଔଷଧ ପ୍ରୟୋଗ କିଛି ଦିନ ପାଇଁ ସ୍ଥଗିତ ରଖିବା ପାଇଁ ପରାମର୍ଶ ଦିଆଯାଏ। ତାଛଡ଼ା ସାମ୍ପ୍ରତିକ ପାଣିପାଗକୁ ଲକ୍ଷ୍ୟ କରି ବିଭିନ୍ନ ରୋଗ ଏବଂ ବିଭିନ୍ନ ପୋକମାନଙ୍କର ସମ୍ଭାବ୍ୟ ଉପସ୍ଥିତି ଏବଂ ସେମାନଙ୍କର ପରିଚାଳନା ସମ୍ପର୍କିତ ପରାମର୍ଶ ପ୍ରଦାନ କରାଯାଏ। ସେହିପରି ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ ଥିଲେ ଗୃହପାଳିତ ପଶୁମାନଙ୍କୁ ଦିନ 10ଟାରୁ 4ଟା ପର୍ଯ୍ୟନ୍ତ ବାହାରକୁ ନ ଛାଡ଼ିବା ପାଇଁ ପରାମର୍ଶ ଦିଆଯାଏ ଏବଂ ସମ୍ଭବ ହେଲେ ଗୁହାଳରେ ଫ୍ୟାନ୍ର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଏ। ତାହା ସହ ଦିନକୁ 2-3 ଥର ତାଙ୍କ ଉପରେ ପାଣି ସିଞ୍ଚିବାକୁ ପରାମର୍ଶ ମଧ୍ୟ ଦିଆଯାଏ।
1: ଖୁବ୍ ବଢିଆ କଥା ଆଜ୍ଞା, ଖୁବ୍ ସୁନ୍ଦର ଭାବେ ବୁଝେଇଦେଲେ। ତେବେ ଆଉ ଗୋଟେ କଥା ଅଛେ, ଏଇ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ଯେନ୍ ପଠାଯାଉଛେ, ଏଇଟା କେନ୍ ମାଧ୍ୟମରେ ପଠାଯାଉଛେ ଆର୍ ଆମର ଚାଷୀ ଭାଇ ବହିନ ମାନେ ଏଇଟାକେ କେନ୍ତା କରି ଜାଣିପାରିବେ?
0: ଠିକ୍ କଥା ପଚାରିଲେ ମ୍ୟାଡମ୍। ତେଣୁ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ଯେଉଁ ପତ୍ରିକା ଆମର ଓଡ଼ିଆ ଆଉ ଇଂରାଜୀ ଭାଷାରେ ସପ୍ତାହକୁ 2 ଥର ମଙ୍ଗଳବାର ଓ ଶୁକ୍ରବାର ଦିନ ଉଭୟ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ପାଇଁ ପ୍ରସ୍ତୁତ ହେଉଛି ଏବଂ ସେହି ପତ୍ରିକାକୁ ଉଭୟ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ, ବ୍ଲକ କୃଷି ଅଧିକାରୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର, ବିଭିନ୍ନ ଅଣସରକାରୀ ସଂଗଠନ ଓ କୃଷି ଓ ଆନୁଷଙ୍ଗିକ ସମ୍ବନ୍ଧୀୟ ବିଭାଗମାନଙ୍କୁ ଇମେଲ ତଥା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଯାଇଥାଏ। ଏହାଛଡ଼ା ଉଭୟ ଜିଲ୍ଲାର ବିଭିନ୍ନ କୃଷକ ଓ ଉତ୍ପାଦକ ସଂଗଠନ ଯେଉଁମାନେ ଅଛନ୍ତି ଏବଂ ବ୍ଲକ ସ୍ତରୀୟ ଅଗ୍ରଣୀ କୃଷକମାନଙ୍କୁ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ତାଙ୍କୁ ଏଡ୍ କରାଯାଇ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ପତ୍ରିକା ଓଡ଼ିଆ ଭାଷାରେ ନିୟମିତ ପଠାଯାଉଛି। ଏତତ୍ ବ୍ୟତୀତ ଏହି ପତ୍ରିକାକୁ କୃଷି ପାଣିପାଗ କ୍ଷେତ୍ରୀୟ କେନ୍ଦ୍ର RRTTS ଭବାନୀପାଟଣା ଦ୍ୱାରା ବିଭିନ୍ନ ସୋସିଆଲ ମିଡ଼ିଆରେ ମଧ୍ୟ ଏଇଟା ଅପଲୋଡ଼ କରାଯାଉଛି, ଯଥା ଆମର ଫେସବୁକ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ, ଟ୍ୱିଟର, ସେହିସବୁ ଆମର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଆମର ଆକାଉଣ୍ଟ ଗୋଟେ ଖୋଲା ହେଇଛି ଯାହାର ନାଁ ରହୁଛି AMFU କଳାହାଣ୍ଡି। ଏହି ନାମରେ ଆମର ଆକାଉଣ୍ଟ ରହିଛି, ଏହି ଆକାଉଣ୍ଟକୁ ଯାଇ ଆପଣମାନେ ସପ୍ତାହକୁ 2 ଥର ଆମର ପାଣିପାଗ ଭିତ୍ତିକ କୃଷି ପରାମର୍ଶକୁ ପାଇପାରିବେ। ଏହାଛଡ଼ା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ୱେବସାଇଟ୍ ଯେଉଁଟା OUAT.AC.IN ରୁ ମଧ୍ୟ ପ୍ରାପ୍ତ କରିପାରିବେ। ଏହାକୁ ଛାଡ଼ିଲେ ଭାରତୀୟ ପାଣିପାଗ ବିଭାଗର ୱେବସାଇଟ୍ ଯେଉଁଟା ଆମର IMDAgreement.gov.in ମଧ୍ୟ ଏହା ଉପଲବ୍ଧ। ତା ଛଡ଼ା ବର୍ତ୍ତମାନର ଆମର ଜ୍ଞାନକୌଶଳକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରାଳୟ ଅଧୀନରେ ଭାରତ ପାଣିପାଗ ବିଭାଗ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟ୍ରୋଲୋଜି ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ICAR ମିଳିତ ପଦକ୍ଷେପ ଦ୍ୱାରା ଏକ ମୋବାଇଲ୍ ଆପ୍ଲିକେସନ୍ ତିଆରି କରାଯାଇଛି, ଯାହାର ନାମ ହେଉଛି ମେଘଦୂତ। ଆପ୍ଲିକେସନ୍ରେ ଆପଣ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଉପଲବ୍ଧ। ଏହି ଆପ୍ ମାଧ୍ୟମରେ ଆପଣ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ଜାଣିବାକୁ ହେଲେ ଆଗ୍ରହୀ ଚାଷୀମାନଙ୍କୁ ମେଘଦୂତ ଆପ୍ଲିକେସନ୍କୁ ମୋବାଇଲ୍ରେ ଡାଉନଲୋଡ଼୍ କରିବାକୁ ପଡ଼ିବ ଏବଂ ସେମାନଙ୍କର ମୋବାଇଲ୍ ନମ୍ବର ଏବଂ ପସନ୍ଦିତ ଭାଷା ବ୍ୟବହାର କରି ସାଇନ୍ ଇନ୍ କରିବାକୁ ପଡ଼ିବ। ଏହି ଆପ୍ ପାଣିପାଗ ପୂର୍ବାନୁମାନକୁ ଆଧାର କରି ପ୍ରତ୍ୟେକ ମଙ୍ଗଳବାର ଓ ଶୁକ୍ରବାର ଦିନ ପାଣିପାଗ ସମ୍ବନ୍ଧୀୟ ପାଣିପାଗ କ୍ଷେତ୍ରୀୟ କେନ୍ଦ୍ର RRTTS ଭବାନୀପାଟଣା ଦ୍ୱାରା ପ୍ରସ୍ତୁତ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ଉପଲବ୍ଧ କରାଇଥାଏ। ଫସଲ ଓ ପଶୁ ସମ୍ପଦ ପରିଚାଳନା ବ୍ୟତୀତ ବର୍ତ୍ତମାନର ପାଣିପାଗ ସୂଚନା, ବର୍ଷା, ତାପମାତ୍ରା, ଆର୍ଦ୍ରତା, ପବନର ବେଗ ଏବଂ ଦିଗ ସମ୍ବନ୍ଧୀୟ ଆଗାମୀ 5 ଦିନର ପାଣିପାଗ ସୂଚନା ମଧ୍ୟ ପ୍ରଦାନ କରିଥାଏ, ଯାହା କୃଷି କାର୍ଯ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାକୁ ଛାଡ଼ିଲେ ଆମର www.mkisan.gov.in ୱେବସାଇଟ୍ ମାଧ୍ୟମରେ ମୋବାଇଲ୍ ନମ୍ବର ପଞ୍ଜୀକୃତ କରିଥିବା ଚାଷୀମାନଙ୍କୁ ଓଡ଼ିଆ ଭାଷାରେ ପାଣିପାଗ ଭିତ୍ତିକ ସଂକ୍ଷିପ୍ତ କୃଷି ଉପଦେଶ ମୋବାଇଲ୍ ସନ୍ଦେଶ ସପ୍ତାହକୁ 2 ଥର ପ୍ରେରଣ କରାଯାଉଛି। ବର୍ତ୍ତମାନ ସୁଦ୍ଧା କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରୁ 1,54,000ରୁ ଅଧିକ ଚାଷୀ ଏହି ମୋବାଇଲ୍ ସନ୍ଦେଶ ପାଇବା ନିମନ୍ତେ ନିଜ ନିଜର ମୋବାଇଲ୍ ନମ୍ବର ଉପରୋକ୍ତ ୱେବସାଇଟ୍ରେ ପଞ୍ଜୀକରଣ କରିଛନ୍ତି। ତେଣୁ ପଞ୍ଜୀକୃତ ହୋଇନଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରିବି କି ଆପଣମାନେ ଗ୍ରାମୀଣ କୃଷି ମୌସୁମୀ ସେବାର ଏହି ପାଣିପାଗ କୃଷିଭିତ୍ତିକ ସଂକ୍ଷିପ୍ତ ମୋବାଇଲ୍ ସନ୍ଦେଶ ପ୍ରାପ୍ତ କରିବା ପାଇଁ ନିଜ ମୋବାଇଲ୍ ନମ୍ବରକୁ www.mkisan.gov.in ୱେବସାଇଟ୍ କିମ୍ବା ଆଞ୍ଚଳିକ ଗବେଷଣା ପ୍ରଯୁକ୍ତିବିଦ୍ୟା ପ୍ରସାରଣ କେନ୍ଦ୍ର ଭବାନୀପାଟଣାରେ ପଞ୍ଜୀକୃତ କରି ଏହି ପାଣିପାଗ ଭିତ୍ତିକ ସଂକ୍ଷିପ୍ତ କୃଷି ଉପଦେଶ ସେବାର ଲାଭ ଉପଲବ୍ଧ କରନ୍ତୁ, ଯାହାଦ୍ୱାରା ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ପୂରଣ ହେବ ଏବଂ କୃଷକ ତଥା ଦେଶର ଆର୍ଥିକ ମାନଦଣ୍ଡର ଉନ୍ନତି ହୋଇପାରିବ। ଆଜିର ଦିନରେ ସାରା ଭାରତବର୍ଷରେ 5 କୋଟିରୁ ଅଧିକ ଚାଷୀ ଏବଂ ଓଡ଼ିଶାରେ 30 ଲକ୍ଷରୁ ଅଧିକ ଚାଷୀ ଏହି ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରି କୃଷି କାର୍ଯ୍ୟରେ ବହୁ ପରିମାଣରେ ଉପକୃତ ହେଉଛନ୍ତି।
1: ବହୁତ ବଢ଼ିଆ କଥା ଆଜ୍ଞା, ଏତେ ସଂଖ୍ୟାରେ ଚାଷୀ ଇତାର ଲାଭ ପାଇପାରୁଛନ୍ ଜାଣିକରି ବହୁତ ଖୁସି ଲାଗିଲା। ତ ବର୍ତ୍ତମାନ ସମୟରେ ଆଜ୍ଞା

0: ପାଖକେ ଦୃଷ୍ଟିନେ ରଖିକରି ଆମର କଳାହାଣ୍ଡି ଆର୍ ନୂଆପଡ଼ାର ଜିଲ୍ଲାରେ ଯେନ୍ ଚାଷୀମାନେ ଅଛନ୍, ତାଙ୍କେ କାଣା ପରାମର୍ଶ ଦେବେ?
1: ଦେଖନ୍ତୁ, ବର୍ତ୍ତମାନ ଧାନ ଅମଳ ହେବାର ସମୟ,
0: ହଁ,
1: ତେଣୁ ମୁଁ ଚାଷୀ ଭାଇ ଭଉଣୀମାନଙ୍କୁ ପରାମର୍ଶ ଦେବି କି ଧାନ କେଣ୍ଡାରେ ଶତକଡ଼ା 80% ଧାନ ପାଚି ଯାଇଥିଲେ ତାହା ଅମଳ ଉପଯୋଗୀ ଅଟେ। ତେଣୁ ଧାନ ଅଧିକ ପାଚିଗଲେ ଝଡ଼ିଯିବାର ମଧ୍ୟ ସମ୍ଭାବନା ପଡ଼ିଯାଇଥାଏ। ଅମଳ ପରେ ଧାନକୁ ଖରାରେ 2-3 ଦିନ ପର୍ଯ୍ୟନ୍ତ ଶୁଖାନ୍ତୁ, ଯାହାଦ୍ୱାରା ଧାନ ଅଧିକ ଦିନ ପର୍ଯ୍ୟନ୍ତ ସଂଗ୍ରହ କରି ରଖାଯାଇପାରିବ। ଧାନ ଅମଳ ପରେ ଚାଷୀମାନେ ଜମିର ଯେଉଁ ଥାଏ ଅବଶେଷ ସେଥିରେ ନିଆଁ ଲଗାଇ ଦେଉଛନ୍ତି, କିନ୍ତୁ ଆମର ପରାମର୍ଶ ରହିବ କି ଧାନ ଅମଳ ପରେ ଜମିରେ ଥିବା ଅବଶେଷରେ ନିଆଁ ଲଗାନ୍ତୁ ନାହିଁ, କାରଣ ଏହାଦ୍ୱାରା ପରିବେଶ ଦୂଷିତ ହେଉଛି ଏବଂ ଶ୍ୱାସକ୍ରିୟାଜନିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜୁଛି। ସେହି ନଡ଼ାକୁ ମାଟିରେ ଭଲ ଭାବରେ ମିଶାଇ ଦିଅନ୍ତୁ। ଏହାଦ୍ୱାରା କ'ଣ ହେବ ନା ମାଟିର ଉର୍ବର ଶକ୍ତି ବଢ଼ିବ, ତା ଛଡ଼ା ସେହି ନଡ଼ା ମଧ୍ୟ ମାଟିର ଜଳୀୟ ଅଂଶ ବାଷ୍ପୀକରଣକୁ ହ୍ରାସ କରିବା ସହ ମାଟିରେ ଥିବା ଜଳୀୟ ଅଂଶକୁ ସଂରକ୍ଷଣ କରିବ। ବର୍ଷା ଋତୁରେ ଚାଷ କରିବାକୁ ଥିବା ଜମିରେ ମାଟିରେ ବତର ଦେଖି ଖରାଟିଆ ଚାଷ କରିଦିଅନ୍ତୁ, ଏହାଦ୍ୱାରା ରୋଗ ପୋକ ଓ ଘାସ ବହୁମାତ୍ରାରେ ନିୟନ୍ତ୍ରଣ ହୋଇଥାଏ। କପା ଓ ହରଡ଼ ଚାଷ ପାଇଁ ଜମି ପ୍ରସ୍ତୁତି କାମ ଆରମ୍ଭ କରିଦିଅନ୍ତୁ ଏବଂ ଅଧିକ ଅମଳ ନିମନ୍ତେ ନିକଟସ୍ଥ କୃଷି ଅଧିକାରୀଙ୍କ ମତାମତ ନେଇ ଉନ୍ନତମାନର ବିହନର ବ୍ୟବସ୍ଥା କରନ୍ତୁ। ବର୍ତ୍ତମାନ ପାଗରେ ଫଳ ଗଛ ଓ ପନିପରିବା ଚାଷରେ ମାଟିରୁ ଜଳୀୟ ବାଷ୍ପୀକରଣକୁ ହ୍ରାସ କରିବା ପାଇଁ ଗଛ ମୂଳକୁ ନଡ଼ା ଶୁଖିଲା ପତ୍ର ଦ୍ୱାରା ଆଚ୍ଛାଦନ କରନ୍ତୁ ଏବଂ ଫସଲରେ ରୋଗ ପୋକର ଉପସ୍ଥିତିକୁ ନିୟମିତ ନିରୀକ୍ଷଣ କରନ୍ତୁ। ଭାରତ ପାଣିପାଗ ବିଭାଗର ଆକଳନ ଅନୁସାରେ ଏ ବର୍ଷ ମୌସୁମୀ 5-7 ଦିନ ଆଗୁଆ ଆସିବାର ସମ୍ଭାବନା ଥିବାରୁ ଖରିଫ ଚାଷ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ।
0: ସେସେନେ ଆଉ ଗୋଟେ କଥା ଆଜ୍ଞା, ଆମର ଅଞ୍ଚଳର ଯେନ୍ ଚାଷୀ ଭାଇ ଭଉଣୀମାନେ ଅଛନ୍, ସେମାନଙ୍କର ଲାଗି କାଣା ବାର୍ତ୍ତା ଦେବା ଲାଗି ଚାହିଁବେ?
1: ସର୍ବଶେଷରେ ଶ୍ରୋତାମାନଙ୍କୁ ମୋର ଅନୁରୋଧ ରହିବ କି ଆପଣଙ୍କ ଆଖପାଖରେ ଯେତେ ଆପଣଙ୍କର ଚାଷୀ ଭାଇ ଭଉଣୀମାନେ ଅଛନ୍ତି, ତା ଛଡ଼ା କୃଷକ ସଂଗଠନ, କୃଷକ ଉତ୍ପାଦକ ସଂଗଠନ ଏବଂ କୃଷି ସହିତ ଜଡ଼ିତ ବିଭିନ୍ନ ଅନୁଷ୍ଠାନମାନଙ୍କୁ ଏହି ଗ୍ରାମୀଣ କୃଷି ମୌସମ ସେବା ସମ୍ପର୍କରେ ଜଣାନ୍ତୁ, ଯାହାଦ୍ୱାରା କୃଷି କାର୍ଯ୍ୟରେ କ୍ଷତି କମ୍ ହେବା ସହ କୃଷକମାନଙ୍କର ଆୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ପୂରଣ ହୋଇପାରିବ ଏବଂ ତାହା ସଙ୍ଗେ ସଙ୍ଗେ ଗ୍ରାମୀଣ କୃଷି ମୌସମ ସେବାର ଲୋକପ୍ରିୟତା ମଧ୍ୟ ବଢ଼ିବ।
0: ଯାହା ହଉ ପାଣିଗ୍ରାହୀ ଆଜ୍ଞା, ଏଜ୍ ଆପଣ ଆମର ଷ୍ଟୁଡିଓକେ ଆସିଲେ ଆର ଆମର ଚାଷୀ ଭାଇ ଭଉଣୀମାନଙ୍କେ ଗ୍ରାମୀଣ କୃଷି ମୌସମ ସେବା ଅଧୀନସ୍ଥ ପାଣିପାଗ ଭିତ୍ତିକ କୃଷି ପରାମର୍ଶ ବିଷୟରେ ଖୁବ୍ ସୁନ୍ଦର ଭାବେ ବୁଝେଇ ଦେଲେ। ଆମର ଚାଷୀ ଭାଇ ଭଉଣୀମାନେ ବି ଇଟାକେ ନିଶ୍ଚୟ ଶୁଣିକରି ଅଧିକା କିଛି ଜାଣିପାରିଥିବେ ଆର୍ ତାଙ୍କର ଚାଷ କାମନେ ଇଟାକେ ଉପଯୋଗ କରିବେ ବୋଲି ଆମେ ଆଶା କରୁଛୁ। ଆପଣ ଆମକେ ସମୟ ଦେଇଥିବାରୁ ଆପଣଙ୍କ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଆଉ ଜୁହାର।
1: ମୋ ତରଫରୁ ମଧ୍ୟ ସମସ୍ତ ଶ୍ରୋତାମାନଙ୍କୁ ଏବଂ ଆକାଶବାଣୀ କେନ୍ଦ୍ରକୁ ଧନ୍ୟବାଦ।
2: ଶୁଣିଲି ନାନୀ, ଯେନ୍ ପ୍ରକାର ଏଇ ବିଶେଷଜ୍ଞ ଆଜ୍ଞା କେ ତୁ ପଚାରି ଦେଲୁ, ଆଜ୍ଞା ବି ଗୁଟେ ଗୁଟେ କରି କହିଦେଲେ ନୂଆ ନୂଆ କଥା, ଜ୍ଞାନ କୁଶଳର କଥା,
0: କେତେ ନୂଆ କଥା ଜାନି ହେଲା ରେ ଭେ
2: ହଇ।
0: ଏନ୍ତା ମନ୍ଦି କରି ଶୁନିକରି କାମେନେ ଲଗାମୁ ବେଲେ ଲାଭ ପାଇ ପାରମୁ। ମାତର୍କ ଆର୍ ଗୋଟେ କଥା ରହିଲା ଯେ ଚାଷୀ ଦୋଦା ନାନୀ ମନକର ସାଙ୍ଗେ କଥା ହେବାଟା। ସକାଲେ ଗୋଟେ ଚାଷୀ ଦୋଦା କେ ଭେଟିଥିଲି, ସେ କେନ୍ତା ହିସାବେ ନେ ଚାଷବାସ କରୁଛନ୍, ତାକର ସଙ୍ଗେ ଛନେ ସୁଖ ଦୁଃଖ ହେଲି ବୋଲତୁ କହିଚନ୍, ସେ କେନ୍ତା କେନ୍ତା କରି ଚାଷ କରୁଛନ୍ ପିଛନେ ଶୁନ।
3: ଚାଷୀ ଦାଦା ଜୁହାର।
4: ଜୁହାର।
3: ଆପଣଙ୍କର ପରିଚୟ ଟିକେ ଦିଅନ୍।
4: ମୋର ନାଁ ଭଉନ ନାଇ ଗତାଗୁଡା, ପଞ୍ଚାୟତ ତିପିଗୁଡା, ବ୍ଲକ ଧର୍ମଗଡ଼। ମୁଇଁ ଚାଷ କରୁଛେ।
3: ଆପଣ କେ କେ ପ୍ରକାର ଚାଷ କରୁଛନ୍ ଦାଦା?
4: ମୁଇଁ କୋବି, ବାଇଗଣ, ବରବଟି, ଜହ୍ନି, ମକା।
3: ମୁଇଁ ଏବେ ଆପଣଙ୍କର ଚାଷ ଜମିନେ ବସିଛେ, କେତେ ସୁନ୍ଦର କରି ମକା ଚାଷ କରିଛନ୍। ମକା କେବେ ଠାରୁ ଏଟା ଆରମ୍ଭ କଲେ?
4: 15 ଦିନ ହେଇଛେ ଏଟା ରୂପା ହେଇଛେ। ବରବଟି ଫୁଣି ରୂପା ହେଇଛେ, ଅଦା ବିକ୍ରି ଚାଲୁଛେ, ଅଦା ଫୁଲ ଫୁଟୁଛେ।
3: କେନ୍ତା କରି ଚାଷ ଇଟା ଆରମ୍ଭ କରୁଛନ୍? ପ୍ରଥମେ
4: ଜମିକେ ତସି ଦଉଛୁ, ତାପରେ ହୁଡ଼ା କାଢି କରି ତାକେ ରୂପା ହଉଛେ, ପାଣି ଦେଇକରି ତାକେ ଯତ୍ନ ନଉଛୁ, ଉଷୁ ବାଢୁଛୁ, ତାଙ୍କେ ଫଳିଲେ ନିଜେ ବିକ୍ରି ବଟା କରୁଛୁ। ଆରେ
3: ତମେ ମକା ଯେନ୍ କରିଛ, ଇଟା କେନ୍ ପ୍ରକାରର ବିହନ ଆଣିଛ?
4: ଇଟା ମିଠା ଜନ୍ଦା ନିଶେ, ସାଦା ଜନ୍ଦା। ମିଠା ଜନ୍ଦା 3,000 ଟଙ୍କା କିଲୋ ପଡୁଛେ, ଇଟା 230 ଟଙ୍କା ପଡୁଛେ। ସେଥିର୍ ଲାଗି ସେନେ ଲାଭ କମ୍, ଇନେ ଟିକେ ଅଧିକା ଲାଭ ବୋଲିକରି ଜନ୍ଦା କରୁଛୁ।
3: ତମେ ଇଟା ଯେନ୍ ଏବେ ଜନ୍ଲା ଯେନ୍ ବୁନିଛ, ତ ମଞ୍ଜି ବୁନିଛ?
4: ମଞ୍ଜି ବୁନା ହେଇଛେ।
3: ମଞ୍ଜି ଏବେ ଯେନ୍ ବୁନୁଛ, ଇଟା କେବେ ତାର ଅମଲ ହେବା?
4: ହେବା 90 ଦିନ।
3: ତାପରେ ବିକ୍ରି ବଟା କେନ୍ କରୁଛ?
4: ଧର୍ମଗଡ଼।
3: ଧର୍ମଗଡ଼ ନିଜେ ନେସ?
4: ନିଜେ ନେଇକରି ବିକ୍ରି ବଟା, ବାଇଗଣ ଫୁଣି ନିଜେ ନେଇକରି, ପାତଲ ଘଣ୍ଟା ଫୁଣି ନିଜେ ନେଇକରି ବିକ୍ସୁ। ଖାଲି ଗୋଟେ ବଜାର କରିଛେ, ଆଗକେ 10ଟା ବଜାର କରିଥିଲି, 10ଟା ବଜାର ନେଇ ପାରବାର ନା ମୁଇଁ।
3: ଏଇ ଯେନ୍ ଖରା ମାସେ ତୁ କେତେ ସୁନ୍ଦର କରି ଚାଷ କରୁଛ, ଇଥିନେ ପାଣିର ବ୍ୟବସ୍ଥା କେନ୍ତା କରିଛ ଦାଦା?
4: ପାଣି ଆମକୁ ଅସୁବିଧା ବହୁତ ହଉଛେ
3: ଯେ, ପାଣି ତୁ ଦଉଥିବ ନା?
4: ପାଖେ ନାଲିଆ ଅଛି, ନାଲିଆ

0: ଫୁଲେ ନାଲି ଆଉ ଖରା ମାସେ ନେଇ ପାର୍ବାର ନା
1: ଯେ କେତକି ସୁନ୍ଦର ସେ କେନ୍ତା ହେଇଛେ ତମର ଚାଷ
0: ଦଉଛୁ ତାକେ ଟିକେ ଲେଟ୍ ହେଇଯାଉଛେ ଯେନ୍ ଟାଇମ୍ ନେ ଖାଇବା କଥା ସେ ଟାଇମ୍ ନେ ତାକେ ଖାନା ନେଇ ଦେଇ ପାରୁଛୁ ନା ହଁ ଜରୁ ପାଣି ମରୁଛୁ
1: ଯେ ମକା ନେ କିଛି ରୋଗ ପୋକ ଲାଗ୍ସି କି ଦାଦା
0: ବିଭିନ୍ନ ପ୍ରକାର ରୋଗ ଲାଗ୍ସି
1: କେନ୍ତା କରି ଜାଣି ପାରୁଛ ଏଥିନେ କେନ୍ ରୋଗ ଲାଗିଛେ ବୋଲି କରି
0: ସବୁବେଳେ ଦେଖୁଛୁ ଦିନକେ ତିନି ଥର ଦେଖା ହଉଛେ
1: କୃଷି ବିଶେଷଜ୍ଞ ଆଜ୍ଞା ମାନଙ୍କର ପରାମର୍ଶ ନେସ କି
0: ପରାମର୍ଶ ନଉଛନ୍ ଯେ
1: ମକା ଏଇଟା କେତେ ଏକର ଖଣ୍ଡେ କରିଛନ୍
0: ମୋର ସବୁ ଟୋଟାଲ ଏକ ଏକର ହବା ସବୁ କରା ହେଇଛେ
1: ବିକ୍ରି ବଟା କଲେ ଠିକ ଲାଭ ହଉଛେ
0: ଲାଭ ହେସି ବିକ୍ରି ବଟା ହେଲେ ଲାଭ ହେସି
1: ଚାଷବାସ କରି କରି ଆପଣ ଖୁସିରେ ଅଛନ୍ ତ
0: ଖୁସିରେ ଅଛୁ ଚଲୁଛୁ ନା
1: ଆପଣଙ୍କର ପରିବାରରେ କିଏ କିଏ ଅଛନ୍
0: ମୋର ଦୁଇ ପୁଅ ବୋହୁ ତାପରେ ଗୋଟେ ନାତି
1: ଆମର ଅଞ୍ଚଳର ଯେନ୍ ଯୁବକ ଯୁବତୀ ମାନେ ବାହାରକେ ଦାଦନ ଖଟବା ଲାଗି ପଲଉଛନ୍ ଇନେ ଚାଷ କରିବା ଲାଗି ସେମାନଙ୍କର ମନ ନେ ହେବାର ସେମାନଙ୍କେ କାଣା ବାର୍ତ୍ତା ଦେବେ
0: ଚାଷ ତ କରି କରି ଚଲବା କଥା ଇନେ ପୁଣି ଦୁଇ ପଇସା ରୋଜଗାର କରିବା କଥା ନିଜର ମାଟି ନି ଛାଣବା କଥା ଇନେ ପୁଣି କରିପାରିଲେ ସୁବିଧା ସୁଯୋଗ ମିଳୁଛି ଆମେ ଚାଷ କମି କରି ଆମେ ଚଲୁଛୁ ଏଇ ଲୋକ ଚାଷବାସ କର ଖୁସିରେ ରହ
1: ଯା ହଉ ଚାଷୀ ଦାଦା ଏଜ ଆପଣଙ୍କର ସାଙ୍ଗେ କଥା ହେଇକରି ବହୁତ ଖୁସି ଲାଗିଲା ଆପଣ ଏନ୍ତା ଖୁସିରେ ରହନ୍ ଭଗବାନ ପାଖେ ଏଇଟା ଏକା ଆମେ ପ୍ରାର୍ଥନା କରୁଛୁ ଆପଣ ଆମକେ ସମୟ ଦେଇଥିବାରୁ ଆପଣଙ୍କେ ବହୁତ ବହୁତ ଧନ୍ୟବାଦ ଆଉ ଜୁହାର
0: ନମସ୍କାର
2: ଶୁଣିଲି ନାନୀ
3: ହଁ ରେ ଭେ କେନ୍ତା ଆମରି ଚାଷୀ ଦଦା ଦେଖୁଛୁ କେତେ ସୁନ୍ଦର କରି ଚାଷବାସ କରୁଛନ୍ ଆର ସୁରୁଖୁରୁ ନେ ଚଲୁଛନ୍
2: ଯେ ନାନୀ ଏଟା ତୁଇ ତ କଥା ହେଲେ ହଉ ତୁ ଶୁଣା ବୋଲୁ ତୋର କଥା କି ଖଣେ ବେରେକ ମାର
3: ହଁ ସମିଆ ବାଟେ ଦେଖିଲୁ କି ରେ ଭେ
2: ହଇ
3: ସମିଆ ତ ହିଗଲା ଏଜ
2: ହଇ
3: ସମିଆ ହେଲେ ବୈଠକ ଛାଡ଼ବାକେ ପଡ଼ବା
2: ପଡ଼ବା
3: ଯିବା ଆଗନୁ ନା ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍ ଆମର ଚାଷୀ ଭାଇ କକା ଦଦା ମା ଭଏନ ମାନେ ସବକେ ଗୁଲାପି ନାନୀ
2: ଆର ମୁଇଁ ଗୁରୁବାରୁ ଦଦାର
3: ଜୁହାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶ ବନ୍ଦନା। ପ୍ରଥମେ ଶିଳ୍ପୀମାନେ ଗାଇଛନ୍ତି ହରିହର ଠାକୁରଙ୍କ ରଚନାରୁ, ପରିବେଷଣ କରୁଛନ୍ତି କଳାହାଣ୍ଡି ଲେଖକ କଳା ପରିଷଦର ଶିଳ୍ପୀମାନେ।

କାର୍ଯ୍ୟକ୍ରମରେ ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କଳା ନିର୍ଲେଖ କଳା ପରିଷଦର ଶିଳ୍ପୀମାନେ। କଣ୍ଠରେ ଅରୁଣା ଭୋଇଙ୍କ ରଚନା, ସ୍ୱର ସଂଯୋଜନା ସୁଧୀର ପଣ୍ଡା।

ଶୁଣୁଛନ୍ତି ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ପରିବେଷଣ କରୁଛନ୍ତି କଳା ନିର୍ଲେଖକ କଳା ପରିଷଦର ଶିଳ୍ପୀମାନେ। ଏଥର ଶିଳ୍ପୀମାନେ ଗାଇଛନ୍ତି ହରିହର ଠାକୁରଙ୍କ ଆଉ ଏକ ରଚନାରୁ, ସ୍ୱର ସଂଯୋଜନା ସୁଧୀର ପଣ୍ଡା।

ପ୍ରଚାରକଲୁ ସମବେତ କଣ୍ଠରେ ଦେଶାତ୍ମବୋଧକ ଗୀତ ପରିବେଷଣ କଲେ କଳା ନିର୍ଲେଖ କଳା ପରିଷଦର ଶିଳ୍ପୀମାନେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଏଥର ହିନ୍ଦୀ ଭକ୍ତି ଗୀତ। ଆଜି କାର୍ଯ୍ୟକ୍ରମର ଶିଳ୍ପୀ ହେଉଛନ୍ତି ଡିଭି ଭଲୁସ୍କର।

ପ୍ରଚାରକଲୁ ହିନ୍ଦୀ ଭକ୍ତି ଗୀତ। ଆଜି କାର୍ଯ୍ୟକ୍ରମରେ ଶିଳ୍ପିଥିଲେ ଡିଭି ପଲୁସ୍କର, ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସ୍ପୋର୍ଟସ୍ କାନ୍ ରିଲେକରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଶୁଣିଛନ୍ତି ଅନୁରୋଧର ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀ ପାଟଣା କେନ୍ଦ୍ରରୁ। ଏଥର ନେଇଛୁ ଦିଲ୍ କଥାଚିତ୍ରର ଗୀତଟିକୁ। କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୁଆଲ ଏବଂ ଉଦିତ ନାରାୟଣ। ଗୀତ ରଚନା ସମୀର, ସ୍ୱର ସଂଯୋଜନା ଆନନ୍ଦ ମିଲନ। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ନାସିକା ଭବାନୀ ପାଟଣା କଳାହାଣ୍ଡିରୁ ନରୋତ୍ତମ ଏବଂ ସୌରଭ।

କାର୍ଯ୍ୟକ୍ରମରେ ଆମର ଅନୁରୋଧକାରୀ ଶ୍ରୋତାମାନେ ହେଲେ ତନ୍ମୟ ମନ୍ମୟ ମନୀଷା ଅମ୍ବିକା ସାଗରିକା ଏବଂ ସତ୍ୟନାରାୟଣ ଖମାର ହଳଦୀ ଧର୍ମଗଡ଼ କଳାହାଣ୍ଡିରୁ। ଶ୍ରୋତାମାନେ ଶୁଣିବାକୁ ଚାହିଁଛନ୍ତି ଖାକି କଥାଚିତ୍ରର ଗୀତଟିକୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଶ୍ରେୟା ଘୋଷାଲ ଓ ସୋନୁ ନିଗମ। ଗୀତରଚନା ସମୀର, ସ୍ୱର ସଂଯୋଜନା ରାମ ସମ୍ପତ। କଥାଚିତ୍ର ଖାକି।

ଏଥର ମୋର ଅନୁରୋଧ କରି ଶ୍ରୋତାମାନେ ହେଲେ ରଣପୁର ଜୁନାଗଡ଼ କଳାହାଣ୍ଡିରୁ ବବିତା କ୍ଷୀର ପୁରୁଷୋତ୍ତମ କ୍ଷୀରାତ୍ରୀ ହେମନ୍ତୀ ଏବଂ ତାଙ୍କ ସାଙ୍ଗସାଥୀ, ନୂଆଗାଁ ଭବାନୀପାଟଣାରୁ ପରମାନନ୍ଦ ହିତେଶ ଏବଂ ତାଙ୍କ ପରିବାରବର୍ଗ ଶୁଣିବାକୁ ଚାହିଁଛନ୍ତି ଅନୁରାଧା ପଡ଼ୁଆଲ ଏବଂ ସାଥୀ ଗାଇଥିବା ଏହି ଗୀତଟି। ଗୀତରଚନା ସମୀର, ସ୍ୱର ସଂଯୋଜନା ଆନନ୍ଦ ମିଲିନ, କଥାଚିତ୍ର ଆଇ ମିଲିନ କି ରାତ।

ଏହି ଗୀତ ସହିତ ଶେଷ କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମକୁ। ତେବେ ଆସନ୍ତା ମଙ୍ଗଳବାର ଏହି ସମୟ ପୁଣି ଥରେ ଭେଟ ହେବା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ଶ୍ରୀ ଗାୟତ୍ରୀ ଦେବୀଙ୍କ ବୀଣା ବାଦନ। ଶିଳ୍ପୀ ପ୍ରଥମେ ପରିବେଷଣ କରୁଛନ୍ତି ରାଗ ଶ୍ରୀ ରାଗମ୍ ଏବଂ ପରେ ପରେ ରାଗ ହିନ୍ଦୋଳମ୍। ପ୍ରଥମେ ରାଗ ଶ୍ରୀ ରାଗମ୍।

ଆକାଶବାଣୀ ଭବାନୀ ପାଟଣା ସମୟ ବର୍ତ୍ତମାନ ରାତି 11:10 ଏଇଠି ଆପଣଙ୍କୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ। ଆସନ୍ତାକାଲି ବୁଧବାର 6:10 ପ୍ରଚାର କରିବ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଚେତନା ଚିନ୍ତନ ଶୁଣିବେ 6:30। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। ଗୀତ ଗୀତାଞ୍ଜଳିରେ ପ୍ରଚାର କରିବୁ କେତୋଟି ଆଧୁନିକ ଗୀତ 7:25। ଚାଷର କଥା 7:40। ପୁରାତନିକମାନେ ପ୍ରଚାର କରିବେ କେତୋଟି ଛନ୍ଦ 7:45। 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସ। 9:00 ହିନ୍ଦୀ କଥାଚିତ୍ରର ଗୀତ, 9:30 ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ। ଆମର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା 10:10। ଏଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀ ପାଟଣା ଏଥିସହିତ ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଥରେ ଆପଣଙ୍କୁ ଭେଟିବୁ ଆସନ୍ତାକାଲି 5:55। ଶ୍ରୋତାବନ୍ଧୁ, ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ର। ଜୟ ହିନ୍ଦ୍।